0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ସାରର ଅଭାବ ନାହିଁ, ଚାଷୀଙ୍କ ଆବଶ୍ୟକତା ଅନୁସାରେ ସାର ମହଜୁଦ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ସମୃଦ୍ଧି, ସଶକ୍ତ ଓ ଶ୍ରେଷ୍ଠ ଓଡ଼ିଶା ଗଠନରେ ଚାଷୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷି କ୍ଷେତ୍ରରେ ଯୁବଶକ୍ତିକୁ ଅଧିକ ସାମିଲ କରାଯାଇ କୃଷକଙ୍କ ଆୟ ବୃଦ୍ଧି ଦିଗରେ ସମସ୍ତେ ମିଳିତ ଭାବେ ପ୍ରୟାସ କରିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଏ ସମ୍ପର୍କରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ପ୍ରସ୍ତୁତ ମଡେଲ ଅନୁଯାୟୀ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ଼ ନିୟନ୍ତ୍ରଣ କରାଯାଇ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ଭିତରକୁ ପ୍ରବେଶ କରାଇବା ସମ୍ଭବ ହୋଇପାରିବ। ପ୍ରତି ଘଣ୍ଟାରେ 8-10 ହଜାର ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ କହିଛନ୍ତି।
1: ଟେକ୍ନୋଲୋଜି ଉପଯୋଗରେ ସେ କଥା କେମିତି କରିହେବ, ସେଥିପାଇଁ ଗୋଟେ ଫାଇନାଲ ମଡେଲ ଆଇଆଇଟି ଭୁବନେଶ୍ୱର ତରଫରୁ ସେମାନେ ଉପସ୍ଥାପନ କରିଛନ୍ତି। ଆମେ ତାର ପାଇଲଟ ମଡେଲଟା କହିଛୁ ଯେ ପାଖାପାଖି 8-10 ଦିନ ଭିତରେ ସେମାନେ କରିକି ଆମକୁ ଗୋଟେ ଦେଖେଇବେ। ଥରେ ସେ ପାଇଲଟ ମଡେଲ ହେଇଗଲା ପରେ ଯୋଉ ମଡେଲ ଡ୍ରଇଂ ସେମାନେ ଦେଖେଇଛନ୍ତି, ଥରେ ହେଇଗଲେ ତାକୁ ଇମ୍ପ୍ଲିମେଣ୍ଟ କେମିତି କରାହବ, ଥରେ ଆମେ ତାର ଗୋଟେ ଟାଇମ୍ ଲାଇନ୍ ବି ତିଆରି ହେଇଯିବ। ସମ୍ପୂର୍ଣ୍ଣ ଭାବରେ ମତେ ଲାଗୁଛି 3-4 ମାସ ଭିତରେ, ମ୍ୟାକ୍ସିମମ୍ 3-4 ମାସ ଭିତରେ।
0: ରାଜ୍ୟ ସରକାର ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କୁ ରାଜ୍ୟ ଲୋକାୟୁକ୍ତ କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଚୟନ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସୁପାରିଶ କ୍ରମେ ଜଷ୍ଟିସ୍ ପଟ୍ଟନାୟକଙ୍କୁ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶାରେ ଏକ ଉପଗ୍ରହ ଉତ୍କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ଏନେଇ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା କରାଯାଇଛି ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ଶ୍ରୀ ପାତ୍ର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ ହେବାକୁ ପରାମର୍ଶ ଦେଇଛନ୍ତି। ଝାରସୁଗୁଡ଼ା ଭୁବନେଶ୍ୱର ମଧ୍ୟରେ ଆସନ୍ତା 4 ତାରିଖରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବ। ଏ ସମ୍ପର୍କରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ପୂର୍ବରୁ ଏକ ଘରୋଇ ବିମାନ କମ୍ପାନୀ 17-24 ଅକ୍ଟୋବର ପର୍ଯ୍ୟନ୍ତ ହାଇଦ୍ରାବାଦ ଝାରସୁଗୁଡ଼ା ଭୁବନେଶ୍ୱର ରୁଟ୍ରେ ବିମାନ ସେବା ବନ୍ଦ ରଖିବାକୁ ଘୋଷଣା କରିଥିଲା, ତେବେ କୌଣସି କାରଣରୁ ବିମାନ ସେବା ପ୍ରଭାବିତ ହୋଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଶା ପୁନର୍ବସତି ଓ ଥଇଥାନ ନୀତି 2006 ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ ବିସ୍ଥାପିତ ପରିବାରକୁ ମିଳୁଥିବା ବିଭିନ୍ନ ଆର୍ଥିକ ସହାୟତା ରାଶି ବୃଦ୍ଧି ହୋଇଛି। ସରକାରଙ୍କ ପକ୍ଷରୁ ପ୍ରାୟ 6% ବର୍ଦ୍ଧିତ ହାରରେ କ୍ଷତିଗ୍ରସ୍ତଙ୍କୁ ଥଇଥାନ ଓ ପୁନର୍ବାସ ପାଇଁ ଆର୍ଥିକ ସହାୟତା ମିଳିବ ବୋଲି ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ସାନମସି ଗାଁଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଶାକର୍ମୀମାନଙ୍କୁ ଆଶା କିଟ୍ ବଣ୍ଟନ କରିଥିଲେ। ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକରେ ଆଶାକର୍ମୀଙ୍କ ଭୂମିକାକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ଅଭିଯୋଗଗୁଡ଼ିକର ସମାଧାନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ତଦନ୍ତ ଓ ସମାଧାନ ପାଇଁ ଗଠିତ ଆଭ୍ୟନ୍ତରୀଣ କମିଟିର ଭୂମିକା ଓ ଦାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ବ୍ଲକସ୍ତରୀୟ ଅଭିମୁଖୀକରଣ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗରିମା ଯୋଜନାର ସଫଳ ରୂପାୟନ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗରିମା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମରେ ଦାଦନ ଶ୍ରମିକମୁକ୍ତ ସଚେତନତା ଶିବିର ଆୟୋଜିତ ହୋଇଛି। ଭଦ୍ରକ ଜିଲ୍ଲାର 5 ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ 2,05,468 ନୋଟିସ୍ ପ୍ରଦାନ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

0: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍ଠାରେ ସର୍ବାଧିକ 144 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହାତୀ ଓ ତେଲ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଭଦ୍ରକ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଳାହାଣ୍ଡି ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଚକ୍ଷୁଦାନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବ୍ରଜସୁନ୍ଦର ମିଶ୍ର।
2: କଳାଡଳାକୁ ସ୍ୱଚ୍ଛପଟଳ ବୋଲି କୁହାଯାଏ। ଏହା ରଙ୍ଗହୀନ ଏବଂ ସ୍ୱଚ୍ଛ ପର୍ଦ୍ଦା ଏବଂ ଏଥିରେ ରକ୍ତବାହୀ ନାଳି ନଥାଏ। ଏହାର ପଛ ଭାଗରେ ଥିବା କନିକାର ଆଇରିସ୍ ରଙ୍ଗ କଳା ହୋଇଥିବାରୁ ଏହା କଳା ଦେଖାଯାଏ। କୌଣସି ବସ୍ତୁରୁ ଆଲୋକରଶ୍ମି ସ୍ୱଚ୍ଛପଟଳ ଦେଇ ତାରାରନ୍ଧ୍ର, ଦୃଶ୍ୟକାଚ, କାଚା ଭରସ ଦେଇ ମୁକୁରିକା ବା ରେଟିନାରେ ପଡ଼ି ତାହାର ପ୍ରତିମ୍ବ ନେତ୍ରଶ୍ରେଣୀ ମାଧ୍ୟମରେ ମସ୍ତିଷ୍କକୁ ଗଲେ ଆମେ ବସ୍ତୁଟିକୁ ଦେଖିପାରୁ। ତେ ପ୍ରତିବିମ୍ବିତ ହେବା ପାଇଁକି ଚକ୍ଷୁର ଏହି ପ୍ରତ୍ୟେକ ଅଙ୍ଗ ସ୍ୱଚ୍ଛ ହେବା ଦରକାର। କୌଣସି କାରଣ ବଶତଃ ଯଦି ଏହି ଅଙ୍ଗମାନଙ୍କ ମଧ୍ୟରୁ କିଛି ଅସ୍ୱଚ୍ଛ ହୋଇଯାଏ ତେବେ ଆଖିକୁ ଆଉ ଦେଖାଯାଏ ନାହିଁ। ଅନେକ ସମୟରେ କଳାରେ ଘା ହୋଇଥାଏ, ଯାହା ଆଘାତଜନିତ, ଭୂତାଣୁଜନିତ ବା ପୁରୁଷାଧୀନତା ଯୋଗୁଁ ହୋଇଥାଏ। ବେଳେବେଳେ କଳାଡଳାରେ କିଛି ରୋଗ ଦେଖା ହୋଇଥାଏ, ଆଖି ଲାଲ ପଡ଼େ, ଆଲୁକୁ ଚାହିଁ ହୁଏ ନାହିଁ, କିନ୍ତୁ କୌଣସି ଅବସ୍ଥାରେ ବି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇପାରେ, ଏ ମଣିଷ ଆଉ ଦେଖିପାରେ ନାହିଁ। ସେଭଳି କ୍ଷେତ୍ରରେ ଯଦି ଏକ ମୃତ ବ୍ୟକ୍ତିର ଆଖି ଆଣି ସୁସ୍ଥ ଲୋକଠାରେ ଲଗାଯାଏ, ସୁସ୍ଥ ମଣିଷ ହୁଏତ ଦେଖିପାରେ, କିନ୍ତୁ ମଲା ମଣିଷର ଆଖି ସୁସ୍ଥ ମଣିଷଠାରେ ଲଗାଇବା ବିଷୟରେ ଅନେକଙ୍କର ଭୁଲ ଧାରଣା ରହିଛି। ଲୋକଙ୍କର ଧାରଣା ଯେ ସମ୍ପୂର୍ଣ୍ଣ ଆଖିରଳାକୁ ବଦଳାଇ ଦିଆଯାଇପାରେ, ପ୍ରକୃତ ପକ୍ଷରେ ଏହା ଠିକ୍ ନୁହେଁ। କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁସାରେ ମୃତ ବ୍ୟକ୍ତିର ସ୍ୱଚ୍ଛପଟଳ ଜୀବିତ ବ୍ୟକ୍ତିର ସ୍ୱଚ୍ଛପଟଳ ମଧ୍ୟରେ ତାହା ଯଦି କୌଣସି କାରଣରୁ ଫୁଲା ପଡ଼ିଥାଏ ତାହେଲେ ଲଗା ଦିଆଯାଇପାରେ। କୌଣସି ବ୍ୟକ୍ତିର ମୃତ୍ୟୁରୁ 6 ଘଣ୍ଟା ମଧ୍ୟରେ ଡୋଳା ସଂଗ୍ରହ କରାଯାଏ। ଏହାକୁ ଚକ୍ଷୁ ଭଣ୍ଡାରରେ ନିର୍ଦ୍ଦିଷ୍ଟ ଉତ୍ତାପରେ ରଖାଯାଏ। ଆବଶ୍ୟକ ଅନୁଯାୟୀ ଏହାର 2 ଦିନ ମଧ୍ୟରେ ଏହି ଡୋଳା ରୋପଣ କରାଯାଇଥାଏ। ଏହି ଅସ୍ତ୍ରୋପଚାରକୁ କଳାଡୋଳା ରୋପଣ ବା କାର୍ଡିଓଭାସ୍କୁଲାର କୁହାଯାଏ। ଏହା ପୁଣି 2 ପ୍ରକାର ହୋଇଥାଏ, ସମୁଦାୟ ସ୍ୱଚ୍ଛପଟଳର ସ୍ଥାପନ ବା ଫୁଲ୍ ଥିକନେସ୍ କାର୍ଡିଓପ୍ଲାଷ୍ଟି, ଆଂଶିକ ଅସ୍ତ୍ରୋପଚାର ସ୍ଥାପନ ବା ଲାମିନାର କାର୍ଡିଓପ୍ଲାଷ୍ଟି। ପ୍ରଥମ ପ୍ରକାର ଅସ୍ତ୍ରୋପଚାର ସାଧାରଣତଃ ଚକ୍ଷୁ ସଂଗ୍ରହର 24 ଘଣ୍ଟା ମଧ୍ୟରେ କରିବା ଦରକାର ଏବଂ ଦ୍ୱିତୀୟଟି 7 ଦିନ ମଧ୍ୟରେ କରାଯାଇପାରେ। ଚକ୍ଷୁ ଭଣ୍ଡାରରେ ମୃତ ବ୍ୟକ୍ତିର ଚକ୍ଷୁକୁ ସଂଗ୍ରହ କରାଯାଇ ନିର୍ଦ୍ଦିଷ୍ଟ ତାପମାତ୍ରା ଓ ପରିବେଶରେ ଚକ୍ଷୁ ରୋପଣ କରାଯିବା ପର୍ଯ୍ୟନ୍ତ ରଖାଯାଏ। ଏଠାରେ ତାପମାତ୍ରାକୁ ପ୍ରାୟ 4 ଡିଗ୍ରୀ ସେଣ୍ଟିଗ୍ରେଡ଼ରେ ରଖାଯାଏ। ଯଦି ବ୍ୟକ୍ତିର ମୃତ୍ୟୁ ଯକ୍ଷ୍ମା, କର୍କଟ କିମ୍ବା ଦୀର୍ଘଦିନ ବ୍ୟାପି ଅସୁସ୍ଥତାର କାରଣ ହେତୁ ହୋଇଥାଏ ତେବେ ସେ ଚକ୍ଷୁ ବ୍ୟବହାର ଯୋଗ୍ୟ ହୋଇପାରେ ନାହିଁ। ଖୁବ୍ କମ୍ ବୟସ ବା ଅତି ଅଧିକ ବୟସର ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଚକ୍ଷୁ ମଧ୍ୟ ବ୍ୟବହାର ଯୋଗ୍ୟ ହୋଇନଥାଏ। ମୃତ୍ୟୁ ପୂର୍ବରୁ ବ୍ୟକ୍ତି ଚକ୍ଷୁଦାନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ଆବଶ୍ୟକ। ଆମ ପ୍ରଦେଶର 3 ମେଡିକାଲ କଲେଜରେ ଏବଂ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଡାକ୍ତରଖାନାରେ ଜନସାଧାରଣ ସେମାନଙ୍କ ନାମ ଚକ୍ଷୁଦାନ ପାଇଁ ରେଜିଷ୍ଟ୍ରିଭୁକ୍ତ କରିପାରିବେ। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ବ୍ୟକ୍ତି ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିବା ଉଚିତ। ଆମ ଦେଶରେ ଜନସାଧାରଣ ଏ ବିଷୟରେ ଏତେ ସଚେତନ ନୁହନ୍ତି। ସେମାନଙ୍କୁ ଜାଣି ରଖିବା ଉଚିତ ଯେ ଏହା ଏକ ନୂତନ ଅଭିଯାନ ନୁହେଁ। ପୁରାଣ ଯୁଗରେ ବର୍ଣ୍ଣିତ ଅଛି ଯେ ମହର୍ଷି ଦଧିଚି ଜୀବଜଗତର କଲ୍ୟାଣ ପାଇଁ ତାଙ୍କର ଅସ୍ଥି ଦାନ କରିଥିଲେ। ଏଠାରେ ବ୍ୟକ୍ତି ମୃତ ହେଲା ପରେ ତା ଚକ୍ଷୁ ସଂଗ୍ରହ କରିବା କଥା କୁହାଯାଉଛି। ଯେ ଜଣେ ସୁସ୍ଥ ବ୍ୟକ୍ତି ଆଉ ଜଣେ ମୃତ ବ୍ୟକ୍ତିର ଆଖି ସାହାଯ୍ୟରେ ପୃଥିବୀକୁ ଦେଖିପାରିଲା, ଏହାଠାରୁ ପୁଣ୍ୟ କାମ ଆଉ କ'ଣ ଥାଇପାରେ। ଚିନ୍ତା କରନ୍ତୁ, ମୃତ ବ୍ୟକ୍ତିର ଅନ୍ୟ କୌଣସି ଅଙ୍ଗ ଅନ୍ୟ ମଣିଷର ଦରକାରରେ ଲାଗିପାରେ ନାହିଁ, କିନ୍ତୁ ଚକ୍ଷୁର ଡୋଳା ଅର୍ଥାତ୍ ଜଣେ ବ୍ୟକ୍ତିର ସୁସ୍ଥ ଥିବା ଅବସ୍ଥାରେ ଡୋଳା 2 2 ଜଣ ଜୀବିତ ବ୍ୟକ୍ତିଙ୍କୁ ଦେଖିବାର ସାହାଯ୍ୟ କରେ। ଅନ୍ୟ ବସ୍ତ୍ର ଯାହା ଆପଣ ଦାନ କରନ୍ତି କିଛିଦିନ ପରେ ତାହା ସରିଯାଏ ଏବଂ ବ୍ୟକ୍ତି ବିଶେଷ ଆପଣଙ୍କୁ ଭୁଲିଯାଏ। ମାତ୍ର ଯଦି ଆପଣଙ୍କ ଆଖି ଦ୍ୱାରା କେହି ଦେଖିପାରେ, ସେ ତାର ଜୀବନ ଥିବା ପର୍ଯ୍ୟନ୍ତ ଆପଣଙ୍କୁ ପୂରିପାରେ ନାହିଁ। ତେଣୁ ଏହାକୁ ମହତ୍ ଦାନ ବୋଲି କୁହାଯାଏ। ଦେଖାଯିବା ଲୋକ ପରିଶ୍ରମ କରି ନହେଲେ ମଧ୍ୟ ଗୁଜୁରାଣ ମେଣ୍ଟାଇପାରେ, ତାର ଅର୍ଥଦାନ ଦରକାର ନାହିଁ। ତେଣୁ ଆଜି ଆମେ ସମସ୍ତେ ଏଭଳି ଏକ ପ୍ରତିଶ୍ରୁତିବଦ୍ଧ ହେବା ଯେ ମୃତ୍ୟୁ ବେଳକୁ ଆମେ ସମସ୍ତେ ନିଜର ଆଖି ଦାନ କରିବା ଉଚିତ ଏବଂ ଆମେ ଏହି ଦୁନିଆରେ ନ ରହିଲେ ମଧ୍ୟ ଆମର ଆଖି ସାହାଯ୍ୟରେ ପୁଣି ଦୁନିଆକୁ ନୂଆ କରି ଦେଖିପାରିବା।

0: ଆମର ସ୍ୱାସ୍ଥ୍ୟରେ ଚକ୍ଷୁଦାନ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ବ୍ରଜ ସୁନ୍ଦର ମିଶ୍ର। ଆକାଶବାଣୀ କଟକ ସମୟ ସକାଳ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ କାର୍ଯ୍ୟ କରିବାକୁ ଯୁବ କୂଟନୀତିଜ୍ଞଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ, ସୀମା ସୁରକ୍ଷା ପ୍ରସଙ୍ଗ ନେଇ ଆଜି ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା, ଗହମ ଅଟା ଓ ଆନୁଷଙ୍ଗିକ ଉତ୍ପାଦ ଉପରୁ ରପ୍ତାନୀ କଟକଣା ପ୍ରତ୍ୟାହାର କଲେ ସରକାର, ଏବଂ କଲମ୍ବୋ ଟେଷ୍ଟରେ ଗତକାଲିର ସ୍କୋର 2 wicket-8 runs ଆଜିର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିବ ଶ୍ରୀଲଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ କୂଟନୀତିଜ୍ଞଙ୍କୁ ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବାରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସେବାତୀର୍ଥଠାରେ 2025 ବ୍ୟାଚ୍ର ଭାରତୀୟ ବୈଦେଶିକ ସେବା ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ଏହି ଯୁବ ଅଧିକାରୀ ଯେଉଁ ଦେଶରେ କାର୍ଯ୍ୟ କରିବେ ସେଠାରେ ତୃଣମୂଳ ସ୍ତରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ କାର୍ଯ୍ୟ କରିବା ଉଚିତ। ପାରମ୍ପରିକ କୂଟନୈତିକ ପରିସର ବାହାରେ ସମ୍ପର୍କକୁ ବ୍ୟାପକ କରିବାକୁ ପଡ଼ିବ। ଭାରତର ସଭ୍ୟତାଭିତ୍ତିକ ଶକ୍ତିକୁ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ପ୍ରଭାବଶାଳୀ ଢଙ୍ଗରେ ଯୋଗାଯୋଗ ସହ ସମନ୍ୱୟ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ସେବା ପ୍ରଦାନକୁ ଅଧିକ ସୁଗମ, ତ୍ୱରିତ ଏବଂ ନାଗରିକ କୈନ୍ଦ୍ରିକ କରିବା ଉପରେ ପ୍ରଯୁକ୍ତିବିଦ୍ୟାର ଉପଯୋଗକୁ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ବିଶ୍ୱସ୍ତରରେ ଭାରତକୁ ଏକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଶ୍ରୀ ମୋଦି ଯୁବ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଭାରତକୁ ଜାନିଏ ଶୀର୍ଷକ କ୍ୱିଜ୍ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କହିଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀ ତାଲିମ ତଥା ଭାରତ ଦର୍ଶନରୁ ପାଇଥିବା ଅଭିଜ୍ଞତାକୁ ଶ୍ରୀ ମୋଦିଙ୍କ ସହ ବାଣ୍ଟିଛନ୍ତି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା 50 ବୈଦେଶିକ ସେବା ଅଧିକାରୀ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁରକ୍ଷା ସମ୍ପର୍କିତ ସବୁ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ 9ମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ 2026 ଉଦ୍ଘାଟନ କରି ଶ୍ରୀ ଶାହା ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଦିଗରେ ମାର୍ଗଦର୍ଶିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ବହୁମୁଖୀ ସଂସ୍ଥା କେନ୍ଦ୍ରର ପ୍ଲାଟଫର୍ମରେ ଉପଲବ୍ଧ ସୂଚନାକୁ କୃତ୍ରିମ ବୁଦ୍ଧିମତା ଆଧାରରେ ସମୀକ୍ଷା କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରହାର ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଶ୍ରୀ ଶାହା ଆଲୋକପାତ କରିଛନ୍ତି। ତାଲିମ କାର୍ଯ୍ୟକ୍ରମ, ପଳାତକଙ୍କୁ ଫେରାଇ ଆଣିବା ସହ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ୟୁଏପିଏ ମାମଲାଗୁଡ଼ିକର ତଦନ୍ତ ବେଳେ ବ୍ୟାପକ ତଥା ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ଏହି ଦୁଇଦିନିଆ ବୈଠକର ଗତକାଲିର ପ୍ରଥମ ଦିନରେ ଜାତୀୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକ ପୂର୍ବରୁ ଶ୍ରୀ ଶାହା ଜାତୀୟ ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା ନେଇ କର୍ତ୍ତବ୍ୟ ପାଳନ କରିବା ଅବସରରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୁରକ୍ଷା କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ସମ୍ମିଳନୀର ଦ୍ୱିତୀୟ ଦିବସରେ ନୀଳ ଅର୍ଥନୀତିକୁ ସୁରକ୍ଷିତ କରିବା, ଜାତୀୟ ସୁରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ନେଇ ଏକ ସଶକ୍ତ ମାଧ୍ୟମ ସୃଷ୍ଟି କରିବା ଉପରେ ଆଲୋଚନା ଅନୁଷ୍ଠିତ ହେବ। ସମ୍ମିଳନୀରେ ସମଗ୍ର ଦେଶରୁ ସୁରକ୍ଷା ଏବଂ ପୁଲିସ ବଳର 850 ଅଧିକ ଅଧିକାରୀ ଯୋଗ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି କ୍ରେମ୍ଲିନ୍ଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ବାଣିଜ୍ୟ, ଅର୍ଥନୈତିକ ସହଯୋଗ, ଆଗାମୀ ଉଚ୍ଚସ୍ତରୀୟ ସମ୍ମିଳନୀ ପାଇଁ ଆଲୋଚନା ହୋଇଛି। ଡକ୍ଟର ଜୟଶଙ୍କର ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ଶକ୍ତି, ସାର ଏବଂ ଆଣବିକ ସହଯୋଗ କ୍ଷେତ୍ରରେ ଭାରତ ଓ ରୁଷିଆ ମଧ୍ୟରେ ଉଲ୍ଲେଖନୀୟ ସମ୍ପର୍କ ସ୍ଥାପିତ ହୋଇପାରିଥିବା ଶ୍ରୀ ଜୟଶଙ୍କର କହିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ ହେବା ନେଇ ଡକ୍ଟର ଜୟଶଙ୍କର ଆଶା ପ୍ରକାଶ କରିଛନ୍ତି। ଡକ୍ଟର ଜୟଶଙ୍କର ରୁଷକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ସୀମା ସୁରକ୍ଷା ପ୍ରସଙ୍ଗ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଚୀନ୍ ପ୍ରତିପକ୍ଷ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ଆଲୋଚନା କରିବେ। ବେଜିଂଠାରେ ଏହି 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଚୀନ୍ର ବୈଦେଶିକ

ମନ୍ତ୍ରଣାଳୟ ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି, ଶ୍ରୀ ଡୋଭାଲ୍ ଏବଂ ଶ୍ରୀ ୱାଙ୍ଗ୍ଙ୍କ ମଧ୍ୟରେ ସୀମା ପ୍ରସଙ୍ଗ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଗସ୍ତ କାଳରେ ଶ୍ରୀ ଡୋଭାଲ୍ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝୋଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଚୀନ୍କୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ବେଜିଂଠାରେ ପହଞ୍ଚିଥିଲେ। ଗହମ, ଅଟା ଏବଂ ଏହାର ଆନୁଷଙ୍ଗିକ ଉତ୍ପାଦ ଉପରୁ ସରକାର ରପ୍ତାନୀ କଟକଣା ପ୍ରତ୍ୟାହାର କରିଛନ୍ତି। ଏହାଦ୍ୱାରା ଅଟା, ମଇଦା, ସୁଜି ଏବଂ ଅନ୍ୟାନ୍ୟ ଗହମ ଭିତ୍ତିକ ଉତ୍ପାଦର ରପ୍ତାନୀ ତ୍ୱରାନ୍ୱିତ ହୋଇପାରିବ। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି। ଗହମ, ଅଟା ତଥା ଆନୁଷଙ୍ଗିକ ଉତ୍ପାଦ ପାଇଁ ରପ୍ତାନୀ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ କାନାଡ଼ା ଏବଂ ଆମେରିକା ଗସ୍ତରେ ଯିବେ। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ଆର୍ଥିକ ସହଭାଗିତାକୁ ଅଧିକ ସଶକ୍ତ କରିବା, ନିବେଶ କ୍ଷେତ୍ରକୁ ବ୍ୟାପକ କରିବା ଏବଂ ବିଶ୍ୱ ଅର୍ଥନୈତିକ କ୍ଷେତ୍ର ଉପରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ହେଉଛି ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। କାନାଡ଼ାର ଟରଣ୍ଟୋଠାରେ ଅର୍ଥମନ୍ତ୍ରୀ ତାଙ୍କ କାନାଡ଼ା ପ୍ରତିପକ୍ଷ ଫ୍ରାଙ୍କୋଇସ୍ ଫିଲିପ୍ ଚାମ୍ପେନ୍ଙ୍କ ସହ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନା ବୈଠକରେ ଯୋଗଦେବେ। ଗସ୍ତ ଅବସରରେ ଶ୍ରୀମତୀ ସୀତାରମଣ ଶିଳ୍ପ କ୍ଷେତ୍ରର ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉଦ୍ୟୋଗପତିଙ୍କ ସହ ନିବେଶ ଗୋଲଟେବୁଲ୍ ବୈଠକରେ ମତ ବିନିମୟ କରିବେ। କାନାଡ଼ା ଭାରତ ସହଯୋଗ, ଦୀର୍ଘକାଳୀନ ନିବେଶ ଏବଂ ଆର୍ଥିକ କ୍ଷେତ୍ରର ଅଭିବୃଦ୍ଧି ପାଇଁ ରହିଥିବା ସୁଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବା ନେଇ ଅର୍ଥମନ୍ତ୍ରୀ ଅନ୍ୟ ଏକ ବ୍ୟାବସାୟିକ ଗୋଲଟେବୁଲ୍ ବୈଠକରେ ଯୋଗଦେବେ। କାନାଡ଼ା କ୍ଲବ୍ ଅଫ୍ ଟରଣ୍ଟୋଠାରେ ଦୁଇ ଦେଶର ବ୍ୟାବସାୟିକ ପରିଷଦ ସହିତ ପାରସ୍କରିକ ଅର୍ଥନୈତିକ ସ୍ୱାର୍ଥ ସମ୍ଭଳିତ ଆଲୋଚନାରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ କାନାଡ଼ା ପ୍ରତିପକ୍ଷ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ଆମେରିକାର ଚିକାଗୋ, ଆସେଭିଲ୍ ଏବଂ ନ୍ୟୁୟର୍କଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ବିଶ୍ୱ ଅର୍ଥନୈତିକ ପ୍ରସଙ୍ଗ ନେଇ ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବ୍ୟାଙ୍କ ଅଧିକାରୀ ଏବଂ G20 ସଦସ୍ୟ ରାଷ୍ଟ୍ରର ବରିଷ୍ଠ ଅର୍ଥନୈତିକ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 2 ତାରିଖରେ ଅର୍ଥମନ୍ତ୍ରୀଙ୍କର ଏହି ଦ୍ୱିରାଷ୍ଟ୍ରୀୟ ଗସ୍ତ ଶେଷ ହେବ। ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଶୈକ୍ଷିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଯୋଶୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ଏବଂ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ AICTEର ଅଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ରୀଡ଼ାକୁ ପ୍ରୋହାହନ ପ୍ରଦାନ କରିବା, ଛାତ୍ରଛାତ୍ରୀଙ୍କର ବ୍ୟାପକ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ଖେଲ ଭାରତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ପଞ୍ଜାବର ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ 117 ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ। ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଗତକାଲି ପତିଆଲାଠାରେ ଅନୁଷ୍ଠିତ ପ୍ରଥମ ଜୋନାଲ୍ ବୈଠକରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଞ୍ଜାବରେ ରାଜନୈତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ ଏବଂ ବିଜେପି ଏହି ପରିବର୍ତ୍ତନକୁ ବାସ୍ତବରେ ପରିଣତ କରିବା ଲାଗି ପ୍ରସ୍ତୁତ ରହିଛି। ଶ୍ରୀ ସନ୍ତୋଷ ପଞ୍ଜାବକୁ ଦୁଇଦିନିଆ ଗସ୍ତରେ ଯାଇ ଦଳର କାର୍ଯ୍ୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଛତିଶଗଡ଼ର ସୁକ୍ମା ଜିଲ୍ଲା ଅନ୍ତର୍ଗତ ଭେଜି ଥାନା ଅଞ୍ଚଳରେ ବହୁ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ତଥା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଆଧାରରେ ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ଏହି ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଥିବା ସୁରକ୍ଷା ବାହିନୀ ସୂଚନା ଦେଇଛି। ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ବସ୍ତର ଫାଇଟର୍ସ ଦ୍ୱାରା ଗତକାଲି ବିଭିନ୍ନ ଅଞ୍ଚଳରେ ତଲାସୀ ଅଭିଯାନ କରାଯାଇଥିଲା। ମାଓ କ୍ୟାମ୍ପଗୁଡ଼ିକର ଠାବ କରିବା ଏବଂ ଅସ୍ତ୍ରଶସ୍ତ୍ର ଜବତ କରିବା ନେଇ ଏହି ତଲାସୀ ଅଭିଯାନ ଜାରି ରହିବ ବୋଲି ପୁଲିସ୍ କହିଛି। କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ତା'ର ପ୍ରଥମ ଇନିଂସର ବ୍ୟାଟିଂ ଗତକାଲିର ସ୍କୋର 2 ୱିକେଟ୍ରେ 8 ରନ୍ରୁ ଆରମ୍ଭ କରିବ। ଭାରତ ପ୍ରଥମ ଇନିଂସରେ 9 ୱିକେଟ୍ରେ 503 ରନ୍ ସଂଗ୍ରହ କରି ଇନିଂସ ସମାପ୍ତି ଘୋଷଣା କରିଛି। ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ଏବଂ ଧ୍ରୁବ ଜୁରେଲ ଶତକୀୟ ପାଳି ଖେଳିଛନ୍ତି। ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଓ ମହିଳା ଦଳ ବାଦ୍ ପଡ଼ିଛନ୍ତି। ପୁରୁଷ ଦଳ ଆର୍ଜେଣ୍ଟିନାଠାରୁ 3-5 ଗୋଲ୍ରେ ପରାସ୍ତ ହୋଇ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ଅନ୍ୟପକ୍ଷରେ ଗତକାଲି ମହିଳା ଦଳ ଅଷ୍ଟ୍ରେଲିଆ ସହ ଅମୀମାଂସିତ ଭାବେ ଖେଳ ଶେଷ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ କାର୍ଯ୍ୟ କରିବାକୁ ଯୁବ କୂଟନୀତିଜ୍ଞଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ। ସୀମା ସୁରକ୍ଷା ପ୍ରସଙ୍ଗ ନେଇ ଆଜି ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା। ଗହମ, ଅଟା ଏବଂ ଆଲୋଚନା

0: ଆମେରିକା ଉତ୍ପାଦ ଉପରୁ ରପ୍ତାନୀ କଟକଣା ପ୍ରତ୍ୟାହାର କଲେ ସରକାର ଏବଂ କଲମ୍ବୋ ଟେଷ୍ଟରେ ଗତକାଲିର ସ୍କୋର 2 wicketରେ 8 ରନ୍ର ଆଜିର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିବ ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା ଗଙ୍ଗାଧରଙ୍କ କାବ୍ୟ କବିତାରେ ଜୀବନର ମହନୀୟ ରୂପ। ଆଲୋଚକ ଡକ୍ଟର ଭାଗୀରଥୀ ମିଶ୍ର।
2: ଜୀବନର କଳାତ୍ମକ ଅଭିବ୍ୟକ୍ତି ହୋଇଥିବାରୁ ପ୍ରତ୍ୟେକ କାଳଜୟୀ ସାହିତ୍ୟରେ ମାନବ ଜୀବନର ମହନୀୟ ରୂପର ପରିପ୍ରକାଶ ହୋଇଥାଏ। ଓଡ଼ିଆ ସାହିତ୍ୟରେ ଜଣେ ଜୀବନନିଷ୍ଠ କବି ହୋଇଥିବାରୁ ଗଙ୍ଗାଧର ମେହେରଙ୍କ କାବ୍ୟ କବିତା ଏହି ଚେତନାର ଅମର ସ୍ୱାକ୍ଷର ବହନ କରିଛି। ସେଥିପାଇଁ କବିଙ୍କ ତିରୋଧାନର ଅନେକ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ସମୟର ବ୍ୟବଧାନ ତାଙ୍କ ସୃଷ୍ଟି ସମ୍ଭାରକୁ ମଳିନ କରିପାରିନାହିଁ। ବରଂ ଏକ ମହତ୍ତର ଆନନ୍ଦମୟ ଜୀବନ ବଞ୍ଚିବାର ପ୍ରେରଣା ପ୍ରଦାନ କରୁଛି। ଦ୍ରୁତ ବୈଜ୍ଞାନିକ ଉନ୍ନତି ସହିତ ବିଶ୍ୱାୟନର ପ୍ରଭାବ ଅଧୁନା ଭାରତୀୟ ମଣିଷକୁ ନିଜର ମହନୀୟ ସାଂସ୍କୃତିକ ଧାରାଠାରୁ ବିଚ୍ଛିନ୍ନ କରାଇଛି। ଭୋଗବାଦୀ ସଂସ୍କୃତିର ଜାଗରଣ ମଣିଷକୁ ମଣିଷଠାରୁ, ସମାଜଠାରୁ, ଏପରିକି ନିଜଠାରୁ ମଧ୍ୟ ଦୂରେଇ ନେଉଛି। ପାରମ୍ପରିକ ସଂସ୍କୃତିଠାରୁ ଏ ଛିନ୍ନମୂଳ ଅବସ୍ଥା ତାକୁ ମହତ୍ ଚେତନାର ଅଧିକାରୀ କରି ନପାରିବାରୁ ହତାଶା ଓ ଗ୍ଲାନିବୋଧରେ ସେ ଜର୍ଜରିତ ହେଉଛି। ଗଙ୍ଗାଧରଙ୍କ ଦୁର୍ନିରୀକ୍ଷ କବି ଦୃଷ୍ଟି ଏହା ଉପଲବ୍ଧି କରିଥିଲା ବୋଲି ନିଜ ସୃଷ୍ଟିରେ କଲ୍ୟାଣମୟ ପାରମ୍ପରିକ ଭାରତୀୟ ସଂସ୍କୃତିର ସମୟୋଚିତ ଚିତ୍ରଣ କରିପାରିଛି ନାନା ଉପାଖ୍ୟାନର ଆଧାରରେ। ବର୍ତ୍ତମାନର ସକଳ ସାଂସ୍କୃତିକ ପ୍ରଦୂଷଣରୁ ସମାଜକୁ ମୁକ୍ତ କରି ଜୀବନକୁ ସରସ ସୁନ୍ଦର କରିବା ପାଇଁ ତାଙ୍କ କାବ୍ୟ କବିତାର ଅନୁଶୀଳନର ଆବଶ୍ୟକତା ରହିଛି। ପ୍ରେମ ପ୍ରଣୟ ଓ ତନ୍ମଧ୍ୟରେ ମୂଳ ବୀଜ ଭାବରେ ସଙ୍ଗୋପୀତ ଶୃଙ୍ଗାରିକତା ଦାମ୍ପତ୍ୟ ସହିତ ଜୀବନର ସମଗ୍ର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିଥାଏ। ଏଥିରେ ଅନୌଚିତ୍ୟ ବା ଅଶାନ୍ତି ପ୍ରବେଶ କଲେ ବ୍ୟକ୍ତି ଜୀବନ ଓ ସେହି ସୂତ୍ରରେ ପାରିବାରିକ ତଥା ସାମାଜିକ ଜୀବନ ଭୟଙ୍କର ଭାବେ ବିଡ଼ମ୍ବିତ ହୋଇଉଠେ। ସମ୍ପ୍ରତି ଭୌତିକତାବାଦର ବିକାଶ ସହିତ ଜୀବନର ଏହି ସର୍ବମୁଖ୍ୟ ଆବେଗ ଅନିୟନ୍ତ୍ରିତ ହୋଇ ମାନବିକ ସୌନ୍ଦର୍ଯ୍ୟ ବିନଷ୍ଟର କାରଣ ହେଉଛି। ତେଣୁ କବି ସ୍ୱାଭାବିକ ରୀତିରେ ଏହି ଆବେଗକୁ ପ୍ରାଧାନ୍ୟ ଦେଇଛନ୍ତି ତାଙ୍କର ପ୍ରତ୍ୟେକ କାବ୍ୟରେ। ସମସ୍ତ ଘାତ ପ୍ରତିଘାତ ସତ୍ତ୍ୱେ ମଧ୍ୟ ରାମ ସୀତା, ଦୁଷ୍ମନ୍ତ ଶକୁନ୍ତଳା, ଅଜ ଇନ୍ଦୁମତୀ ଓ ପାଣ୍ଡବମାନଙ୍କ ପାରିବାରିକ ଜୀବନରେ କବି ଯେଉଁ ଦାମ୍ପତ୍ୟର ଜୟ ଘୋଷଣା କରିଛନ୍ତି ତାହା କାଳାନ୍ତରରେ ମଧ୍ୟ ପ୍ରଣିଧାନ ଯୋଗ୍ୟ। ପ୍ରଣୟବଲ୍ଲରୀର ଛତ୍ରେ ଛତ୍ରେ ଏହି ବିଜୟ ଡିଣ୍ଡିମର ଧ୍ୱନି ଶୁଣାଯାଏ। ସେ ଲେଖିଛନ୍ତି, ଏକ ପ୍ରାଣ ହେଲେ ନୃପତି ଦମ୍ପତି ଭିନ୍ନ ଥିଲା ମାତ୍ର କାୟା, ସ୍ନିଗ୍ଧ କରୁଥିଲା ଜୀବନକୁ ସଦା ପବିତ୍ର ପ୍ରଣୟ ଛାୟା। ତପସ୍ୱିନୀ ଓ ଇନ୍ଦୁମତୀରେ ଏହା ଅଧିକ କାରୁଣ୍ୟସିକ୍ତ ହୋଇଥିଲେ ମଧ୍ୟ ତ୍ୟାଗ ଓ ନୈତିକତାର ଆଭାରେ ସମୁଜ୍ଜ୍ୱଳ ହୋଇଛି। ପତିପତ୍ନୀଙ୍କ ମଧ୍ୟରେ ପ୍ରଣୟ ଯେପରି ମଧୁମୟ ହୋଇଥାଏ, ଇତର ବ୍ୟକ୍ତିଙ୍କ ନିକଟରେ ତାହା ସେହିପରି ବିଷମୟ ରୂପ ଧାରଣ କରେ। ତେଣୁ ଗଙ୍ଗାଧରଙ୍କ ସତର୍କ ଲେଖନୀ ମଧୁମୟ ଭଳି କ୍ଷୁଦ୍ର କବିତାରେ ନାରୀର ପ୍ରଣୟ ବୋଲି ନ କହି ଜାୟାର ପ୍ରଣୟ ବୋଲି ଉଲ୍ଲେଖ କରିବା ସହିତ କୀଚକବଧ କାବ୍ୟରେ ଶୈରିନ୍ଧ୍ରୀଙ୍କ ପ୍ରତି କାମୁକ କୀଚକର ଦୟନୀୟ ପରିଣତି ଅଙ୍କନ କରି ଆମକୁ କବି ସଚେତନ କରାଇଛନ୍ତି। ବର୍ତ୍ତମାନର ଅହମ୍ ପ୍ରଣୋଦିତ ମଣିଷ ନିଜ ପ୍ରତି ତଥା ପ୍ରକୃତି ଜଗତ ପ୍ରତି ଯେପରି ସ୍ୱେଚ୍ଛାଚାରୀ ବ୍ୟବହାରରେ ପ୍ରମତ୍ତ ରହି ସଂକୀର୍ଣ୍ଣ ବ୍ୟକ୍ତିତନ୍ତ୍ରରେ ଆବଦ୍ଧ ରହିଛି, ଏଥିରୁ ମୁକ୍ତ ରହି ଏକ କଲ୍ୟାଣମୟ ଜୀବନ ବା ଯାପନ ପାଇଁ ମେହେରୀୟ କାବ୍ୟ ଭାରତୀରେ ଦିଗ ନିର୍ଦ୍ଦେଶ ହୋଇଛି। ସାମାଜିକ ଜୀବନରେ ଅନ୍ୟ ପ୍ରତି ଯେଉଁ ବ୍ୟବହାର ଜଣକୁ ଦୈବତ୍ୱ ସମ୍ପନ୍ନ କରାଏ, କବି ତାହାର ସାଧାରଣତମ ଦୃଷ୍ଟାନ୍ତ ଉପସ୍ଥାପନ କରି ସବୁକାଳର ପାଠକଙ୍କୁ ଏଥିପ୍ରତି ସଚେତନ କରାଇଅଛନ୍ତି। ପ୍ରଣୟବଲ୍ଲରୀରେ କନ୍ନଙ୍କ ଆଶ୍ରମରେ ରାଜା ଦୁଷ୍ମନ୍ତଙ୍କୁ ପ୍ରିୟମ୍ବଦାଙ୍କ ପରିଚୟ ଜିଜ୍ଞାସା, ଆଶ୍ରମ ମୃଗ ଉପରେ ସରସନ୍ଧାନ ଉଦ୍ୟତ ନରେଶଙ୍କୁ ତପସ୍ୱୀଦ୍ୱୟ ଶାସକର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା, ରୋରୁଦ୍ୟମାନା ନିର୍ବାସିତା ସୀତାଙ୍କୁ ବାଲ୍ମୀକି ସ୍ୱ ଆଶ୍ରମରେ ଆଶ୍ରୟ ପ୍ରଦାନ କରିବା ଭଳି ଘଟଣା ବର୍ଣ୍ଣନାରେ ଏହା ପ୍ରତିଫଳିତ ହୋଇଛି। ପ୍ରକୃତି ପ୍ରତି ହିଂସ୍ର ଆଚରଣ କରି ମଣିଷ କେବେ ମହାନ ତଥା ଶାନ୍ତିମୟ ଜୀବନ ବଞ୍ଚିପାରିବ ନାହିଁ। ବିଶ୍ୱର ପରିବେଶବିତ୍ମାନେ ଏଥିପ୍ରତି ବାରମ୍ବାର ସଚେତନ କରାଇ ଆସିଛନ୍ତି। ମେହେରଙ୍କ ଉଦାତ୍ତ କବି ମନୀଷା ଏହି ସ୍ପର୍ଶକାତର ପ୍ରସଙ୍ଗ ପ୍ରତି ବହୁ

କାଳରୁ ସଚେତନ ରହିଥିଲା। ସେଥିପାଇଁ ସେ ପ୍ରକୃତିକୁ ଅତ୍ୟନ୍ତ ସହାନୁଭୂତିଶୀଳ ଉଦାର ଦୃଷ୍ଟିରେ ମନୁଷ୍ୟର ପରମ ହିତୈଷୀ ଭାବରେ ବର୍ଣ୍ଣନା କରିଛି। ପାର୍ଥିବ ସମ୍ପଦରେ ଗର୍ବିତ ମନୁଷ୍ୟର ଭୋଗତୃଷ୍ଣା ପରମ ଅଶାନ୍ତିର କାରଣ ଓ ପ୍ରାକୃତିକ ସ୍ୱାଚ୍ଛନ୍ଦ୍ୟ ହିଁ ଏହି ଅଶାନ୍ତି ନିରାକରଣର ଏକମାତ୍ର ଉପାୟ। କବି ଏହି ଚେତନାକୁ ଖୁବ୍ ସହଜ ଓ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି। ବାଲ୍ମୀକିଙ୍କ ଆଶ୍ରମ ବର୍ଣ୍ଣନା, କର୍ଣ୍ଣଙ୍କ ତପୋବନ ଭ୍ରମଣରେ ରାଜା ଦୁଷ୍ୟନ୍ତଙ୍କ ଅଭିଜ୍ଞତା କଥନ ଆଦିରେ ଏହା ପ୍ରମୃତ ହୋଇଛି। କବି ଲେଖିଛନ୍ତି, ତରୁ ଛାୟା ସ୍ନେହ ପାଇ ନରନାଥ କରନ୍ତି ମନେ ବିଚାର, ଏ ଶୀତଳ ଶାନ୍ତି ପ୍ରଦ ଛାୟା ସମ ନୁହେ ଛତ୍ର ଛାୟା ଛାର। ରାଜକ୍ଷମତାକୁ ବସ୍ତୁଭୋଗର ପ୍ରତୀକ ଭାବରେ ଗ୍ରହଣ କରି ପ୍ରକୃତି ଜଗତର ମହନୀୟତା ପ୍ରଦର୍ଶିତ ହୋଇଛି ଏଥିରେ। ସେହିପରି ତପସ୍ୱିନୀରେ ତମସା ନଦୀ ପ୍ରସଙ୍ଗରେ ନଦୀକୁ ସାକ୍ଷାତ ମାତା ଓ ସେଥିରେ ପ୍ରବାହିତ ଜଳରାଶିକୁ ନୀର ନୁହେ ଜନନୀର କ୍ଷୀର ପ୍ରତ୍ୟକ୍ଷ ବୋଲି କୁହାଇ କବି ଶିଳ୍ପ ସଭ୍ୟତାର ତଥାକଥିତ ସଭ୍ୟ ମଣିଷକୁ ଏହାର ପ୍ରଦୂଷଣ ପ୍ରତି ସତର୍କ ଚେତାବନୀ ଦେଇଛନ୍ତି। ଯେପରି ହିଂସ୍ର ମଣିଷର ମାଂସାସୀ ମନ ଯେପରି ନିର୍ବିଚାର ଭାବରେ ପଶୁପକ୍ଷୀର ହତ୍ୟା କରିଚାଲିଛି, ତାହା ଉଦ୍ବେଗର କାରଣ। ଏହା କଦାଚିତ୍ ମନୁଷ୍ୟର ମହାନ ଜୀବନ ସୌନ୍ଦର୍ଯ୍ୟର ପ୍ରକ୍ଷାପକ ନୁହେଁ। ତେଣୁ କବି ଋଷି ଆଶ୍ରମରେ ପଶୁପକ୍ଷୀମାନଙ୍କର ମନୁଷ୍ୟ ସୁଲଭ ବ୍ୟବହାର ବର୍ଣ୍ଣନା କରିଛନ୍ତି। ବିଶେଷତଃ ହେମକୂଟ ପର୍ବତରେ ରାଜା ଦୁଷ୍ମନ୍ତଙ୍କ ଦୃଷ୍ଟିରେ ପଶୁମାନଙ୍କ ପାରସ୍ପରିକ ହିତସାଧନ ଅବସ୍ଥା ବର୍ଣ୍ଣନା କରି ସେ ପରୋକ୍ଷରେ ବର୍ତ୍ତମାନର ଆତଙ୍କବାଦୀ କାଳରେ ମଣିଷ କର୍ତ୍ତୃକ ବିଶ୍ୱ ଶାନ୍ତିର ସମ୍ଭାବନାପୂର୍ଣ୍ଣ ବାର୍ତ୍ତା ହିଁ ପ୍ରଚାର କରିଛନ୍ତି। ସାମ୍ପ୍ରତିକ ମଣିଷ ଯେପରି ଜଟିଳରୁ ଜଟିଳତର ସାମାଜିକ ବ୍ୟବସ୍ଥା ମଧ୍ୟରେ ଗତି କରି ଅଧିକ ବସ୍ତୁ ମୋହରେ ପଡ଼ି ଆତ୍ମକୈନ୍ଦ୍ରିକ ହେଉଛି, ତାହା ଅନେକାଂଶରେ ତାର ପାରମ୍ପରିକ ଦର୍ଶନକୁ ବଦଳାଇ ନକାରାଭିମୁଖୀ କରାଉଛି, ଯାହାଫଳରେ ପ୍ରତ୍ୟହ ଭୋଗ ପ୍ରତିଷ୍ଠା ବ୍ୟାକୁଳ ମଣିଷ ନୈରାଶ୍ୟ ଜର୍ଜରିତ ହୋଇ ଅନେକ କ୍ଷେତ୍ରରେ ଆତ୍ମହତ୍ୟାର ମାର୍ଗ ବାଛି ନେବାକୁ ଶ୍ରେୟ ମଣୁଛି। ସେଥିପାଇଁ ଗଙ୍ଗାଧର ସକଳ ଝଞ୍ଜାମୟ ବାହ୍ୟ ଜୀବନ ଅନ୍ତରାଳରେ ବିଶ୍ୱ ଦେଖ ମଧୁମୟରେ ଜୀବନ ବୋଲି ନିର୍ଦ୍ଦେଶ କରି ମୁଁ ତ ଅମୃତ ସାଗର ବିନ୍ଦୁ ବୋଲି ଅନୁଭବ କରିବା ପାଇଁ ପ୍ରବର୍ତ୍ତାଇଛନ୍ତି। ସରଳ ଓ ନିରାଡ଼ମ୍ବର ଭାବରେ ଏକ ଶୁଦ୍ଧ ତଥା ସାତ୍ତ୍ୱିକ ଜୀବନ ବଞ୍ଚିବାର ପ୍ରେରଣା ଦେଇଛନ୍ତି କବି। ମଣିଷ ସ୍ଥୂଳ ଶାରୀରିକ ଶାନ୍ତି ଓ ସୁଖ ଅନ୍ୱେଷଣ କରିବାକୁ ଯାଇ ଯେଉଁ ଅଶାନ୍ତିର ଭଉଁରୀରେ ଛନ୍ଦି ହୋଇଛି, ସେଥିରୁ ମୁକ୍ତି ପାଇବା ପାଇଁ ଭକ୍ତି କବିତାରେ ସେ କାତର ନିବେଦନ କରିଛନ୍ତି ନିଜ ନିଜର ଅହଙ୍କାରକୁ ବର୍ଜନ କରିବା ପାଇଁ। ତେଣୁ କବି ସାମ୍ପ୍ରଦାୟିକ ତଥା ବ୍ୟକ୍ତିଗତ ଅହମ୍ର ବହୁର୍ଦ୍ଧ୍ୱକୁ ଉଠି ଏଥିରେ ବିଶ୍ୱଜୀବନର ବିଶ୍ୱରୂପ ଅଙ୍କନ କରିଛନ୍ତି। ଗଙ୍ଗାଧର କେବଳ ପ୍ରମୋଦ ପାଇଁ ସାହିତ୍ୟ ରଚନା କରିନାହାନ୍ତି, ଅଧିକନ୍ତୁ ଜଣେ ଜୀବନବାଦୀ ଶିଳ୍ପୀ ଥିବାରୁ ତାଙ୍କ କୃତି ନିଚୟରେ ପାଠକ ଅନୁଭବ କରେ ସଂକୀର୍ଣ୍ଣତାର ବଳୟ ମଧ୍ୟରୁ ଏକ ବୃହତ୍ତର ଆଲୋକିତ ଆଶା ଓ ଆନନ୍ଦମୟ ଜୀବନର ପରିସର ମଧ୍ୟକୁ ଟାଣି ନେବାର ଅପୂର୍ବ ପ୍ରେରଣାକୁ, ଯେଉଁଠି ପାରମ୍ପରିକ ଉପାଖ୍ୟାନ ମାଧ୍ୟମରେ କବି ଜଣାଇଦେବାକୁ ଚାହାନ୍ତି, ମଣିଷର ସମୁଦାୟ ଜୀବନ ହେଉଛି ଅନ୍ୟ ପ୍ରତି ଜଗତ ପ୍ରତି ଏକ ଉତ୍ସର୍ଗ ବା ସମର୍ପଣ ବୋଲି। ତପସ୍ୱିନୀ କାବ୍ୟରେ ବାଲ୍ମୀକିଙ୍କ ଆଶ୍ରମରେ ନିର୍ବାସିତ ସୀତା ସ୍ନାନ ପାଇଁ ଯିବାବେଳେ ତମସା ନଦୀର ଉକ୍ତିରେ ମାନବ ଜୀବନର ଏ ମହନୀୟ ଲକ୍ଷ୍ୟର ପ୍ରକାଶ କରାଇଛନ୍ତି କବି। ତାଙ୍କ ଭାଷାରେ ବନେ ବନେ ଭ୍ରମି ଭ୍ରମି ଗଣ୍ଡ କୁହୁକି ନ ଭ୍ରମି ବହୁ ବାଧା ଅତିକ୍ରମୀ ସ୍ୱଚ୍ଛ ଜୀବନେ ଅନ୍ଧାର ଦୁଃଖ ନଗଣି ଆଲୋକ ସୁଖ ନମଣି ଚାଲିଛି ଦୂର ସରଣୀ ନତ ବଦନେ ଜନମ କରୁଛି ସଫଳ ତୋୟ ଦାନେ ତୋଷି ତୀରବାସି ସକଳ। ଯାବତୀୟ ସୁଖ ଦୁଃଖ ଭିତରେ ମଧ୍ୟ ନିଜ ବଞ୍ଚିବାର ଅବଧି ମଧ୍ୟରେ ମଣିଷ ନିଜକୁ ସମ୍ପ୍ରସାରିତ କରିବ, ଅନ୍ୟର ଉପକାରରେ ଆସିବ ଏବଂ ଏହା ହିଁ ହେବ ତା ଜୀବନର ପରମ ସାର୍ଥକତା ଓ ପୂର୍ଣ୍ଣତା। ଗଙ୍ଗାଧର ଥିଲେ ଜଣେ ସମାଜ ସଚେତନ କବି। ଏକ ସୁସ୍ଥ ସୁନ୍ଦର ତଥା ଶାନ୍ତିମୟ ଆଦର୍ଶ ମଣିଷ ସମାଜ ପୃଥିବୀରେ ସର୍ବଦା ତିଷ୍ଠି ରହୁ, ଏହା ଥିଲା ତାଙ୍କ କବି ଜୀବନର ଲକ୍ଷ୍ୟ। ତେଣୁ ସେ ପ୍ରସଙ୍ଗକ୍ରମେ ଆଦର୍ଶ ରାଜଧର୍ମ ସାମାଜିକ ଜୀବନରେ ବ୍ୟକ୍ତିର ପାରସ୍ପରିକ କର୍ତ୍ତବ୍ୟାଦିର ଚିତ୍ରଣ କରିବା ସହିତ ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ଏବଂ ନର ଓ ମୟୂର ଭଳି କ୍ଷୁଦ୍ର ଗୀତିକା ସମୂହରେ ସାମାଜିକ କଳଙ୍କକୁ ଦୂର କରିବାକୁ ସଂସ୍କାର ଅଭିମୁଖୀ ହୋଇଛନ୍ତି। ପୁଣି ସକଳ ହୀନମନ୍ୟତାକୁ ଦୂରେଇ ନିଜ ମାତୃଭାଷା ପ୍ରତି ସମ୍ମାନ ରକ୍ଷା କଲେ ବ୍ୟକ୍ତିର ସ୍ୱାଭିମାନ ପ୍ରକାଶ ପାଇବ ଓ ସେହି ସୂତ୍ରରେ ସେ ଜଣେ ଭଲ ବିଶ୍ୱବାସୀ ହୋଇପାରିବ। ଗଙ୍ଗାଧରଙ୍କ ଚେତନାରେ ଏ ଧାରଣା ଥିଲା ଦୃଢ଼ ମୂଳ। ତାଙ୍କର ସମୁଦାୟ ରଚନାବଳୀରେ ଜୀବନ ସୌନ୍ଦର୍ଯ୍ୟ

0: ସୂର୍ଯ୍ୟର ଏପରି ମହନୀୟ ସୌରଭ ବିଛୁରିତ ହୋଇଛି। ଜୀବନ ପ୍ରତି ଆଶୀର୍ବାଦମୟ ଆସ୍ତିକ ଦୃଷ୍ଟିଭଙ୍ଗୀ ପୋଷଣ କରି ସେ ତେଣୁ ଆଙ୍କିଛନ୍ତି ମିଳନର ଚିତ୍ର। ଯାବତୀୟ ପାର୍ଥିବ ଅପୂର୍ଣ୍ଣତା ଭିତରେ ବି ଏକ ଆଶାମୟ ଆଲୋକିତ ଜୀବନର ପୂର୍ଣ୍ଣତାକୁ ସେ ବିଭିନ୍ନ କାବ୍ୟ କବିତାରେ ରୂପ ଦେଇଛନ୍ତି। ଜୀବନରେ ଏ ମହନୀୟତା ସାର୍ବଜନୀନ ତଥା ସାର୍ବକାଳୀନ ଗୌରବରେ ବିଭୂଷିତ ହୋଇଛି। ଓଡ଼ିଶାର ସାମାଜିକ ଜୀବନରେ
1: ଶୁଣୁଥିଲେ ଓଡ଼ିଆରେ ଆଲୋଚନା, ଗଙ୍ଗାଧରଙ୍କ କାବ୍ୟ କବିତାରେ ଜୀବନର ମହନୀୟ ରୂପ। ଆଲୋଚକ ଥିଲେ ଡକ୍ଟର ଭାଗୀରଥୀ ମିଶ୍ର।
2: ହ୍ୟାଲୋ,
3: କିଏ
2: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
3: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
2: ଆମ ଫୋନ ନମ୍ବର ହେଲା
4: 0667029562329568।
3: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
5: ହ୍ୟାଲୋ
2: ହ୍ୟାଲୋ
5: କିଏ?
2: ହ୍ୟାଲୋ ଆକାଶବାଣୀ।

0: ଆମର୍ ଚାଷୀ ଭାଇମାନେ ଭିନ୍ନ ଭିନ୍ନ ପ୍ରକାରର ଡାଲ ଜାତିଆ ଚାଷ କରସନ୍। ସେ ଭିତରୁ ଗୋଟେ ଚାଷ ହେଲା ମଟର ଚାଷ, ଯେନ୍ଟାକି ଆମେ କଞ୍ଚା ଆର୍ ଶୁଖଲା ତରକାରୀ ହିସାବରେ ରାନ୍ଧିକରି ଖାଇସୁଁ। ଶୁଖଲା ମଟର ଥି ଶ୍ୱେତସାର ଶତକଡ଼ା 66.2%, ପୁଷ୍ଟିସାର 22.5%, ସ୍ନେହସାର 1.8% ଥିସି। ମଟରକେ ଯେତେବେଳେ ଅମଲ କରାଯାଏସି, ଇତାର ଛୋଲକାକେ ଆମେ ଗୋଖାଦ୍ୟ ରୂପେ ଆମେ ବ୍ୟବହାର କରିଥିସୁଁ। ଆମର୍ ରାଇଜ୍ତି 17,000 ହେକ୍ଟର ଜମିତି ମଟର ଚାଷ କରାଯାଏସି। ଆପଣମାନେ ତ ଜାଣିଥିବେ ସବୁ ଚାଷ ଲାଗି ଜଳବାୟୁ ଗୋଟେ ମୁଖ୍ୟ ଜିନିଷ, ଠିକ୍ ଯଦି ଜଳବାୟୁ ନେଇ ହେଲା ଚାଷ ନେଇପାରେ। ତ ଆମର୍ ମଟର ଚାଷ ଲାଗି ଟିକେ ଥଣ୍ଡା ଥିବା ଜଳବାୟୁ ହେଲେ ଭଲ ଚାଷ ହେସି। ଆର୍ ଯେତେବେଳେ ଗଜା ହେବା ସେତେବେଳେ 22°-25°C ରହିଲେ ଗଜାଟା ଠିକ୍ ହିସାବରେ ବାହାରି ପାର୍ସି। ଯେତେବେଳେ ଗଛ ବଢ଼ବା ସେତେବେଳେ ଆମର୍ ବାୟୁମଣ୍ଡଳର ଉତ୍ତାପ 13-18°C ଭିତରେ ଥିଲେ ବେଶୀ ଫଲ ଫଲ୍ସି। ଯଦି ଅତ୍କା କାକର ଢାବି ଦେଲା ବେଲେ, କୁହୁଡ଼ି ଢାବି ଦେଲା ବେଲେ, ଇ ମଟର ଚାଷ୍କେ କ୍ଷତି କର୍ସି। ମଟର ଚାଷ୍ ଥି ବାଲିଆ ମେଟ୍, ଉର୍ବର ମେଟ୍, ଦୋର୍ସା ମେଟ୍, ଇ କିସମର ଯଦି ମେଟ୍ ଥିବା ବେଲେ ଠିକ୍ ହିସାବରେ ଚାଷ୍ ହେଇପାର୍ବା। ଆପଣ ତ ଜାଣିଛନ୍ ବିହନ ଗୋଟେ ମୁଖ୍ୟ ଜିନିଷେ। ତ ଆମର୍ ମଟରର ଭିନ୍ନ ଭିନ୍ନ ପ୍ରକାରର ବିହନର କିସମ ଅଛେ। ସେ ଭିତରେ ଅପର୍ଣ୍ଣା ଗୋଟେ କିସମ, ଯେନ୍ଟାକି 100-110 ଦିନ ଭିତରେ ହେସି। ଆର୍ ଗୋଟେ କିସମ ହେଲା ଉତ୍ତରା, ଯେନ୍ଟାକି 100-105 ଦିନ ଭିତରେ ଅମଲ ହେସି। ଆଉ ଗୋଟେ କିସମ DDR-27, ଯେନ୍ଟାକି 90-95 ଦିନ ଭିତରେ ଅମଲ ହେଇପାର୍ସି। ଆର୍ ଗୋଟେ ହେଲା ରଚନା, ଯେନ୍ଟାକି 95-105 ଦିନ ଭିତରେ ଇଟାକେ ଆମେ ଅମଲ କର୍ସୁଁ। ଆମର୍ ରାଜ୍ୟ ଯେନ୍ମାନେ ବି ମଟର ଚାଷ କରୁଛନ୍, ସେମାନେ ଅକ୍ଟୋବର-ନଭେମ୍ବର ମାସ ଭିତରେ ମଟର ବିହନ ଲଗାସନ୍। ବିହନର ପରିମାଣ ହେଲା 1 ଏକର ମଟର ଚାଷ ଲାଗି 20-25 କିଲୋଗ୍ରାମ ବିହନ ଦରକାର ହେସି। ବିହନ ଲଗେଇବାର 7 ଦିନ ଆଗରୁ 1 କିଲୋଗ୍ରାମ ମଞ୍ଜି ପ୍ରତି 3 ଗ୍ରାମ ଥିରାମ, ନାଇଁ ହେଲେ କ୍ୟାପ୍ଟେନ୍, ନାଇଁ ହେଲେ 1.5 ଗ୍ରାମ କାର୍ବେଣ୍ଡାଇଜିମ୍ ଯଦି ଗୁଲିକରି ବିଶୋଧନ କର୍ମୁ ବେଲେ ଆମର ବିହନଟା ଠିକ୍ ହିସାବରେ ହେଇପାର୍ବା। ଇ ମଟର ଚାଷ କର୍ବାର କିଛି ଦିନ ଆଗରୁ ଠିକ୍ ହିସାବରେ ଜୀବାଣୁ କଲଚର କରିକରି ବିହନ ବୁଣବାର କଥା। ଆମେ ଯେତେବେଳେ ମଟର ଚାଷ କର୍ମା, ଜମିକେ ଠିକ୍ ହିସାବରେ କୁଡ଼ାକୁସା କରିକରି ଗୁଣ କରିକରି ବିହନକେ ବିଶୋଧନ କରିକରି ଯଦି ଆମେ ଧାଡ଼ିକେ ଧାଡ଼ି 30 cm ଆର୍ ଗଛକେ ଗଛ 10 cm ବ୍ୟବଧାନରେ ଯଦି ଲଗାମା ବେଲେ ମଟର ଚାଷ୍ଟା ଠିକ୍ ହିସାବରେ ହେଇପାର୍ବା। ଖତ୍ ସାର୍ ଗୋଟେ ମୁଖ୍ୟ ଜିନିଷେ, ସେଥିଲାଗି 1 ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ, 10 କିଲୋଗ୍ରାମ ଯବକ୍ଷାର ଯାନ, 20 କିଲୋଗ୍ରାମ ଫସ୍ଫରସ, 10 କିଲୋଗ୍ରାମ ପଟାସ୍ ସାର୍କେ ଆମେ ଯଦି ବ୍ୟବହାର କର୍ମା ତେବେ ଆମର୍ ଚାଷ୍ଟା ବହୁତ ଭଲ୍ ହେଇପାର୍ବା। ବିହନ ଲଗେଇବାର 3 ସପ୍ତାହ ପରେ ଯଦି ଦରକାର ପଡ଼େ, 6 ସପ୍ତାହରେ ଥରେ କୁଡ଼ାକୁସା କରିକରି ଆମେ ଯଦି ଘାସ ଘିଚିଦେମା ତେବେ ଆମର୍ ଚାଷ୍ଟା ସୋଲୋ ଅନା ହେବା। ପ୍ୟାନ୍ ଗୋଟେ ମୁଖ୍ୟ ଜିନିଷେ। ମଟର ଚାଷ ଲାଗି 15-20 cm ପ୍ୟାନ୍ ଦରକାର। ଜମିର ବତର ଦେଖିକରି ପ୍ୟାନ୍ ମଡ଼ାବାର କଥା। ଫୁଲ ଆସବାର ଆଗରୁ ଆର୍ ଫୁଲ ହେବାର ପରେ ଯଦି ଆମେ ଠିକ୍ ହିସାବରେ ଜଳସେଚନ କର୍ମା ତେବେ ନିଶ୍ଚିତ ଭାବରେ ମଟର ଚାଷ୍ଟା ଠିକ୍ ହିସାବରେ ହେଇପାର୍ବା।
1: ଶୁଣୁଥିଲେ ମଟର ଚାଷ ସମ୍ପର୍କରେ ଉପସ୍ଥାପନ କରିଥିଲେ ଜଜାତି ନାୟକ। ଆକାଶବାଣୀ ଭବାନୀପାଟଣା, ସମୟ 7:45 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେବ୍ରେ 240 meter ତଥା 1260 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ସଙ୍ଗୀତ ଲହରୀରେ କେତେଗୋଟି ଓଡ଼ିଆ ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଦେବୀଦତ୍ତ ମହାତିଙ୍କ ରଚନାରୁ, ଗାଇଛନ୍ତି ଝୁମ୍କି ରଥ।

କାର୍ଯ୍ୟକ୍ରମର ଶେଷ ଆଧୁନିକ ଗୀତଟି ଶୁଣନ୍ତୁ, ଝୁମ୍କି ରଥଙ୍କ କଣ୍ଠରୁ। ଗୀତଟିକୁ ରଚନା କରିଛନ୍ତି ଦେବାଶିଷ ପାଣିଗ୍ରାହୀ।

ଶୁଣୁଥିଲି ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀ ପାଟଣା। ଶୁଣନ୍ତୁ ସମାଚାର ପ୍ରଭାତ ଓ ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଥର ଶୁଣନ୍ତୁ ଶିଳ୍ପୀ ରୂପେଶଙ୍କ କଣ୍ଠରୁ ଏହି ଭାବପୂର୍ଣ୍ଣ ପରା ଭକ୍ତିଗୀତ, ରଚନା ଶଶାଙ୍କ ଏବଂ ସୁବ୍ରାଣୀ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଶୁଣନ୍ତୁ, ମୀରାଙ୍କ କଣ୍ଠରୁ, ଗୀତିକାର ଶଶାଙ୍କ ଏବଂ ସୁବ୍ରଣୀ।

ଶୁଣୁଥିଲେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତେଗୋଟି ଓଡ଼ିଆ ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ 8:45। ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ବୟାଳିଶି ଛନ୍ଦ ଆରମ୍ଭରେ ମଦନ ସୁନ୍ଦର ରାମଚନ୍ଦ୍ର ପବନଙ୍କ ଆତ୍ମଜବା ପୁତ୍ରମାନଙ୍କୁ କହିଲେ, ତୁମେ ମୋ ବ୍ରହ୍ମସର ନେଇ ଲଙ୍କା ଯାଅ। ଏଠି ଭଞ୍ଜ ପୁନର୍ବାର ରାମଙ୍କ ସେହି କାମସୁନ୍ଦର ପୁରୁଷୋତ୍ତମ ରୂପ ମନେ ପକାଇ ତାଙ୍କୁ ମଦନ ସୁନ୍ଦର ବୋଲି କହିଛନ୍ତି। ତାଙ୍କୁ ପୁନର୍ବାର କହିଛନ୍ତି କରୁଣା ନିଧାନ। ପ୍ରଭୁଙ୍କ କରୁଣା ଥିବାରୁ ରାବଣକୁ ସୁଯୋଗ

ହେବା ନିମନ୍ତେ ସୁଷଣା ହାତରେ ଚିଟଉ ଲେଖେଇଲେ ଓ ଦେଖେଇବା ପାଇଁ ଦେଲେ ବ୍ରହ୍ମସର। ଏଠାରେ ଶ୍ରୋତାମାନଙ୍କୁ କୁହାଯାଇପାରେ ଏ ସୁଷେଣ ସୁଗ୍ରୀବଙ୍କ ଶ୍ୱଶୁର ଓ ବୈଦ୍ୟ। ୟାଙ୍କ ଯୋଗୁଁ ଲକ୍ଷ୍ମଣ ବିଶଲ୍ୟକରଣୀରେ ଭଲ ହେଲେ। ତୁଳସୀ ରାମାୟଣରେ ୟାଙ୍କୁ ଲଙ୍କାର ଲୋକ ବୋଲି କୁହାଯାଇଛି ଓ ହନୁମାନ ତାଙ୍କୁ ତାଙ୍କ ଘର ସହ ରାମଙ୍କ ପାଖକୁ ନେଇ ଆସିଛନ୍ତି। ବାଲ୍ମୀକିଙ୍କ ରାମାୟଣ ବିଭିନ୍ନ କବିଙ୍କ ହାତରେ ବିଭିନ୍ନ ରୂପ ନେଇଛି। ଭଞ୍ଜ ବାଲ୍ମୀକି ଓ ବଳରାମ ଦାସଙ୍କ ପରମ୍ପରା ଅନୁସରଣ କରିଛନ୍ତି। ହନୁମାନ କହିଲେ, ରାବଣ ଏ ମାର୍ଗଣ ବା ସର ଚିହ୍ନି ରଖ, ପ୍ରଭୁଙ୍କ ଆଜ୍ଞା ଥିବା ଚିଟାଉକୁ ମୁଣ୍ଡରେ ମାର, ବୈଦେହୀଙ୍କୁ ସମର୍ପି ଦେ ବା ମୃତ୍ୟୁଦଣ୍ଡ ଗ୍ରହଣ କର। ରାବଣ କହିଲା, ଆରେ ଯେଉଁ ବାର୍ତ୍ତା ଦେଇଛି ତାହା ଆଜ୍ଞାପତ୍ର ନୁହେଁ, ସେ ଜଣାଣ ଦେଇଥିବ, ସେ ବୋଧେ ମୋତେ ଜାଣିନାହିଁ। ବ୍ରହ୍ମାଙ୍କ ପୁତ୍ର ବିଶ୍ରବାସୁ ତ ମୁଁ, କୁବେର ମୋ ଭ୍ରାତା, ପୁତ୍ର ମୋର ବାସବ ବିଜେତା ଇନ୍ଦ୍ରଜିତ। ତୁ ଗୋଟାଏ ବନବାସୀର ଦୂତ, ହଉ ଚିଠି ପଢ଼। ରାମ ଲେଖିଛନ୍ତି ଦୁଇ ଅର୍ଥରେ। ସେ କହିଛନ୍ତି, ତ୍ରିପୁରା ବିଜୟୀ ମହାଦେବ ମୋର ସ୍ତୁତିକାରୀ, ମୋତେ ନରସିଂହ ରୂପୀ ବୋଲି ମଧ୍ୟ କହନ୍ତି। ମୁଁ ବରାହ ଅବତାରରେ ବସୁନ୍ଧରାର ସ୍ତ୍ରୀକୁ ଉଦ୍ଧାର କରିଥିଲି, ପୃଥିବୀ ସହ ସୀତା ବା ଶର୍କରା ତୁଲ୍ୟ ପ୍ରେମରସରେ ମଜି ପୃଥିବୀକୁ ବିବାହ କରିଥିଲି। ଅନ୍ୟ ଅର୍ଥରେ ତ୍ରିପୁର ବିଜେତାମାନେ ମୋତେ ନରମାନଙ୍କ ମଧ୍ୟରେ ସିଂହ କହନ୍ତି। ମୁଁ ବସୁନ୍ଧରାର ଶୋଭାବର୍ଦ୍ଧନକାରିଣୀ ସୀତା ପ୍ରେମରେ ବସ। ନିଜକୁ ରାବଣାରେ କହିବାକୁ ମୋତେ ଲାଜ। ଏହାର ଦୁଇ ଅର୍ଥ, ପ୍ରଭୁ ଏଠି ଖୋଲାଖୋଲି ନିଜର ବିଷ୍ଣୁତ୍ୱ ଘୋଷଣା ନକରି ମାନବ ପରାକ୍ରମ ଉପରେ ଜୋର ଦେଇଛନ୍ତି। ରାବଣ କହିଲା, ତୁ ଜଟିଳ ବା ଜଟାଧାରୀ, ତୋ ଚିଠି ମଧ୍ୟ ଜଟିଳ, ମୁଁ ଆଜି ରଣରେ ଜିଣିବି। ରାମ ପଚାରିଲେ ବିଭୀଷଣକୁ, ରାବଣର କିଏ ସବୁ ବେଶୀ ବଡ଼ ବୀର? ବିଭୀଷଣ କହିଲେ, ସେମାନେ ଏକୁ ଏକେ ବ୍ରହ୍ମାଣ୍ଡ ଜିଣିପାରନ୍ତି।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସାଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସନ୍ନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା, ସମୟ 9:00 ବାଜିବାକୁ ଯାଉଛି। ଶୁଣନ୍ତୁ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ହିନ୍ଦୀ କଥାଚିତ୍ରଟି ଶୁଣନ୍ତୁ, ଡନ୍ କଥାଚିତ୍ରରୁ, ଗାଇଛନ୍ତି କିଶୋର କୁମାର। ଗୀତ ରଚନା ଅଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ। ଚଳଚ୍ଚିତ୍ର ଡନ୍ରୁ ଶୁଣନ୍ତୁ ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଲାଭାରିସ୍ ଚଳଚ୍ଚିତ୍ରରୁ ଗାଇଛନ୍ତି କିଶୋର କୁମାର। ସଙ୍ଗୀତ ସଂଯୋଜନା କଲ୍ୟାଣଜୀ ଆନନ୍ଦଜୀ, ଗୀତିକାର ଅଞ୍ଜନ। ଗୀତଟି ଶୁଣନ୍ତୁ ଲାଭାରିସ୍ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ହମ୍ ତୁମ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସନ୍। ଗୀତ ରଚନା ପ୍ରସୂନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଳିତ। ଗୀତଟି ଶୁଣନ୍ତୁ ହମ୍ ତୁମ୍ ଚଳଚ୍ଚିତ୍ରରୁ।

0: ଶୁଣୁଥିଲେ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତେଗୋଟି ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶୁଣନ୍ତୁ କିଛି କଥା କିଛି ମିଥ କଥାଚିତ୍ରରୁ। ଯୁଗଳକଣ୍ଠରେ ଗାଇଛନ୍ତି ସତ୍ୟଜିତ ପ୍ରଧାନ ଏବଂ ଅସୀମା ପଣ୍ଡା। ଗୀତିକାର ଡକ୍ଟର ନିର୍ମଳ ନାୟକ। ସଂଯୋଜନା ସଙ୍ଗୀତ ଶ୍ରୀଯୁକ୍ତ ଅଭିଜିତ ମଜୁମଦାର।
1: ତାଗିନି ତା ତାଗିନି ତା ଧାଗିନି ଧା

0: ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
1: ଚାରୋଟି କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
0: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
2: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର।
3: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେଁ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ ଅଗର ଚିଠି ବି ଭେଜ ଦେଗେ ଅର୍ କୁଛ ସୁଝାଉ ଦେଗେ ଓ ଜରୁର ମୁଝ ତକ ପହଞ୍ଚ ଜାଏଗା ଆଉ ମେ ଜରୁର ଉସକୋ ଗମ୍ଭୀରତା ସେ ଲୁଙ୍ଗା।
2: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
3: मैं आपको निमंत्रण देता हूं, मेरे मन की बात के लिए आपके मन की बात भी जुड़नी चाहिए।
4: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଆଦିମ ବିଚାର ଚଳଚ୍ଚିତ୍ରରୁ। ଗୀତିକାର ନେତ୍ରାନନ୍ଦ ମରି, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ପଙ୍କଜ ଚଲ। ଶୁଣନ୍ତୁ ଆଦିମ ବିଚାର ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଯେଉଁଠି ମୁଁ ସେଇଠି ତୁ କଥାଚିତ୍ରରୁ। ଗାଇଛନ୍ତି ଅଲି ଇସଲାମ, ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ। ଗୀତଟି ଶୁଣନ୍ତୁ, ଯେଉଁଠି ତୁ ସେଇଠି ମୁଁ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ମୋ ଦିୱାନା ତୋ ପାଇଁ ଚଳଚ୍ଚିତ୍ରରୁ, ଯୁଗଳ କଣ୍ଠରେ ଗାଇଛନ୍ତି ମାଧବ ଏବଂ ସୁଜି, ଗୀତ ରଚନା ମନୋରଞ୍ଜନ ସାହାଣୀ, ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

ହାଏ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ, ମୁଁ ଆପଣମାନଙ୍କର ପ୍ରିୟ ଉପସ୍ଥାପକ ଆଲୋକ ସ୍ୱାଗତ ଜଣାଉଛି ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଏହି ସୁନ୍ଦର ପରିସରକୁ। ଖୋଲା ଝରକା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ଆଜି ଦିନର ବିଶେଷତ୍ୱ, କିଛି ସ୍ଥାନୀୟ କଥା ସୂଚନା, ଆଜିର ଇତିହାସ, ମନକୁ ଛୁଇଁଲା ଭଳି କଥା ଏବଂ ମନକୁ ଛୁଇଁଲା ଭଳି ସୁନ୍ଦର ସୁନ୍ଦର ଗୀତ। ହଁ ଦର୍ଶକ ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 240 ମିଟର ତଥା 1260 କିଲୋ ହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଟ୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ତ ଆଗେଇ ନେବା, ହେଲେ ଆସନ୍ତୁ ନା କାର୍ଯ୍ୟକ୍ରମକୁ ସେଇ ଭଗବାନଙ୍କଠାରେ ସମର୍ପିତ କରି ଗୋଟିଏ ଭଜନଟେ ଶୁଣିବା, ତାପରେ ଯାଇ କାର୍ଯ୍ୟକ୍ରମକୁ ଆଗେଇ ନେବା।

ଶ୍ରାବଣର ସବୁଜିମ ଭରା ପରିବେଶ, ଝିପିଝିପି ବର୍ଷାର ମଧୁର ଶବ୍ଦ, ଫୁଲର ସୁଗନ୍ଧ ଆଉ ଭକ୍ତିର ମଧୁର ଭାବନା, ଏସବୁକୁ ନେଇ ଶ୍ରୀକୃଷ୍ଣଙ୍କର ଅତିପ୍ରିୟ ଝୁଲଣ ଯାତ୍ରା। ବୃନ୍ଦାବନରେ କୁଞ୍ଜବନୀ କଦମ୍ବ ଗଛର ଛାଇ,

ଝୁଲୁଛନ୍ତି ରାଧାକୃଷ୍ଣ ଭକ୍ତ ମନେ ଆନନ୍ଦ ଛାଇ। ପ୍ରକୃତି ଯେତେବେଳେ ନିଜର ସବୁଜ ଓଢ଼ଣୀ ପିନ୍ଧିନିଏ, ଆକାଶରେ ମେଘର ବୋହସା ଭସି ଧରଣୀର ବୁକୁରି ବର୍ଷାର ଶୀତଳ ସ୍ପର୍ଶ, ଗଛର ଡାଳରେ ଡାଳରେ ଫୁଲ ଓ ଲତାର ସମ୍ଭାର, ସେତେବେଳେ ଭକ୍ତି ଓ ପ୍ରେମର ଅପୂର୍ବ ତୋଳି ନେଇ ଆସେ ପବିତ୍ର ଝୁଲଣ ଯାତ୍ରା। ଶ୍ରାବଣ ଶୁକ୍ଳ ଦଶମୀ ତିଥି ଠାରୁ ଆରମ୍ଭ କରି ଭାଦ୍ରବ ପ୍ରତିପଦା ପର୍ଯ୍ୟନ୍ତ ହୋଇଥାଏ ଏହି ପବିତ୍ର ଝୁଲଣ। ଦୀର୍ଘ ସାତ ଦିନ ଧରି ଚାଲିଥାଏ ଏହି ଯାତ୍ରା। ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ବିଭିନ୍ନ ମଠ ବିଭିନ୍ନ ମନ୍ଦିରରେ ପାଳନ ହୋଇଥାଏ ଏହି ଝୁଲଣ ପର୍ବ। ଶରତ ରାସର ପୂର୍ବ ଭାଷ ହେଉଛି ଏହି ଝୁଲଣ ଯାତ୍ରା। ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣଙ୍କ ବିଳା ସମୟ ଦୋଳି ଖେଳ। ଝୁଲଣ ଯାତ୍ରା ନାମଟି ଉଚ୍ଚାରଣ କଲେ ମନ ଭିତରେ ଯେପରି ଶୁଣାଯାଏ ମଧୁର ବଂଶୀର ସ୍ୱର, ଆଖି ଆଗରେ ଭାସିଯାଏ ବୃନ୍ଦାବନର ସେଇ ମନୋରବ କୁଞ୍ଜବନ। ଫୁଲର ସଜ ଝୁଲଣରେ ଶ୍ରୀ ରାଧାକୃଷ୍ଣଙ୍କର ଦିବ୍ୟ ଯୁଗଳ ମୂର୍ତ୍ତି।

ಹಸರತ ಬಂಧು ಭಾರತೀಯ ಭಾರತೀಯ ಭಕ್ತಿ ପରମ୍ପରାରେ ଝୁଲଣ ଯାତ୍ରାର ମହତ୍ତ୍ୱ ଅତ୍ୟନ୍ତ ଗଭୀର। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଭକ୍ତି, ପ୍ରେମ ଓ ପ୍ରକୃତି ଓ ମାନବୀୟ ଭାବନାର ଏକ ଅନନ୍ୟ ସମନ୍ୱୟ। ରାଧା କୃଷ୍ଣଙ୍କ ଦିବ୍ୟ ପ୍ରେମଲୀଳାକୁ ସ୍ମରଣ କରି ଏହି ଯାତ୍ରାଟି ପାଳିତ ହୋଇଥାଏ। ବୃନ୍ଦାବନର କୁଞ୍ଜବନରେ ଶ୍ରୀକୃଷ୍ଣଙ୍କ ବଂଶୀବାଦନ, ରାଧାଙ୍କ ଅନୁରାଗ ଏବଂ ଗୋପୀମାନଙ୍କର ଭକ୍ତିମୟ ଭାବ ଏହି ସମସ୍ତ ଦିବ୍ୟ ଭାବଧାରାର ଏକ ସୁନ୍ଦର ପ୍ରତିଫଳନ ହେଉଛି ଝୁଲଣ ଯାତ୍ରା। ପୁଷ୍ପମାଳାରେ ସୁସଜ୍ଜିତ ହୁଏ ତୋଳି ବିଭିନ୍ନ ପ୍ରକାରର ପତ୍ର, ଲତା, ପୁଷ୍ପ ଓ ପ୍ରାକୃତିକ ଉତ୍ପାଦନରେ ନିର୍ମିତ ହୁଏ ମନୋରମ ଝୁଲଣ। ସେହି ଝୁଲଣରେ ରାଧାକୃଷ୍ଣଙ୍କ ବିଗ୍ରହଙ୍କୁ ବିଜେ କରାଯାଏ। ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ଦୋଳିରେ ଝୁଲାଇ ଭଗବାନଙ୍କ ଆଶୀର୍ବାଦ କାମନା କରନ୍ତି। ରାଧାକୃଷ୍ଣଙ୍କ ସମ୍ପର୍କ ଆମକୁ ଶିଖାଇଥାଏ ପ୍ରେମ ହେଉଛି ସମର୍ପଣ, ପ୍ରେମ ହେଉଛି ବିଶ୍ୱାସ, ଆଉ ପ୍ରେମ ହେଉଛି ତ୍ୟାଗ। ଝୁଲଣ ଯେପରି ଆଗ ପଛ ଦୋଳାୟମାନ ହୁଏ, ମଣିଷ ଜୀବନ ମଧ୍ୟ ସେହିପରି ସୁଖ ଦୁଃଖ, ଆଶା ଓ ନିରାଶା, ଉତ୍ଥାନ ଓ ପତନ ମଧ୍ୟରେ ଦୋଳାୟମାନ ହୁଏ। ଶ୍ରୋତାବନ୍ଧୁ, ଏହା ଥିଲା ପବିତ୍ର ଝୁଲଣ ଯାତ୍ରା ସମ୍ପର୍କରେ ଆମର କିଛି ତଥ୍ୟ, ଯେହେତୁ ବର୍ତ୍ତମାନ ଚାଲିଛି ଶ୍ରୀ ମହାପ୍ରଭୁଙ୍କର ପବିତ୍ର ଝୁଲଣ। ସେଇଥିପାଇଁ ଆମେ ଆପଣଙ୍କ ସମ୍ମୁଖରେ ରଖିଲୁ କିଛି ତଥ୍ୟ। ତାହେଲେ ଆସନ୍ତୁ ଶୁଣିନେବା ଏହି ଭାବପୂର୍ଣ୍ଣ ଭରା ଗୋଟେ ସୁନ୍ଦର ଭଜନ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶ୍ରୋତା ବନ୍ଧୁ, ଆଜି ହେଉଛି ସେହି ପବିତ୍ର ଦିନ। ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ବହୁ ପରିଚିତ ନାମ ରାଧାମୋହନ ଗଡ଼ନାୟକଙ୍କ ପବିତ୍ର ଜନ୍ମଦିନ। ମାତ୍ର 8 ବର୍ଷ ବୟସରେ ରାଧାମୋହନ ପ୍ରଥମ କବିତା ତାରା ରଚନା କରିଥିଲେ। ସ୍କୁଲରେ ପଢ଼ିବା ବେଳେ ସେ ଇଂରାଜୀ କବିତାଗୁଡ଼ିକର ଓଡ଼ିଆ ଅନୁବାଦ କରିଥିଲେ। ଇଂରାଜୀ ସାହିତ୍ୟିକ ସାର୍ ୱାଲ୍ଟର୍ ସ୍କଟ୍ଙ୍କ ପାଟ୍ରିଓଜମିକୁ ସେ ସ୍ୱଦେଶ ପ୍ରେମ ନାମରେ ଅନୁବାଦ କରିଥିଲେ। ତାହା ଥିଲା ତାଙ୍କର ପ୍ରଥମ ଅନୁବାଦ। ପ୍ରାକ୍ ସ୍ୱାଧୀନତା କାଳରେ ସେ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। କଟକସ୍ଥିତ କ୍ରାଇଷ୍ଟ କଲେଜରେ ପଢ଼ିବା ବେଳେ ତାଙ୍କ ଲିଖିତ କାବ୍ୟ ନାୟିକା ସେହି ଶ୍ରେଣୀର ପାଠ୍ୟପୁସ୍ତକ ଥିଲା। 1927 ବେଳକୁ ତାଙ୍କ ରଚିତ ଅନେକ କବିତା ସହକାର, ନବଯୁଗ, ପଞ୍ଚାମୃତ, ଉତ୍କଳ ସାହିତ୍ୟ, ଗଡ଼ଜାତବାସିନୀ ଆଦି ପତ୍ରିକାରେ ପ୍ରକାଶିତ ହୋଇ ଅନେକ ଖ୍ୟାତି ଅର୍ଜନ କରିସାରିଥିଲା। କବିତା ସୂର୍ଯ୍ୟ ଓ ଅନ୍ଧକାର ପାଇଁ 1975 ରାଧାମୋହନ ଗଡ଼ନାୟକ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଥିଲେ। 1990 ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ। 1911 ଅଗଷ୍ଟ ମାସ ଆଜିର ଦିନ ବା ଅଗଷ୍ଟ 25 ଦିନ ଅନୁଗୁଳ ଜିଲ୍ଲାର କଲଣ୍ଡାପାଳ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ସାହିତ୍ୟର

ସେହି ନବଜ୍ୟୋତି ରାଧାମୋହନ ଗଡ଼ନାୟକ। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ରାଧାମୋହନ ଗଡ଼ନାୟକଙ୍କର ପବିତ୍ର ଜନ୍ମଦିନ ଅବସରରେ ଆମର କିଛି ସମ୍ୟକ୍ ସୂଚନା। ତାହେଲେ ଆସନ୍ତୁ ନେଇଯିବା ଗୋଟେ ସଙ୍ଗୀତମୟ ବିରତି।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆମ ସମସ୍ତଙ୍କର ଏକମାତ୍ର ସମସ୍ୟା ହେଉଛି ମୋଟାପଣ ବା ମେଦବହୁଳତା। ଆଉ ଏଥିପାଇଁ ଆମେ ସମସ୍ତେ ବ୍ୟସ୍ତ ମଧ୍ୟ ହେଉଥାଉ। ମୋଟାପଣ କମାଇବା ପାଇଁ ଜିମ୍ ଯିବାଠାରୁ ଆରମ୍ଭ କରି ଡାଏଟ୍ କରିବା ପର୍ଯ୍ୟନ୍ତ ସବୁକିଛି କରୁଛନ୍ତି ଯୁବପିଢ଼ି। ହେଲେ ଆଜିକାଲିର ଯୁବପିଢ଼ି ଖାଇବାରେ ବର୍ତ୍ତୁନାହାନ୍ତି। ଯୁବପିଢ଼ି ବାହାରେ ମିଳୁଥିବା ଖାଇବାର ମାହିର ହୋଇଯାଇଛନ୍ତି। ବାହାରେ ଏଣୁତେଣୁ ଖାଇବା ଦ୍ୱାରା ଓଜନ ବଢ଼ିଥାଏ। ଯଦି ଓଜନ ଓ ପେଟର ଚର୍ବି କମାଇବା ପାଇଁ ଚାହୁଁଛନ୍ତି ତାହେଲେ ଡାଏଟ୍ ସହିତ କଳାଚିରା ମଧ୍ୟ ସାମିଲ କରିବାକୁ ପଡ଼ିବ। କଳାଚିରା ଶରୀର ପାଇଁ ବହୁତ ଲାଭଦାୟକ। କଳାଚିରା କେବଳ ରୋଷେଇ କରିବା ନୁହେଁ, ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ତା ସହ କଳାଚିରା ଅନେକ ପ୍ରକାର ଶାରୀରିକ ସମସ୍ୟାର ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରେ। କଳାଚିରା ଶରୀରରେ ଫାଇବର ମାତ୍ରା ବଢ଼ାଇଥାଏ, ଯାହା ଖାଦ୍ୟ ଅଧିକ ଖାଇବାରୁ ରୋକିଥାଏ। ଏହି ମଞ୍ଜି ଖାଇବା ଦ୍ୱାରା ପେଟ ଫୁଲ୍ ରହିଥାଏ, ଭୋକ କମ୍ ଲାଗିଥାଏ। ତାହେଲେ ଆସନ୍ତୁ ଜାଣିବା ଏହି କଳାଚିରାକୁ କେମିତି ସେବନ କରିବା। ଏକ ଚାମଚ କଳାଚିରା ଗ୍ରାଇଣ୍ଡିଂ କରି ଗୋଟିଏ ଗ୍ଲାସ୍ ଗରମ ପାଣିରେ ଏକ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଓଜନ କମ୍ ହୋଇଥାଏ। କଳାଚିରାରେ ଆଣ୍ଟି ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଶରୀର ଫୁଲିବାକୁ ଦିଏ ନାହିଁ। ଏହାଛଡ଼ା କୋଲେଷ୍ଟ୍ରଲ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଶ୍ରୋତାବନ୍ଧୁ, ଏହା ଥିଲା କଳାଚିରାର କିଛି ଉପକାରିତା ସମ୍ପର୍କରେ ଆମର କିଛି ସୂଚନା।

ଚଢ଼ଉ କରାଯାଇଥିଲା। ଏଥିରେ 32 କେଜି ବାସି ଖାଦ୍ୟ ଓ ସିନ୍ଥେଟିକ୍ ଫୁଡ଼୍ କଲର୍ ଦିଆଯାଇଥିବା ଜଣାପଡ଼ିଛି। ପରେ ଜବତ କରି ନଷ୍ଟ କରାଯାଇଥିଲା। ଏହି ଚଢ଼ଉ ବେଳେ 18 ଗୋଟି ପନିର ସାମ୍ପଲ୍ ଉପରେ ପରୀକ୍ଷା ମଧ୍ୟ କରାଯାଇଥିଲା। କ୍ଷୀରରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ମିଠାଗୁଡ଼ିକ ତନଖୀ କରାଯାଇଥିଲା। ଚଢ଼ଉ ନେଇ ସହରରେ ପନିର, ମିଠା ଓ ଅନ୍ୟ ଦୋକାନୀମାନେ ମଧ୍ୟରେ ଛନକ ପଶିଯାଇଛି। କଲାମୁଣ୍ଡା ବ୍ଲକ ପରିସରରେ ରାଜୀବ ଗାନ୍ଧୀ ସେବା ଭବନରେ ଯୁଗ୍ମ ଜନଶୁଣାଣୀ ଶିବିର ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳିଠାରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଯାଞ୍ଚ କରାଯାଇଛି। ବିଭାଗୀୟ ଅଧିକାରୀ କୃଷ୍ଣପ୍ରିୟା ସାହୁଙ୍କ ନେତୃତ୍ୱରେ ଚଢ଼ଉ କରି ଖଡ଼ିଆଳ ସହରରେ 12 ହୋଟେଲ ଓ ରେଷ୍ଟୁରାଣ୍ଟ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ 8-10 କିଲୋଗ୍ରାମ ବାସି ଖାଦ୍ୟ ମିଳିଥିବା ତାକୁ ନଷ୍ଟ କରାଯାଇଥିଲା। ଭବାନୀପାଟଣା ସହରର ଐତିହାସିକ ଶୈବପୀଠ ଭବାନୀଶଙ୍କର ମନ୍ଦିରରେ ଶ୍ରାବଣ ଶେଷ ସୋମବାରରେ ଭବାନୀଶଙ୍କର ବାବାଙ୍କୁ 1,00,000 ବେଲପତ୍ର ଲାଗି କରାଯାଇଥିଲା। ରବିବାର ଭୋରରୁ ମନ୍ଦିର ପୂଜକମାନେ

ଖଡ଼ିଆଲ ସାରାରେ 12 ହୋଟେଲ ଓ ରେଷ୍ଟୁରାଣ୍ଟ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ 8-10 କିଲୋଗ୍ରାମ ବାସି ଖାଦ୍ୟ ମିଳିଥିବା ତାକୁ ନଷ୍ଟ କରାଯାଇଥିଲା। ଭବାନୀପାଟଣା ସହରର ଐତିହାସିକ ଶୈବପୀଠ ଭବାନୀ ଶଙ୍କର ମନ୍ଦିରରେ ଶ୍ରାବଣ ଶେଷ ସୋମବାରରେ ଭବାନୀ ଶଙ୍କର ବାବାଙ୍କୁ 1,00,000 ବେଲପତ୍ର ଲାଗି କରାଯାଇଥିଲା। ରବିବାର ଭୋରରୁ ମନ୍ଦିର ପୂଜକମାନେ ନେତୃତ୍ୱରେ 80 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁଣ୍ଡି ଡଙ୍ଗରକୁ ବେଲପତ୍ର ସଂଗ୍ରହ କରିବା ପାଇଁ ଯାଇଥିଲେ। ସେଠାରୁ 1,00,000 ବେଲପତ୍ର ଆଣି ମହାଦେବଙ୍କଠାରେ ସମର୍ପିତ କରିଥିଲେ। ଭବାନୀପାଟଣା ସହରସ୍ଥିତ ବିକାଶ ଡିଗ୍ରୀ କଲେଜରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ଥିବା ବୈଜ୍ଞାନିକ ଚିନ୍ତାଧାରା ବିକାଶ ଉଦ୍ଦେଶ୍ୟରେ ମହାକାଶ ମଡେଲ ପ୍ରଦର୍ଶନୀ ପ୍ରତିଯୋଗିତା ଆୟୋଜିତ ହୋଇଯାଇଥିଲା। ମଡେଲ ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ବିଭିନ୍ନ ମହାକାଶ ମଡେଲ ପ୍ରଦର୍ଶନ କରି ନିଜର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତନ ଓ ନବସୃଜନ ପରିଚୟ ଦେଇଥିଲେ। ନିଜସ୍ୱ ରାଜସ୍ୱ ସଂଗ୍ରହାଳୟ ଉଲ୍ଲେଖନୀୟ ବୃଦ୍ଧି ପାଇଁ ନୂଆପଡ଼ା ଏନ୍ଏସ୍ସିକୁ ବେଷ୍ଟ ପରଫର୍ମିଂ ଅର୍ବାନ୍ ଲୋକାଲ ବଡ଼ି ପୁରସ୍କାର ପାଇଁ ଚୟନ କରାଯାଇଛି। ଏଥିପାଇଁ ନୂଆପଡ଼ା ଏନ୍ଏସ୍ସିକୁ 2 କୋଟି ଟଙ୍କାର ପୁରସ୍କାର ମିଳିବ। ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧି ଦିଗରେ ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ଗୁରୁତ୍ୱ ଦିଆଯାଇଥିଲା। ବକେୟା ରାଜସ୍ୱ ଆଦାୟ ପାଇଁ ନୂଆପଡ଼ା ଏନ୍ଏସ୍ସିର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଷ୍ଠାପୂର୍ଣ୍ଣ ଓ ସମନ୍ୱିତ ପ୍ରୟାସ ଏହି ସଫଳତାର ପ୍ରମୁଖ ଭୂମିକା ନେଇଛି। ଆସନ୍ତା ଅଗଷ୍ଟ 31 ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆମେନିଟ ବ୍ଲକର ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀକୁ ସହରାଞ୍ଚଳକୁ ସଂସ୍ଥାଗୁଡ଼ିକୁ ପୁରସ୍କାର ପ୍ରଦାନ କରିବା ହେବେ। ଶ୍ରୋତାବନ୍ଧୁ, ଏହା ଥିଲା କିଛି ସ୍ଥାନୀୟ ଖବର ଉପରେ ଆମର ସୂଚନା। ତାହେଲେ ଆସନ୍ତୁ ଶୁଣି ନେବା ଗୋଟିଏ ମନଛୁଆଁ ଗୀତ।

0: ଗୀତ ଆସର ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା ସମୟ ଦିନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିପାରିବେ ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ଗୋପୀନାଥ ମହାପାତ୍ର, ନମିତା ସାହୁ, ଯୋଗେନ୍ଦ୍ର ମହାପାତ୍ର, ମାନସୀରାଣୀ ପାତ୍ର। ଦିନ 1:10 ରହିଛି ଚାଷର କଥା। ଦିନ 1:20 ରହିଛି ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଦିନ 2:45 ଶୁଣିପାରିବେ କେତେ ଗୋଟି ହିନ୍ଦୀ କଥାଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏଥିଲା ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛି।

ଆକାଶବାଣୀ ଭବାନୀପାଟଣ, ସମୟ ବର୍ତ୍ତମାନ ଦିନ 12। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 meter ତଥା 1206 kHz ଏବଂ ଏଫ୍ଏମ୍ ମାଧ୍ୟମରେ 103 MHz ଓ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ଶ୍ରୋତାବନ୍ଧୁ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଗୋପୀନାଥ ମହାପାତ୍ର, ଗୀତ ରଚନା କରିଛନ୍ତି କିଶୋର ଚନ୍ଦ୍ର ନନ୍ଦ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମରେ ଏଥର କିଶୋରଚନ୍ଦ୍ର ନନ୍ଦଙ୍କ ଗୀତ ରଚନାରୁ ଶୁଣନ୍ତୁ। ଗାଇଛନ୍ତି ଶିଳ୍ପୀ ନମିତା ସାହୁ।

0: ସବୁ ବ୍ୟାଙ୍କରେ ଅଲଗା ଅଲଗା KYC କାଗଜପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
1: ଅଛି ନା ବାପା, CKYC ID।
0: CKYC ମାନେ?
1: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14 ଡିଜିଟ CKYC ID, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ୍ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ୍ ହୋଇଯାଏ।
0: ବାଃ, RBI କହେ
1: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ଦତକଣ୍ଠରେ ଗାଇଛନ୍ତି ଗୋପୀନାଥ ମହାପାତ୍ର ଓ ନମିତା ସାହୁ। ଗୀତ ରଚନା କରିଛନ୍ତି କିଶୋର ଚନ୍ଦ୍ର ନନ୍ଦ।

ଆପଣମାନେ ଶୁଣିଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ଗାଇଛନ୍ତି ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର, ଗୀତ ରଚନା କରିଛନ୍ତି ଡକ୍ଟର ଯଶବନ୍ତ ନାରାୟଣ ଧର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଡକ୍ଟର ଯଶବନ୍ତ ନାରାୟଣ ଧରଙ୍କ ଗୀତ ରଚନାରୁ ଗାଇଛନ୍ତି ଶିଳ୍ପୀ ମାନସରାଣୀ ପାତ୍ର।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ହିନ୍ଦୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଝରୋଖା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲି ବନ ରହିବ ଜନ, ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟର ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇଲା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ, ଏହା ଆପଣଙ୍କର ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମଧ୍ୟ ସାହାଯ୍ୟ କରନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ଭବାନୀପାଟଣ ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
1: ଚାଷୀ ଭାଇମାନେ ଭିନ୍ନ ଭିନ୍ନ ପ୍ରକାରର ଶାଗ ଡାଲ ଚାଷ କରସନ୍। ସେ ଭିତରେ ଗୋଟେ ଚାଷ ହେଲା ରାଜମା ଚାଷ। ଇ ରାଜମାକେ ଆମେ କଞ୍ଚା କଞ୍ଚା ତରକାରୀ ରାନ୍ଧିକରି ବି ଖାଇଥିସୁଁ। ଶୁଖିଗଲେ ସେ ମଞ୍ଜିକେ ବତରେଇ କରି ସେଟାକେ ବି ତରକାରୀ ରାନ୍ଧିକରି ଖାଇସୁଁ। ଆରୁ ଇ ରାଜମା ହଉଛେ ଦୁଇ ପ୍ରକାରର, ଗୋଟେ ହେଲା ବୁଦା ରାଜମା ଆର୍ ଗୋଟେ ହେଲା ଲଟା ରାଜମା। ଲଟା ରାଜମା ଯେନ୍ଟା କହୁଛୁଁ ସେଟା ସେମିଡ଼ିର ଭଳିଆ ବଢ଼ିଥିସି, ଆରୁ ବୁଦା ରାଜମା ଯେନ୍ଟାକି ତଲେ ସେଟା ଫଲ୍ସି। ଯେନ୍ଟା ବୁଦା କିସମର ରାଜମା ଅଛେ ସେଟା 20-60 cm ଉଚ୍ଚା ହେସି, ଆର୍ ଲଟା ବିନ୍ 2-3 meter ପର୍ଯ୍ୟନ୍ତ ବଢ଼ିଥିସି। ରାଜମାର ଶୁଖ୍ଲା ମଞ୍ଜିଥି ଶତକଡ଼ା 69.9% ଶ୍ୱେତ ସାର, 21.1% ପୁଷ୍ଟିସାର, 1.7% ସ୍ନେହସାର ଥିସି। ଆମେ 100 gram ମଞ୍ଜିନୁ 381 mg କ୍ୟାଲସିୟମ ପାଇସୁଁ, 425 mg ଫସ୍ଫରସ୍ ପାଇସୁଁ, ଆରୁ 12.4 mg ଲୌହ ମାନେ ଆଇରନ୍ ପାଇଥିସୁଁ। ଆମର୍ ଇ ରାଜମା ଚାଷ ଲାଗି 10-27 degrees ଯଦି ଉତ୍ତାପ ଥିବା ବେଲେ ଚାଷ୍ଟା ଭଲ୍ ହିସାବରେ ହେଇପାର୍ସି। ଯେନ୍ଟା ଖାଲୁଆ ଜମି ଯେନେ ପାନ୍ ଜମିକି ରହିବା ସନ୍ସନ୍ତିଆ ହେଇକରି ଥିବା ସେନେ ଇ ଚାଷ୍ ଭଲ୍ ନେଇ ହେଇପାରେ। ଆପଣମାନେ ତ ଜାଣିଛନ୍ ଯେ ସବୁ ଚାଷ୍ ଭଲିଆ ଆମର୍ ରାଜମା ଚାଷ୍ର ବି ଭିନ୍ନ ଭିନ୍ନ କିସମର ବିହନ ଅଛେ, ଯେନ୍ଟାକି ଉଦୟ, HPR 35, HIM 1, VL 63, ଅମ୍ବର, ଏନ୍ତା ନାନା କିସମର ବିହନମାନେ ଅଛେ ଯେନ୍ଟାକି ଏକର ପ୍ରତି 40 kg ବିହନ ଲାଗିଥିସି। ବିହନ ବୁନ୍ବାର 7 days ଆଗରୁ କ୍ୟାପ୍ଟେନ୍ 1 kg ପ୍ରତି 3 gram, ଆରୁ ବିହନ ବୁନ୍ବାର 1 ghanta ପୂର୍ବରୁ ରାଇଜୋବେରିୟମ୍ କଲ୍ଚର 20 gram, 40 mm ପାଏନ୍ତି ଯଦି ଆମେ 1 kg ମଞ୍ଜିକେ ବିଶୋଧନ କର୍ମା ବେଲେ ଆମର୍ ବିହନଟା ଠିକ୍ ହିସାବରେ ବିଶୋଧନ ହେଇପାର୍ବା। ଆମର୍ ରାଜମା ଚାଷ କର୍ବାର୍ ଠିକ୍ ସମୟ ହେଲା ଅକ୍ଟୋବର ମାସରୁ ନଭେମ୍ବର ମାସ ଭିତରେ। ଆମେ ଯେତେବେଲେ ଇ ଚାଷ କର୍ମା ଆମର୍ ଜମିକେ ଭଲ୍ କରି ତଷିଦେମା, ଗୁଣ କରିଦେମା, ଆର୍ ଏକର ପ୍ରତି 3 tons କମ୍ପୋଷ୍ଟ ମୂଲ ସାର ହିସାବରେ ଆମେ ବ୍ୟବହାର କର୍ବାର୍ କଥା। 30 cm ଧାଡ଼ିକେ ଧାଡ଼ି ଆର୍ 10 cm ମଞ୍ଜିକେ ମଞ୍ଜି ଯଦି ଆମେ ଇ ବିହନ ଲଗାମା ବେଲେ ନିଶ୍ଚିତ ଭାବରେ ରାଜମା ଚାଷ ଭଲ୍ ହିସାବରେ ହେଇପାର୍ବା। ଯେତେବେଲେ ଆମେ ମଞ୍ଜିକେ ବୁନ୍ମା ବେଲେ ତୁପ୍ମା ସେଟା 3 cm ଭିତରେ ଯଦି ରହେବା ବେଲେ ଠିକ୍ ହିସାବରେ ହେଇପାର୍ବା। ଯେତେବେଲେ ଆମେ ବିହନକେ ବୁନ୍ମା ଆମେ ହେକ୍ଟର ପ୍ରତି 1 kg PSB, 100 kg କମ୍ପୋଷ୍ଟ ସହିତ ଯଦି ମିଶେଇମା, ଆରୁ 48 kg ଯବକ୍ଷାରଜାନ, 32 kg ଫସ୍ଫରସ୍, ଆରୁ 12 kg ପୋଟାସିୟମ୍ ଯଦି ଦେମା ବେଲେ ଆମର୍ ସାର ପ୍ରୟୋଗଟା ଠିକ୍ ହିସାବରେ ହେଇପାର୍ବା। ଯେତେବେଲେ ଫୁଲ୍ ଧରବାର୍ ଆଗରୁ ଆରୁ ଯେତେବେଲେ ଆମର୍ ଫଲ୍ଟା ବଡ଼୍ ହେବା ସେତେବେଲେ ଜଲସେଚନ ମାନେ ପାନ୍ ଦେବାର୍ ଜରୁରୀ ହେ। ତାର୍ ସାଙ୍ଗେ ସାଙ୍ଗେ କୁଡ଼ାକୁସା କରିକରି ଇ ଯେନ୍ ଘାସ ଲଟାମାନେ ଅଛେ ସେଟାକି ବି ଆମେ ଦମନ କରବାର୍ ଦରକାର ହେ।

0: ବୋହୁ।
1: ହଁ ମା।
0: ଏହି ଘରର କିଛି ନିୟମ ଅଛି।
1: ଯେମିତିକି?
0: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
1: ତ ନେଣ ଦେଣ?
0: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
1: ଓହ,
0: ଯେମିତି UPI ରେ?
1: ଆଚ୍ଛା।
0: ହଁ, ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
1: ସେଇଟା କଣ ମା?
0: ତୋ ମୁହଁ ଦେଖା ବି UPI ରେ ମିଳିବ।
1: ଆପଣ ବି ନା ମା।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଟି ନେଣ ଦେଣ।

0: ପାଣି ହି ପ୍ରକୃଷ୍ଟ ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା, କିନ୍ତୁ ତା ପୂର୍ବରୁ କିଛି ବିଜ୍ଞାପନ।
2: ବଡ଼ ବୋହୁ, ଏଇଟା ତୁମ ନାଁରେ।
3: ଏତେ ଜଲ୍ଦି କ'ଣ ପାଇଁ?
2: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
3: କିନ୍ତୁ ଜେଜେମା, ତୁମ ନାଁରେ
4: ସବୁ କିଛି।

0: ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ
2: RBI କହେ।
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ଏକ ଐତିହାସିକ ପଦକ୍ଷେପ ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
1: ଚାରୋଟି କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର 5ମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
0: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
2: କମ ସୁଧରେ ଲୋନ ଦରକାର, ତାବି ଆପ୍ରେ
3: ବାହା। ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
4: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଆମ ସଂସ୍କୃତି ହେଉଛି ଆମ ମାଟି, ଭାଷା, ପରମ୍ପରା, ପର୍ବପର୍ବାଣି, କଳା, ସାହିତ୍ୟ ଓ ଜୀବନଶୈଳୀର ଏକ ସୁନ୍ଦର ସମନ୍ୱୟ। ଏହା ଆମ ଗୌରବ ଓ ପରିଚୟ। ନମସ୍କାର, ସ୍ୱାଗତ ଆପଣମାନଙ୍କୁ ଆମ ଶକ୍ତିରୂପା ସଂସ୍କୃତି ପତ୍ରିକାର ଅନ୍ୟ ଏକ ଅଧ୍ୟାୟକୁ। ଆଜି ଉପସ୍ଥାପନାରେ ମୁଁ ଅଛି ଅନୁରାଧା ମିଶ୍ର।

ଶ୍ରୋତା ଭଉଣୀ, ଆଗକୁ ଆସୁଛି ଆମମାନଙ୍କ ପ୍ରିୟ ଏବଂ ଆମ ସଂସ୍କୃତିର ଏକ ସୁନ୍ଦର ପର୍ବ ରାକ୍ଷୀ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀର ଏକ ସ୍ୱତନ୍ତ୍ର ମହତ୍ଵ ରହିଛି। ଏହି ପର୍ବପର୍ବାଣୀ ଗୁଡ଼ିକ କେବଳ ଆନନ୍ଦ ଉତ୍ସବର ଅବସର ନୁହେଁ, ବରଂ ପରିବାର, ସମାଜ ଓ ମାନବୀୟ ସମ୍ପର୍କକୁ ଆହୁରି ଦୃଢ଼ କରିବାର ମାଧ୍ୟମ। ସେହିପରି ଏକ ପବିତ୍ର ଓ ଭାବପୂର୍ଣ୍ଣ ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷାବନ୍ଧନ। ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅପାର ସ୍ନେହ, ଭଲ ପାଇବା, ବିଶ୍ୱାସ ଓ ପରସ୍ପର ଦାୟିତ୍ୱର ପ୍ରତୀକ ହେଉଛି ରାକ୍ଷୀ। ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିବା ସମୟରେ ଏହା କେବଳ ଏକ ସୂତା ବାନ୍ଧିବା ନୁହେଁ, ଏହା ଦୁଇଟି ହୃଦୟ ମଧ୍ୟରେ ଥିବା ଅତୁଟ ସମ୍ପର୍କକୁ ଆହୁରି ମଜବୁତ କରିବାର ଏକ ପବିତ୍ର ପ୍ରତିଜ୍ଞା। ଓଡ଼ିଆ ସଂସ୍କୃତିରେ ରାକ୍ଷୀ କେବଳ ଏକ ସୂତା ନୁହେଁ, ଏହା ଭାଇ ଭଉଣୀର ଅତୁଟ ସ୍ନେହ ଓ ଭଲ ପାଇବାର ପବିତ୍ର ପ୍ରତୀକ। ରାକ୍ଷୀର ପ୍ରତ୍ୟେକ ସୂତାରେ ରହିଛି ଓଡ଼ିଆ ପରମ୍ପରାର ମହକ, ଭାଇ ଭଉଣୀର ସ୍ନେହ ଓ ପରିବାରର ଆତ୍ମୀୟତା। ପରମ୍ପରାର ରଙ୍ଗରେ ରାକ୍ଷୀ ଓ ସ୍ନେହର ଡୋରିରେ ଭାଇ ଭଉଣୀ, ଏହା ହେଉଛି ଆମ ଓଡ଼ିଆ ସଂସ୍କୃତିର ସୁନ୍ଦର ପରିଚୟ। ଏ ରାକ୍ଷୀ ଆମ ସମ୍ପର୍କର ଚିର ସାକ୍ଷୀ, ସ୍ନେହର ଡୋରିରେ ବାନ୍ଧିଛି ଭାଇ ଭଉଣୀର ଭଲ ପାଇବା। ସମୟ ବଦଳି ଯାଉ, ଦୂରତା ବଢ଼ିଯାଉ, ତଥାପି ଏହି ପବିତ୍ର ବନ୍ଧନ ସବୁଦିନ ଅତୁଟ ରହୁ। ଆସନ୍ତୁ ନା ଶ୍ରୋତା ଭଉଣୀ, ଶୁଣିବା ଏକ ସୁନ୍ଦର ଆଲୋଚନା ଏଠାରେ ଆମ ଭାଇ ଭଉଣୀ।

0: ଜଗନ୍ନାଥଙ୍କ ଏହି ପବିତ୍ର ଓ ସୁନ୍ଦର ସମ୍ପର୍କର ସେଇ ସାକ୍ଷୀ ବାବଦରେ
1: ଓଡ଼ିଶାରେ 12 ମାସରେ 13 ପର୍ବ ପାଳିତ ହୁଏ। ଏଥିମଧ୍ୟରୁ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଏକ ପବିତ୍ର ପର୍ବ। ସମ୍ପର୍କ କେବଳ ଆଭ୍ୟନ୍ତରୀଣ ଅନୁଭବ ଆତ୍ମୀୟ ଅନୁଭୂତି ବଳରେ ହିଁ ତିଷ୍ଠି ରହେ। ରାକ୍ଷୀ ହେଉଛି ଭାଇ ଭଉଣୀର ପବିତ୍ର ସମ୍ପର୍କର ଏକ ଅନନ୍ୟ ପ୍ରତୀକ। ଏହା କେବଳ ଏକ ସୂତା ନୁହେଁ, ବରଂ ସ୍ନେହ, ମମତା, ବିଶ୍ୱାସ ଓ ଭଲ ପାଇବାର ଅମୂଲ୍ୟ ବନ୍ଧନ। ପ୍ରତିବର୍ଷ ରକ୍ଷାବନ୍ଧନ ଦିନରେ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧି ତାର ଦୀର୍ଘ ଜୀବନ ଓ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରେ। ଉପହାର ସ୍ୱରୂପ ଭାଇ ମଧ୍ୟ ଭଉଣୀର ସୁଖ ଦୁଃଖରେ ସାଥୀ ହେବାର ପ୍ରତିଶ୍ରୁତି ଦିଏ। ଶୈଶବରୁ ଭାଇ ଭଉଣୀ ଏକାଠି ବଢ଼ିଥାନ୍ତି। ରାକ୍ଷୀର ସୂତାରେ ବାନ୍ଧି ରହିଥାଏ ଶୈଶବର ଅସଂଖ୍ୟ ସ୍ମୃତି, ମିଠା ଝଗଡ଼ା, ହସଖୁସି ଓ ପରସ୍ପର ପାଇଁ ଥିବା ନିର୍ଭରତା। ଭଉଣୀ ଯେତେବେଳେ ଭାଇର ହାତରେ ରାକ୍ଷୀ ବାନ୍ଧେ ସେତେବେଳେ ସେହି ଛୋଟ ସୂତାଟି ଭାଇ ଭଉଣୀ ସମ୍ପର୍କର ଏକ ନିରବ ସାକ୍ଷୀ ପାଲଟିଯାଏ, ଭାଇ ଭଉଣୀର ସୁଖ ଦୁଃଖରେ ସାଥୀ ହେବାର ପ୍ରତିଶ୍ରୁତି ଦିଏ, ଆଉ ଭଉଣୀ ଭାଇ ପାଇଁ ମଙ୍ଗଳ କାମନା କରେ। ସମୟ ବଦଳେ, ଜୀବନ ରାସ୍ତା ବଦଳେ, ଦୂରତା ବଢ଼ିଯାଏ, କିନ୍ତୁ ରାକ୍ଷୀର ସୂତା ସମ୍ପର୍କର ଉଷ୍ମତାକୁ ଅତୁଟ ରଖେ। ରାକ୍ଷୀ ଆମକୁ ଶିଖାଏ ଯେ ସତ୍ୟ ସମ୍ପର୍କ ଦୂରତାରେ ଦୁର୍ବଳ ହୁଏ ନାହିଁ। ଭାଇ ଭଉଣୀ ଯେତେ ଦୂରରେ ଥାଆନ୍ତୁ ନା କାହିଁକି, ସେମାନଙ୍କ ହୃଦୟରେ ଥିବା ସ୍ନେହ ସବୁବେଳେ ଅତୁଟ ରହେ। ରାକ୍ଷୀ ସେହି ସମ୍ପର୍କର ଏକ ମଧୁର ସ୍ମୃତି ଓ ଭଲ ପାଇବାର ସାକ୍ଷୀ। ଆଜିର ବ୍ୟସ୍ତ ଜୀବନରେ ଏହି ପବିତ୍ର ସମ୍ପର୍କର ମହତ୍ତ୍ୱ ଆହୁରି ବଢ଼ିଯାଇଛି। ରାକ୍ଷୀ ଆମକୁ ପରସ୍ପର ଭାବନାକୁ ସମ୍ମାନ କରିବା, ଦୁଃଖ ସୁଖରେ ସାଥୀ ହେବା ଓ ସମ୍ପର୍କକୁ ସ୍ନେହରେ ସୁରକ୍ଷିତ ରଖିବା ଶିକ୍ଷା ଦିଏ। ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେ ଏହି ରାକ୍ଷୀ ବନ୍ଧନ ପର୍ବ କେବେଠାରୁ ଆରମ୍ଭ ହୋଇଛି, ଏହାର ଐତିହ୍ୟ କ'ଣ, ଏହା କେଉଁ ପୁରାଣରେ ବର୍ଣ୍ଣିତ, କିଏ ଏହାକୁ ପ୍ରଥମେ ପାଳନ କରିଥିଲେ। ପ୍ରକୃତ କଥା ହେଲା, କେତେକ କାରଣଗୁଡ଼ିକୁ ବ୍ୟାଖ୍ୟା କଲେ ଆମେ ଜାଣିପାରିବା ଆମର ବିଭିନ୍ନ ପୁରାଣରେ ରାକ୍ଷୀ ବିଷୟରେ ଅନେକ କଥା ଲିଖିତ ଅଛି, କିନ୍ତୁ ମୁଖ୍ୟତଃ ବିଷ୍ଣୁ ପୁରାଣରେ ରାକ୍ଷୀ ବନ୍ଧନକୁ ନେଇ ସୁନ୍ଦର ରୋଚକ ଉପାଖ୍ୟାନଟିଏ ବର୍ଣ୍ଣନା କରାଯାଇଛି। ବିଷ୍ଣୁ ପୁରାଣ ଅନୁସାରେ ପ୍ରହଲ୍ଲାଦଙ୍କ ପୁତ୍ର ରାଜା ବଳି ଓ ଦେବୀ ଲକ୍ଷ୍ମୀଙ୍କୁ ନେଇ ଏହି କାହାଣୀଟି ଏପରି ଯେ ରାକ୍ଷସ ରାଜା ବଳି ଜଣେ ପ୍ରଜାବତ୍ସଳ ରାଜା ଥିଲେ। ବ୍ରାହ୍ମଣଙ୍କୁ ଦାନ ଦେବାରେ ସେ ଅନେକ ଖ୍ୟାତି ଅର୍ଜନ କରିଥିଲେ। ଥରେ ସେ 110 ଯଜ୍ଞ ପୂରଣ ମଧ୍ୟ କରିଥିଲେ, ଯାହାଫଳରେ ଦେବତାଙ୍କ ମନରେ ସ୍ୱର୍ଗଲୋକକୁ ବଳିରାଜା ନିଜ ଶକ୍ତି ଦ୍ୱାରା ଅଧିକାର କରିନେବାର ଭୟ ଜନ୍ମିଥିଲା। ଏଥିପାଇଁ ସମସ୍ତ ଦେବତା ଏକାଠି ହୋଇ ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ ଓ ଏହାର ପ୍ରତିକାର ନିମନ୍ତେ ଅନୁରୋଧ କଲେ। ଫଳରେ ବିଷ୍ଣୁ ଦେବତାମାନଙ୍କୁ ସାନ୍ତ୍ୱନା ଓ ଆଶ୍ୱାସନା ଦେଇ ବାମନ ରୂପ ଧାରଣ କରି ବଳିରାଜାଙ୍କ ନିକଟକୁ ଆସି ତାଙ୍କୁ 3 ପାଦ ଭୂମି ଦାନ ମାଗିଲେ। ବଳି ତାଙ୍କୁ 3 ପାଦ ଭୂମି ଦାନ କରିଥିଲେ, ଯାହାର ଫଳସ୍ୱରୂପ ବାମନ ପ୍ରଥମ ପାଦରେ ସ୍ୱର୍ଗ, ଦ୍ୱିତୀୟ ପାଦରେ ପୃଥିବୀ ଉପରେ ପାଦ ରଖି ବଳିଙ୍କ ଠାରୁ ସ୍ୱର୍ଗ ଓ ପୃଥିବୀରେ ବସବାସ କରିବାର ଅଧିକାର ଛଡ଼ାଇ ନେଇଥିଲେ। ବିଷ୍ଣୁଙ୍କର ତୃତୀୟ ପାଦଟି ନାଭିରୁ ଉତ୍ପନ୍ନ ହୋଇଥିଲା। ବାମନ ବଳିଙ୍କୁ ଏହି ପାଦଟି କେଉଁଠାରେ ରଖିବି ବୋଲି ପଚାରିଥିଲେ। ଉତ୍ତରରେ ବଳି ନିଜେ ନତମସ୍ତକ ହୋଇ ତୃତୀୟ ପାଦକୁ ତାଙ୍କ ମୁଣ୍ଡ ଉପରେ ରଖିବା ପାଇଁ କହିଥିଲେ। ଏହାପରେ ବିଷ୍ଣୁ ବଳିଙ୍କୁ ପାତାଳପୁରକୁ ପଠାଇ ଦେଇଥିଲେ ଓ ସେଠାରେ ସପ୍ତ ପାତାଳର ରାଜା ରୂପରେ ତାଙ୍କୁ ରଖାଇଥିଲେ। ବଳି ଭଗବାନ ବିଷ୍ଣୁଙ୍କୁ ନିଜ ଆଖି ସାମ୍ନାରେ ସବୁବେଳେ ରହିବାର ପ୍ରତିଶ୍ରୁତି ମାଗିଲେ, ଯାହାଫଳରେ ଭଗବାନ ବିଷ୍ଣୁଙ୍କୁ ବଳିଙ୍କର ଦ୍ୱାରପାଳ ଭାବରେ ରହିବାକୁ ପଡ଼ିଲା। ଏହା ଦେଖି ଦେବୀ ଲକ୍ଷ୍ମୀ ଚିନ୍ତାରେ ପଡ଼ିଗଲେ। ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ପାତାଳରୁ ଫେରାଇ ଆଣିବାକୁ ଚାହୁଁଥିଲେ। ସେତେବେଳେ ନାରଦ ତାଙ୍କୁ ଏହି ସମସ୍ୟା ସମାଧାନର ଉପାୟ ବତାଇଥିଲେ। ଦେବୀ ଲକ୍ଷ୍ମୀ ଶେଷନାଗଙ୍କୁ ରକ୍ଷା ସୂତା କରି ସାଙ୍ଗରେ ଧରି ବଳିରାଜାଙ୍କ ପାଖକୁ ଯାଇ ତାଙ୍କୁ ରାକ୍ଷୀ ବାନ୍ଧି ଭାଇ କରିଥିଲେ, ଆଉ ବଳିରାଜା ଭଉଣୀର ଖୁସି ପାଇଁ ଦେବୀ ଲକ୍ଷ୍ମୀଙ୍କୁ ତାଙ୍କ ସ୍ୱାମୀଙ୍କୁ ମାଗିବା ମୁତାବକ ଉପହାର ସ୍ୱରୂପ ଦେଇଦେଇଥିଲେ। ସେହିଦିନ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଥିଲା। ଶୁଣାଯାଏ ପ୍ରତିବର୍ଷ ସେହି ଦିନକୁ ରାକ୍ଷୀ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ। ରାକ୍ଷୀ ପୂର୍ଣ୍ଣିମା ବାବଦରେ ଆଉ ଏକ କାହାଣୀ ମଧ୍ୟ ଶୁଣିବାକୁ ମିଳେ, ଯାହା କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ। ମହାଭାରତ ସମୟର କଥା। ଭଗବାନ କୃଷ୍ଣଙ୍କର ସୁତଦେବୀ ନାମରେ ଜଣେ ଖୁଡ଼ି ଥିଲେ। ତାଙ୍କର ଶିଶୁପାଳ ନାମକ ଏକ କୁରୂପ ଓ ବିକୃତ ଛୁଆ ଥିଲା। ଥରେ ତାଙ୍କୁ ଆକାଶବାଣୀ ହେଲା ଯେ ଶିଶୁପାଳ ଯାହାଙ୍କ ସ୍ପର୍ଶରେ ଭଲ ହେବ ତାଙ୍କରି ହାତରେ ତାର ମୃତ୍ୟୁ ହେବ। କିଛି ଦିନ ପରେ କୃଷ୍ଣ ତାଙ୍କ ଖୁଡ଼ିଙ୍କ ଘରକୁ ବୁଲିବାକୁ ଆସିଥିଲେ। କୃଷ୍ଣଙ୍କୁ ଦେଖି ଖୁସିରେ ଖୁଡ଼ି ତାଙ୍କ ଶିଶୁକୁ କୃଷ୍ଣଙ୍କୁ ଧରିବା ପାଇଁ ତାଙ୍କ ହାତକୁ ବଢ଼ାଇ ଦେଲେ। କୃଷ୍ଣଙ୍କ ସ୍ପର୍ଶରେ ଶିଶୁପାଳର ବିକୃତ

ଉରୁପ ଚେହେରା ଅଦୃଶ୍ୟ ହୋଇ ସେ ଜଣେ ସୁନ୍ଦର ଶିଶୁରେ ପରିଣତ ହୋଇଥିଲେ। ଏହା ଦେଖି ତାଙ୍କ ଖୁଡ଼ି ବହୁତ ଖୁସି ହେଲେ, କିନ୍ତୁ ଦୈବୀବାଣୀର ଅନ୍ୟ କାରଣଟି ତାଙ୍କର ମନେ ପଡ଼ିଯିବାରୁ ତାଙ୍କର ସେ ଖୁସି ବେଶୀ ସମୟ ରହିଲା ନାହିଁ। ସେ କୃଷ୍ଣଙ୍କୁ ଶିଶୁପାଳକୁ କ୍ଷମା କରିଦେବା ପାଇଁ କହିଲେ। ଭଗବାନ କୃଷ୍ଣ ମଧ୍ୟ ତାଙ୍କୁ ଆଶ୍ୱାସନା ଦେଲେ ଯେ ସେ ଶିଶୁପାଳଙ୍କୁ ଥରେ ନୁହେଁ 100 ଥର ପର୍ଯ୍ୟନ୍ତ କ୍ଷମା କରିବେ। ତାପରେ ଦିନ ଗଡ଼ି ଚାଲିଲା। ସମୟକ୍ରମେ ଶିଶୁପାଳ ଜଣେ ଦୁଷ୍ଟ ଓ କ୍ରୂର ରାଜା ହୋଇ ପ୍ରଜାମାନଙ୍କ ଉପରେ ଅସହ୍ୟ ଅତ୍ୟାଚାର କରୁଥିଲେ। ସେ ସର୍ବଦା କୃଷ୍ଣଙ୍କୁ ଉପହାସ କରୁଥିଲେ। ଥରେ କୁରୁସଭାରେ ସେ କୃଷ୍ଣଙ୍କୁ ଅନେକ ନିନ୍ଦା ଓ ଅପମାନ ଦେଇ ଚାଲିଲେ। କୃଷ୍ଣ ମଧ୍ୟ ନିଜ ଅଣ୍ଟାରେ ଧାରଣ କରିଥିବା ମୟୂର ଚୂଳକୁ ଗଣତି ହିସାବରେ ଗୋଟିଏ ନିନ୍ଦାକୁ ଗୋଟିଏ ଚୂଳ ଏମିତି କାଢ଼ି ତଳେ ପକାଉଥାନ୍ତି। ଏପରି 100ଟି ଭୁଲକୁ କ୍ଷମା କରିସାରିବା ପରେ ସେ ଚକ୍ର ପଠାଇ ଶିଶୁପାଳର ଶିରଚ୍ଛେଦନ କରିଥିଲେ। ସୁଦର୍ଶନ ଚକ୍ର ଶିଶୁପାଳଙ୍କୁ ବଦ୍ଧ କରି ଶ୍ରୀକୃଷ୍ଣଙ୍କ ନିକଟକୁ ଫେରିଆସି ପୁନଃ କୃଷ୍ଣଙ୍କ ଆଙ୍ଗୁଳିରେ ରହିବା ସମୟରେ ଶ୍ରୀକୃଷ୍ଣଙ୍କ ଆଙ୍ଗୁଳିରେ ଆଘାତ ଲାଗି ସେଥିରୁ ରକ୍ତ ବୋହିବାରେ ଲାଗିଲା। ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତେ ଏହା ଦେଖିଥିଲେ ମଧ୍ୟ କ୍ଷତରୁ ରକ୍ତସ୍ରାବ କିପରି ବନ୍ଦ ହେବ ସେଥିପାଇଁ କେହି କିଛି ପଦକ୍ଷେପ ନେଇନଥିଲେ। କିନ୍ତୁ ଦ୍ରୌପଦୀ ଏହା ଦେଖି ତତ୍କ୍ଷଣାତ୍ ଦୌଡ଼ି ଆସି ନିଜ ଶାଢ଼ୀ କାନିର କିଛି ଅଂଶ ଚିରି କୃଷ୍ଣଙ୍କ କ୍ଷତରେ ବାନ୍ଧି ଦେଇଥିଲେ, ଯାହାଫଳରେ ରକ୍ତସ୍ରାବ ବନ୍ଦ ହୋଇଯାଇଥିଲା। ସେତେବେଳେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଧନ୍ୟବାଦ ଭଉଣୀ ବୋଲି କହିଥିଲେ। ସେ କହିଲେ, ତୁମେ ଯେପରି ମୋ କଷ୍ଟ ସମୟରେ ସହାୟତା କଲ, ମୁଁ ମଧ୍ୟ ତୁମ କଷ୍ଟ ସମୟରେ ତୁମକୁ ରକ୍ଷା କରିବି। ଯେତେବେଳେ କୁରୁସଭା ତଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ ହେଲା, ସେତେବେଳେ କୋଟି ବସ୍ତ୍ର ଦେଇ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କର ମାନ ରକ୍ଷା କରିଥିଲେ। କୁହାଯାଏ ସେବେଠାରୁ ଭାଇ ଭଉଣୀ ମଧ୍ୟରେ ଥିବା ଏହି ପବିତ୍ର ବନ୍ଧନର ମୁକସାକ୍ଷୀ ରୂପେ ରକ୍ଷାବନ୍ଧନ ପର୍ବର ଉତ୍ପତ୍ତି ହୁଏ ବୋଲି। ଗହ୍ମା ପୂର୍ଣ୍ଣମୀ, ଶ୍ରାବଣ ପୂର୍ଣ୍ଣମୀ, ରାକ୍ଷୀ ପୂର୍ଣ୍ଣମୀ, ଝୁଲଣ ପୂର୍ଣ୍ଣମୀ, ବଳିବର୍ତ୍ତ ପୂର୍ଣ୍ଣମୀ, ଏହି ପୂର୍ଣ୍ଣିମାକୁ ଆମେ ଏହିସବୁ ନାମରେ ଜାଣିଥାଉ। ଓଂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। କଥା ଆରମ୍ଭ ହୁଏ ପୂର୍ଣ୍ଣତାରୁ। ଆଜି କେହି ଅପୂର୍ଣ୍ଣ ନୁହନ୍ତି। ପରିପୂର୍ଣ୍ଣତମ ଅବତାର ପୂର୍ଣ୍ଣମୀର ପରିପୂର୍ଣ୍ଣତମ ଘର ବିଗ୍ରହ ବଳଦେବ ବା ବଳଭଦ୍ରଙ୍କର ଜନ୍ମଦିନ ଆଜି। ରତ୍ନ ସିଂହାସନରେ ଭଉଣୀକୁ ଧରି ଦୁଇ ଭାଇ ବିରାଜମାନ। ଭଉଣୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ସସ୍ନେହ ରାକ୍ଷୀ ପିନ୍ଧେଇ ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ଅମାପ ସ୍ନେହର ଉଦାହରଣକୁ ସାରା ପୃଥିବୀକୁ ଦେଖାଇଛନ୍ତି। ଶ୍ରୀକ୍ଷେତ୍ରରେ ଯେଉଁ ତିନି ଠାକୁର ବସିଛନ୍ତି ସେ ତିନି ବର୍ଗର ପ୍ରତୀକ ଅଟନ୍ତି। ବଳଭଦ୍ର କୃଷି ଓ କୃଷକର ପ୍ରତୀକ, ବଳଶକ୍ତିର ପ୍ରତୀକ ଅଟନ୍ତି। ଯେଉଁଠାରେ କୃଷି ଆଉ କୃଷକର ମର୍ଯ୍ୟାଦା ନ ରହିବ ସେଠାରେ କାହାର ପେଟ ପୂରିବ ନାହିଁ। ସୁଭଦ୍ରା ନାରୀ ଜାତିର ପ୍ରତିନିଧି। ନାରୀ ଜାତି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପରଷି ଦିଅନ୍ତି, ଆଉ ଜଗନ୍ନାଥ ହେଲେ ଖାଇବାବାଲା। ଯାହାଙ୍କର ଭୋଜନ ଅଧିକ ତାଙ୍କର ଭୋଜନ ମଧ୍ୟ ଅଧିକ। 60 ପୌଟି ଭୋଗ, 56 ଭୋଗ ମଙ୍ଗଳ ଆଳତୀ ଠାରୁ ଆରମ୍ଭ ହୋଇ ରାତିର ବିଭିନ୍ନ ପ୍ରହର ପର୍ଯ୍ୟନ୍ତ ଖାଇବାବାଲା ଠାକୁର ସିଏ। ମା ଗୁଣ୍ଡିଚାରାଣୀ ଦେଉଥିଲେ, ସେ ଖାଉଥିଲେ। ଖାଇବାରେ ତାଙ୍କ ହାତ କେବେ ଶୁଖିବନି ବୋଲି ମା ତାଙ୍କଠାରୁ କଥା ନେଇଥିଲେ। ଭଗବାନଙ୍କର ମାତୃପୂଜାର ଏହା ଏକ ଅନନ୍ୟ ଉଦାହରଣ। ଠିକ୍ ସେହିପରି ରୋହିଣୀ ନାମକ ଗର୍ଭବତୀ ଗାଈଠାରୁ ତାହାର ସନ୍ତାନକୁ ଆଣି ବସୁଦେବଙ୍କ ଅନ୍ୟତମ ପତ୍ନୀ ରୋହିଣୀ ନକ୍ଷତ୍ରଙ୍କ ଗର୍ଭରେ ସଂସ୍ଥାପନା କରାଯାଇଥିଲା। ପରେ ଶ୍ରାବଣ ପୂର୍ଣ୍ଣିମା ଦିନ ବଳଦେବ ଜନ୍ମ ହୋଇଥିଲେ। ସେଥିପାଇଁ ବଳଦେବଙ୍କର ଅନ୍ୟ ନାମ ହେଉଛି ରୋହିଣୀୟ। ଯେହେତୁ ତାଙ୍କର ବାସ୍ତବିକ ମା ହେଉଛନ୍ତି ଜଣେ ଧେନୁ, ତେଣୁ ଏହି ରାକ୍ଷୀ ପୂର୍ଣ୍ଣମୀ ଦିନଟିକୁ ମାତୃପୂଜା ସ୍ୱରୂପ ଗାଈମାନଙ୍କୁ ମଧ୍ୟ ପୂଜା କରାଯାଏ। ଆମ ସଂସ୍କୃତିରେ, ଆମ ମର୍ଯ୍ୟାଦାରେ, ଆମ ମହନୀୟ ସେବା ପୂଜା ମଧ୍ୟରେ ଆମେ ଗାଈମାନଙ୍କୁ ମାନ୍ୟବର ସ୍ଥାନ ଦେଇଛେ। ସେ ହେଉଛନ୍ତି ଆମ ସାଂସ୍କୃତିକ ଇଲାକାର ଏକ ମାନନୀୟ ପ୍ରତିଭା। ତେଣୁ ବ୍ରାହ୍ମଣ ଓ ଗାଈ ଏହି ଦୁଇ ଜଣଙ୍କୁ ସମାନ ନିକିତିରେ ବସାଇ ଦେଇଛନ୍ତି ଭଗବାନ ବ୍ୟାସଦେବ। କିନ୍ତୁ ଦିନ ଥିଲା, ଏହି ଦିନ ପ୍ରତ୍ୟୁଷରୁ ଉଠି ନିଜ ନିତ୍ୟକର୍ମ ସାରି ବ୍ରାହ୍ମଣମାନେ ରକ୍ଷା ସୂତା ଧରି ଦ୍ୱାର ଦ୍ୱାର ବୁଲି ଲୋକମାନଙ୍କୁ ଯେନ ବଦ୍ଧ ବଳି ରାଜା ଦାନବେନ୍ଦ୍ର ମହାସୁରହ ତେନ ତ୍ୱାମପି ବଦନାମୀ ରକ୍ଷ ମାଚର ମାଚଳ ଏହି ମନ୍ତ୍ରରେ ଅଭିମନ୍ତ୍ରିତ କରି ଉକ୍ତ ରକ୍ଷା ସୂତ୍ରକୁ ବାନ୍ଧିଥାନ୍ତି। ରାକ୍ଷୀ ପୂର୍ଣ୍ଣମୀ ଐତିହ୍ୟରେ ଅନ୍ୟ ଏକ କାହାଣୀ ଏପରି ଯେ ଭଗବାନ କୃଷ୍ଣ ବର୍ଷକୁ 3 ଗୋଟି ରାସ କରନ୍ତି, ତେଣୁ ତାଙ୍କୁ ରାସ ରସିକେନ୍ଦ୍ର

0: ମୌଳି ବୋଲି କୁହାଯାଏ। ପ୍ରଥମଟି ହେଲା ଶରତ ରାସ, ଦ୍ୱିତୀୟଟି ହେଲା ବସନ୍ତ ରାସ ଓ ତୃତୀୟଟି ହେଲା ପ୍ରାବୃତ ରାସ, ଯାହାକି ଶ୍ରାବଣ ମାସରେ ପଡ଼ିଥାଏ। ଏହାକୁ ଝୁଲଣ ପୂର୍ଣ୍ଣମୀ ବୋଲି ମଧ୍ୟ କୁହାଯାଏ। ପ୍ରାବୃତ ରାସରେ ରାଧାକୃଷ୍ଣ ଦୋଳିରେ ଝୁଲି ଝୁଲି ଭୋଗ ପାଇଥାନ୍ତି। ଅଷ୍ଟସଖୀ ଅଷ୍ଟମଞ୍ଜରୀ ତାଙ୍କୁ ଝୁଲାଉଥାନ୍ତି। ଗୋପାଙ୍ଗନାମାନେ ଏହି ସମୟରେ କୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଏହାକୁ ବଳିବର୍ତ୍ତ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଶ୍ରୀମନ୍ଦିରରେ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ସାରିବା ପରେ ଗହ୍ମା ଲଡ଼ୁଭୋଗର ଏକ ବିଶେଷ ମହତ୍ଵ ଥାଏ ଏହି ଦିନ। ଶ୍ରୀମନ୍ଦିରର ଏହି ପରମ୍ପରା ଓଡ଼ିଶାର ରାକ୍ଷୀ ପର୍ବକୁ ଧାର୍ମିକ ଓ ସାଂସ୍କୃତିକ ଗଭୀରତା ଦେଇଥାଏ। ରାକ୍ଷୀ ଭାରତୀୟ ସଂସ୍କୃତିର ଏକ ପବିତ୍ର ଓ ଭାବପୂର୍ଣ୍ଣ ପର୍ବ ଅଟେ। ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ, ବିଶ୍ୱାସ ଓ ଆତ୍ମୀୟତାର ପ୍ରତୀକ। ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ରାକ୍ଷୀ ପର୍ବ ପାଳନ କରାଯାଏ। ଏହି ଦିନ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରେ। ଭାଇ ମଧ୍ୟ ଭଉଣୀକୁ ସଦା ସୁରକ୍ଷା ଓ ସହଯୋଗ କରିବାର ପ୍ରତିଶ୍ରୁତି ଦିଏ। ଏହି ପର୍ବରେ ଉପହାର ନେବା ସହିତ ପରିବାରରେ ଆନନ୍ଦର ପରିବେଶ ସୃଷ୍ଟି ହୁଏ। ରାକ୍ଷୀ କେବଳ ଭାଇ ଭଉଣୀର ପର୍ବ ନୁହେଁ, ଏହା ଆମ ସଂସ୍କୃତିରେ ପରସ୍ପର ପ୍ରେମ, ସମ୍ମାନ, ଏକତା ଓ ଦାୟିତ୍ୱବୋଧର ସନ୍ଦେଶ ଦିଏ। ରାକ୍ଷୀ ଏକ ଛୋଟ ସୂତା ହେଲେ ମଧ୍ୟ ଏହାର ଅର୍ଥ ଅସୀମ। ଏହା ଭାଇ ଭଉଣୀଙ୍କ ହସ, ଲୁହ, ସ୍ମୃତି, ସ୍ନେହ ଓ ବିଶ୍ୱାସର ସାକ୍ଷୀ। ଏହି ପବିତ୍ର ସମ୍ପର୍କକୁ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ସତରେ ରାକ୍ଷୀ କେବଳ ହାତରେ ବନ୍ଧାଯାଏ ନାହିଁ, ଏହା ହୃଦୟରେ ବନ୍ଧାଯାଏ। ତେଣୁ ଆମେ ରାକ୍ଷୀ ପର୍ବକୁ ଆନନ୍ଦ ଓ ଶ୍ରଦ୍ଧାର ସହିତ ପାଳନ କରି ଆମର ଏହି ପରମ୍ପରା ଓ ସଂସ୍କୃତିକୁ ଆଗକୁ ବଢ଼ାଇବା ଉଚିତ। ରାକ୍ଷୀ ହେଉଛି ଭାଇ ଭଉଣୀ ସମ୍ପର୍କର ଚିରନ୍ତନ ସାକ୍ଷୀ। ମୋ ବିଚାରଧାରାରେ ରାକ୍ଷୀ କିପରି ଭାଇ ଭଉଣୀ ସମ୍ପର୍କର ଚିର ସାକ୍ଷୀ ସେ ବିଷୟରେ ତ କହିଲି, ଶୁଣିଲେ। ବର୍ତ୍ତମାନ ମୋ ଲିଖିତ କବିତାଟିଏ, କବିତାର ଶୀର୍ଷକ ହେଲା ରାକ୍ଷୀ। ଶ୍ରାବଣ ପୁନେଇ ଶୁଭ ଅବସରେ ଚାରିଦିଗେ ଶୁଭେ ଆନନ୍ଦରବ, ଭାଇ ଭଉଣୀର ସ୍ନେହ ଶ୍ରଦ୍ଧାର ଅଟେ ଆଜି ସେହି ରାକ୍ଷୀ ପରବ। ଦୁନିଆ ଦାଣ୍ଡରେ ସମ୍ପର୍କ ହାଟରେ ନିଆରା ଅଟଇ ଏହି ସମ୍ପର୍କ, ଅସୁମାରି ସ୍ନେହ ଶ୍ରଦ୍ଧାର ପସରା ଅଟେ ସେତ ଭାଇ ଭଉଣୀଙ୍କର। ହୋଇଥାଉ ଭାଇ ଛୋଟ ଅବା ବଡ଼, ଭଉଣୀ ଆଖିର ତାରା ସଦୃଶ, ବାପାଙ୍କ ପରିକା ଶହେ ପୁଣି ସିଏ ସୁନା ଭଉଣୀର ଅଳି ଅନେକ। ଭଉଣୀର ଆଶା ବିଶ୍ୱାସ ଭରସା ଅଟଇ ଭାଇର ଦ୍ୱିପଦ କଥା, ପାଖେ ଥିଲେ ଭାଇ ଭଉଣୀକୁ ଲାଗେ ସତେ ଯେମିତି ସେ ଜଗତ ଜିତା। ବରଷ ସାରାର ଅପେକ୍ଷାର ଅନ୍ତ ଆସିଛି ଆଜି ସେ ଖୁସିର ଦିନ, ଭଉଣୀ ବାନ୍ଧିବ ଭାଇର ହାତରେ ସ୍ନେହ ଡୋରିର ରାକ୍ଷୀ ବନ୍ଧନ। ସ୍ୱର୍ଗ ସୁଖ ଅଛି ଏ ମାଟି ବୈକୁଣ୍ଠେ, ପରମ୍ପରା ଯହିଁ ପାଳନ୍ତି ଆକୁଣ୍ଠେ, ସେଇ ଦେବତାଙ୍କୁ ସୁମରଣା କରି ଭାଇ ପାଇଁ ଶୁଭ ମନାସେ ଭଉଣୀ। ମୋ ଭାଇର ହେଉ କୋଟି ଆୟୁଷ, ମୁଁ ଦେଖୁଥାଏ ତା ମୁଖରେ ହସ, ପ୍ରଭୁ ପାଦ ତଳେ ଏତିକି କରୁଛି ଅଳି, ଦୁନିଆର ଏଇ ମଧୁର ସମ୍ପର୍କେ ଆଶିଷ ଦିଅ ହେ ଢାଳି, ଦୁନିଆର ଏଇ ମଧୁର ସମ୍ପର୍କେ ଆଶିଷ ଦିଅ ହେ ଢାଳି।
1: କଣ ଶ୍ରୋତା ଭଉଣୀ ମଜି ଯାଇଥିଲେ ନା ଆଲୋଚନାରେ? ରଶ୍ମିରାଣୀ ରଥ ଭଉଣୀ ଏତେ ସୁନ୍ଦର ବର୍ଣ୍ଣନା କଲେ ଯେ ଆମେ ମଧ୍ୟ ମୁଗ୍ଧ ହୋଇଯାଇଥିଲୁ। ତେବେ ଆସନ୍ତୁ ନା ଧନ୍ୟବାଦ ଜଣାଇବା ଆମ ରଶ୍ମିରାଣୀ ଭଉଣୀଙ୍କୁ। ଧନ୍ୟବାଦ ଭଉଣୀ, ଏତେ ସୁନ୍ଦର ବ୍ୟାଖ୍ୟା କଲେ ଆମ ଭାଇ ଭଉଣୀଙ୍କ ସମ୍ପର୍କର ଏଇ ଡୋରକୁ।

ରାକ୍ଷୀର ସୂତା ଛୋଟ ହୋଇପାରେ, କିନ୍ତୁ ଭାଇ ଭଉଣୀର ସମ୍ପର୍କ ଅସୀମ। ରାକ୍ଷୀ ହେଉଛି ଭାଇ ଭଉଣୀର ଭଲ ପାଇବା, ବିଶ୍ୱାସ ଓ ସ୍ନେହର ପବିତ୍ର ବନ୍ଧନ। ସମୟ ବଦଳିଯାଏ, ଦୂରତା ବଢିଯାଏ, କିନ୍ତୁ ରାକ୍ଷୀର ବନ୍ଧନ କେବେ ବି ବଦଳିବ ନାହିଁ। ଭଉଣୀର ହାତର ରାକ୍ଷୀ ଭାଇ ପାଇଁ ଏକ ସୁନ୍ଦର ଆଶୀର୍ବାଦ। ରାକ୍ଷୀର ପ୍ରତ୍ୟେକ ସୂତାରେ ଲୁଚିଥାଏ ପିଲାଦିନର ସ୍ମୃତି ଓ ଅସୀମ ସ୍ନେହ। ଭାଇ ଭଉଣୀର ସମ୍ପର୍କ ହେଉଛି ଜୀବନର ସବୁଠାରୁ ମିଠା ସମ୍ପର୍କ। ଭାଇର ସୁଖରେ ଭଉଣୀର ଖୁସି, ଭଉଣୀର ହସରେ ଭାଇର ଆନନ୍ଦ, ଏହା ହେଉଛି ରାକ୍ଷୀର ସମ୍ପର୍କ। ରାକ୍ଷୀ ରଙ୍ଗରେ ରଙ୍ଗିଯାଉ ଭାଇ ଭଉଣୀର ସମ୍ପର୍କ, ସ୍ନେହରେ ଭରିଯାଉ ସାରା ଜୀବନ। ଯେଉଁଠି ଭାଇର ସ୍ନେହ ଓ ଭଉଣୀର ମମତା, ସେଠି ପ୍ରତ୍ୟେକ ଦିନ ରାକ୍ଷୀ ପର୍ବ। ରାକ୍ଷୀର ଡୋରି ମନେ ପକାଇ ଦିଏ ଆମେ ଦୂରେ ଥିଲେ ବି ହୃଦୟ ସବୁବେଳେ ନିକଟ। ରାକ୍ଷୀ ହେଉଛି ସ୍ନେହର ସୂତା। ଏହି ସୂତା ଦେଖିବାକୁ ଛୋଟ ହେଲେ ମଧ୍ୟ ଏହାର ଅର୍ଥ ଅତ୍ୟନ୍ତ ବିଶାଳ। ଜୀବନରେ ଭାଇ ଓ ଭଉଣୀ ଭିନ୍ନ ଭିନ୍ନ ପଥରେ ଚାଲିପାରନ୍ତି, ଦୂର ଦୂରାନ୍ତରେ ରହିପାରନ୍ତି, କିନ୍ତୁ ରାକ୍ଷୀର ସୂତା ସେମାନଙ୍କ ହୃଦୟକୁ ସବୁବେଳେ ଏକାଠି ରଖିଥାଏ। ତେଣୁ କୁହାଯାଏ ଏ ରାକ୍ଷୀ ଆମ ସମ୍ପର୍କର ଚିର ସାକ୍ଷୀ। ଭାଇ ଭଉଣୀଙ୍କ ସମ୍ପର୍କ ଅନ୍ୟ ସମସ୍ତ ସମ୍ପର୍କଠାରୁ ଅନନ୍ୟ ନୁହଁ କି ଶ୍ରୋତା ଭଉଣୀ? ଭଉଣୀମାନେ ପିଲାଦିନର ଖେଳ, ଝଗଡ଼ା, ରାଗ, ଅଭିମାନ, ମଜାକ, ଦୁଷ୍ଟାମୀ, ସବୁକିଛି ଏହି ସମ୍ପର୍କର ଅଂଶ। ଛୋଟବେଳେ ଭାଇ ଭଉଣୀ ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା କରନ୍ତି। କେବେ ଭାଇ ଭଉଣୀର ଖେଳନା ନେଇଯାଏ, କେବେ ଭଉଣୀ ଭାଇର ଜିନିଷ ଲୁଚେଇ ଦିଏ, କିନ୍ତୁ ସେହି ଝଗଡ଼ାର ମଧ୍ୟରେ ମଧ୍ୟ ଥାଏ ଅସୀମ ସ୍ନେହ।

ଦୁହେଁ ଯେତେ ଝଗଡ଼ା କରନ୍ତୁ ନା କାହିଁକି, ବାହାର ଲୋକଙ୍କ ସାମ୍ନାରେ ଜଣେ ଅନ୍ୟ ଜଣଙ୍କ ପାଖେ ଠିଆ ହୋଇଯାଆନ୍ତି। ସମୟ ଗଡ଼ିବା ସହିତ ଭାଇ ଭଉଣୀ ବଡ଼ ହୁଅନ୍ତି। ଭଉଣୀ ବିବାହ ପରେ ଅନ୍ୟ ଘରକୁ ଚାଲିଯାଏ। ଭାଇ ମଧ୍ୟ ନିଜର ପାଠପଢ଼ା, ଚାକିରି ଓ ପାରିବାରିକ ଦାୟିତ୍ୱରେ ବ୍ୟସ୍ତ ହୋଇଯାଏ। ଦୂରତା ବଢ଼ିଯାଏ, ଦେଖା ହେବା କମିଯାଏ, କଥା ହେବା ପାଇଁ ସମୟ ମଧ୍ୟ କମିଯାଏ। ତଥାପି ଭାଇ ଭଉଣୀଙ୍କ ହୃଦୟରେ ପିଲାଦିନର ସେହି ସ୍ନେହ କେବେ କମିଯାଏ ନାହିଁ। ରାକ୍ଷୀ ଆସିଲେ ପୁଣି ସେହି ପୁରୁଣା ସ୍ମୃତି ଜୀବନ୍ତ ହୋଇଉଠେ। ଭଉଣୀମାନେ, ରାକ୍ଷୀ କେବଳ ଭାଇର ସୁରକ୍ଷାର ପ୍ରତୀକ ନୁହେଁ, ଏହା ଭାଇ ଭଉଣୀ ଉଭୟଙ୍କ ମଧ୍ୟରେ ଥିବା ପରସ୍ପର ଯତ୍ନ ଓ ଭଲ ପାଇବାର ପ୍ରତୀକ। ଓଡ଼ିଆ ସଂସ୍କୃତିରେ ରାକ୍ଷୀ ପର୍ବର ଏକ ସୁନ୍ଦର ରୂପ ଦେଖିବାକୁ ମିଳେ। ଓଡ଼ିଶାର ପରିବାରଗୁଡ଼ିକରେ ପର୍ବପର୍ବାଣୀ ସଦା ସ୍ନେହ ଓ ସମ୍ପର୍କକୁ କେନ୍ଦ୍ର କରି ପାଳିତ ହୋଇଆସିଛି। ରାକ୍ଷୀ ଦିନ ଭାଇ ଭଉଣୀଙ୍କ ପାଇଁ ମିଠା ଓ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରେ, ଭାଇ ଭଉଣୀଙ୍କ ପାଇଁ ଉପହାର ଆଣେ, ଘରର ବଡ଼ମାନେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତି। ଏହି ପରମ୍ପରା ପରିବାରକୁ ଏକ ସୂତାରେ ବାନ୍ଧି ରଖେ। ଶ୍ରୋତା ଭଉଣୀ, ରାକ୍ଷୀ ସୂତା ଆମକୁ ଅନେକ ଶିକ୍ଷା ଦିଏ। ପ୍ରଥମତଃ ଏହା ଆମକୁ ସମ୍ପର୍କର ମୂଲ୍ୟ ବୁଝାଏ। ଆଜିର ଦ୍ରୁତ ଜୀବନରେ ମଣିଷ ନିଜ କାମ ଓ ବ୍ୟସ୍ତତାରେ ଏତେ ମଗ୍ନ ହୋଇଯାଉଛି ଯେ ପରିବାର ପାଇଁ ସମୟ ଦେବା ଭୁଲି ଯାଉଛି। ଏପରି ସମୟରେ ରାକ୍ଷୀ ଆମକୁ ମନେ ପକାଇ ଦିଏ ଯେ ଜୀବନର ସବୁଠୁ ବଡ଼ ସମ୍ପଦ ହେଉଛି ଆମର ନିଜ ଲୋକମାନେ। ଦ୍ୱିତୀୟତଃ, ରାକ୍ଷୀ ଆମକୁ ଦାୟିତ୍ୱବୋଧ ଶିଖାଏ। ଭାଇ ଭଉଣୀଙ୍କ ସୁଖ ଦୁଃଖରେ ସାଥୀ ହେବା ଉଚିତ। ସେହିପରି ଭଉଣୀ ମଧ୍ୟ ଭାଇଙ୍କ ଜୀବନରେ ଉତ୍ସାହ ଓ ସାହସର ଉତ୍ସ ହୋଇପାରେ। ସମ୍ପର୍କ କେବଳ ଅଧିକାରର ନୁହେଁ, ଏହା କର୍ତ୍ତବ୍ୟ ଓ ତ୍ୟାଗର ମଧ୍ୟ ଅଟେ। ରାକ୍ଷୀ ଆମକୁ ନାରୀଙ୍କର ସମ୍ମାନ ଓ ସୁରକ୍ଷାର ବାର୍ତ୍ତା ଦିଏ। ଜଣେ ଭାଇର ଦାୟିତ୍ୱ କେବଳ ନିଜ ଭଉଣୀର ପର୍ଯ୍ୟନ୍ତ ସୀମିତ ନ ରହି ସମାଜର ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପ୍ରତି ସମ୍ମାନ ଓ ସହଯୋଗ ଭାବନାରେ ପରିଣତ ହେବା ଉଚିତ। ଏହି ଚିନ୍ତାଧାରା ସମାଜକୁ ଅଧିକ ସୁସ୍ଥ ଓ ସୁନ୍ଦର କରିପାରିବ। ରାକ୍ଷୀ କେବଳ ଏକ ପର୍ବ ନୁହେଁ, ଏହା ଏକ ଭାବନା, ଏହା ଏକ ପ୍ରତିଜ୍ଞା। ପରସ୍ପରକୁ ବୁଝିବାର, ସମ୍ମାନ କରିବାର, ସାହାଯ୍ୟ କରିବାର ଓ ସୁଖ ଦୁଃଖରେ ସାଥୀ ହେବାର। ରାକ୍ଷୀର ସୂତା ଆମକୁ କୁହେ ଯେ ସମ୍ପର୍କର ଶକ୍ତି ବାହ୍ୟ ଦେଖାଦେଖିରେ ନୁହେଁ, ହୃଦୟର ଭଲ ପାଇବାରେ ରହିଛି। ଆମେ ଯେତେ ଆଧୁନିକ ହେଲେ ମଧ୍ୟ ଆମର ପାରିବାରିକ ମୂଲ୍ୟବୋଧ ଓ ସଂସ୍କୃତିକୁ ଭୁଲିବା ଉଚିତ ନୁହେଁ। ରାକ୍ଷୀ ପରି ପର୍ବଗୁଡ଼ିକ ଆମକୁ ଆମ ମୂଳ ସହିତ ଯୋଡ଼ି ରଖେ। ଏହା ପରବର୍ତ୍ତୀ ପିଢ଼ିକୁ ଭାଇ ଭଉଣୀଙ୍କ ସ୍ନେହ, ପରିବାରର ମହତ୍ତ୍ୱ ଓ ଭାରତୀୟ ସଂସ୍କୃତିର ମାନବୀୟ ମୂଲ୍ୟବୋଧ ବିଷୟରେ ଶିଖାଇଥାଏ। ରାକ୍ଷୀ ହେଉଛି ଏକ ଛୋଟ ସୂତାରେ ବନ୍ଧା ଏକ ବିଶାଳ ଭାବନା। ଏହା ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କର ପ୍ରତୀକ। ଜୀବନରେ ସମୟ ବଦଳିପାରେ, ପରିସ୍ଥିତି ବଦଳିପାରେ, ଦୂରତା ବଢ଼ିପାରେ, କିନ୍ତୁ ସତ୍ୟ ସ୍ନେହ କେବେ ବଦଳେ ନାହିଁ। ଭାଇର ହାତରେ ବନ୍ଧା ରାକ୍ଷୀ ପ୍ରତିବର୍ଷ ଆମକୁ ସେହି ପବିତ୍ର ସମ୍ପର୍କର ସ୍ମୃତି ଦେଇଥାଏ। ଭଉଣୀମାନେ, ବର୍ତ୍ତମାନ ତ ସମୟ ସରିଆସିଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ଜଣାଇବେ ନିଶ୍ଚୟ। ଆମକୁ ଚିଠି ଲେଖିବାର ଠିକଣା ହେଲା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ଦେଇପାରିବେ। ମତାମତ ପାଇଁ ଆମ ନମ୍ବର ହେଲା 8895994143। ରାକ୍ଷୀର ସୂତା ଛୋଟ ହେଲେ ବି ତା ଭିତରେ ଲୁଚି ରହିଥାଏ ଅସୀମ ଭଲ ପାଇବା। ସମୟ ବଦଳିଲେ ବି ସମ୍ପର୍କ ବଦଳେ ନାହିଁ, ଏ ରାକ୍ଷୀ ଆମ ସମ୍ପର୍କର ଚିର ସାକ୍ଷୀ। ଏହି ପବିତ୍ର ବନ୍ଧନ ସବୁ ଭାଇ ଭଉଣୀଙ୍କ ଜୀବନରେ ସ୍ନେହ, ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ। ଏହି ଶୁଭକାମନାର ସହ ଏଠାରେ ରହୁଛୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଅନୁରାଧା। ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଉଦୟପୁର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ

ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଏକୀକୃତ ଦେଣନେଣ ସେବା UPI ଦେଶର ଡିଜିଟାଲ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି କହିଲେ ପ୍ରଧାନମନ୍ତ୍ରୀ। ଚୀନରେ ଆଜି ସୀମା ସମ୍ପର୍କିତ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗହମ, ଅଟା ଏବଂ ତତ୍ସମ୍ପର୍କିତ ଉତ୍ପାଦଗୁଡ଼ିକ ଉପରୁ ରପ୍ତାନୀ ପ୍ରତିବନ୍ଧକ ହଟାଇଲେ ସରକାର। ଅର୍ଥନୈତିକ ଓ ଆର୍ଥିକ ସହଯୋଗ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ କାନାଡ଼ା ଓ ଆମେରିକା ଗସ୍ତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଭାରତ ବିପକ୍ଷରେ ଶ୍ରୀଲଙ୍କାର ବ୍ୟାଟିଂ ଜାରି। ଏକୀକୃତ ଦେଣନେଣ ସେବା UPIର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଡିଜିଟାଲ ନେଣଦେଣ ଯାତ୍ରାରେ UPI ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଦେଶବାସୀଙ୍କୁ ସେମାନଙ୍କ UPI ସମ୍ବନ୍ଧିତ ଅନୁଭବ ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଭାରତୀୟ UPIର ସଫଳତା ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ। 2016 ଅଗଷ୍ଟ 25 ଦେଶରେ UPI ବ୍ୟବସ୍ଥା ଆରମ୍ଭ ହୋଇଥିଲା। 13,000 ଟଙ୍କାରୁ ଆରମ୍ଭ ହୋଇଥିବା UPI ବ୍ୟବସ୍ଥା 2016-17 ସୁଦ୍ଧା 1.78 କୋଟି ଏବଂ 2025-26 ସୁଦ୍ଧା 24,162 କୋଟି ଟଙ୍କା ଦେଣନେଣ ସୀମା ଅତିକ୍ରମ କରିଛି। ଏହି ସମୟ ମଧ୍ୟରେ ଏହାର ଦେଣନେଣ ମୂଲ୍ୟ 7,000 କୋଟି ଟଙ୍କାରୁ 314,00,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଭାରତରେ ନୁହେଁ, ବିଦେଶର 11 ଦେଶରେ ମଧ୍ୟ UPI ଡିଜିଟାଲ ଦେଣନେଣ ସେବା ସଫଳ ଭାବେ କାର୍ଯ୍ୟ କରୁଛି। UAE, ଫ୍ରାନ୍ସ, ଭୁଟାନ, ଶ୍ରୀଲଙ୍କା, ନେପାଳ, ସିଙ୍ଗାପୁର, ମରିସସ୍, କତାର, କାମ୍ବୋଡ଼ିଆ, ଗ୍ରୀସ୍ ଏବଂ ମାଳଦ୍ୱୀପରେ UPI ସେବା ଡିଜିଟାଲ ଦେଣନେଣର ପ୍ରମୁଖ ମାଧ୍ୟମ ପାଲଟିଛି। ଭାରତରେ ଡିଜିଟାଲ ଭିତ୍ତିଭୂମିର ପ୍ରମୁଖ ସ୍ତମ୍ଭ ଭାବେ UPI କୋଟି କୋଟି ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF ମଧ୍ୟ ଭାରତୀୟ UPI ବ୍ୟବସ୍ଥାକୁ ବିଶ୍ୱର ସର୍ବବୃହତ ବାସ୍ତବ ସମୟ ଦେଣନେଣ ବ୍ୟବସ୍ଥା ଭାବେ ସ୍ୱୀକୃତି ପ୍ରଦାନ କରିଛି। ବିଶ୍ୱର 49% ଦେଣନେଣ ବ୍ୟବସ୍ଥା UPI ମାଧ୍ୟମରେ ହେଉଥିବା ସୂଚନା ଦିଆଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ବେଜିଂଠାରେ ଭାରତ ଚୀନ୍ ସୀମା ସମ୍ପର୍କିତ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଉଭୟ ନେତା ସୀମା ସମ୍ପର୍କିତ ସମସ୍ୟା ସମେତ ଅନ୍ୟ କେତେକ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝେଙ୍କ ସହ ସାକ୍ଷାତ କରିଛନ୍ତି। ଆଲୋଚନା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବା ଦ୍ୱାରା ଚୀନ୍ ସହ ଭଲ ସମ୍ପର୍କ ରହିଛି। ଶ୍ରୀ ଡୋଭାଲ ଏବଂ ଶ୍ରୀ ୱାଙ୍ଗ 2003 ସ୍ଥାପିତ ଭାରତ ଚୀନ୍ ସୀମା ସମସ୍ୟା ସମ୍ପର୍କିତ ଆଲୋଚନା ଲାଗି ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ଗତବର୍ଷ ଅଗଷ୍ଟରେ ଭାରତ ଏବଂ ଚୀନ୍ ମଧ୍ୟରେ ସଫଳ ଭାବେ 24ତମ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଘରୋଇ କମ୍ପାନୀଗୁଡ଼ିକର କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଏବଂ ଆୟକର ଦାଖଲ ସମ୍ପର୍କିତ ସମ୍ବେଦନଶୀଳ ସୂଚନାର ବ୍ୟବସାୟିକ ବ୍ୟବହାର ହେବା ବିଷୟକୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାଜନକ ବୋଲି କହିଛନ୍ତି। କେନ୍ଦ୍ର ସରକାର ଏଭଳି ସୂଚନାଗୁଡ଼ିକର ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଉପାୟ କରିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି, ଯାହାଫଳରେ କୌଣସି ତଥ୍ୟର ଦୁରୁପଯୋଗ ହୋଇପାରିବ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବଂ ବ୍ୟବସାୟିକ ଉଦ୍ୟୋଗର ଭବିଷ୍ୟତ ନିଧି ପାଣ୍ଠି ଓ ଆୟକର ଦାଖଲ ସମ୍ପର୍କିତ ସୂଚନାର ବ୍ୟବସାୟିକ ବ୍ୟବହାର ହେବା ମାମଲାର ଶୁଣାଣି କରି ଏହା କହିଛନ୍ତି। ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ପୀୟୂଷ ଶର୍ମା ନାମକ ବ୍ୟକ୍ତିଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ମନା କରିବା ସହ କହିଛନ୍ତି, କେନ୍ଦ୍ର ସରକାର ବିଶେଷଜ୍ଞଙ୍କ ସହାୟତାରେ ଏଭଳି ସମସ୍ୟାର ସମାଧାନ ଲାଗି ଏକ ପ୍ରଭାବଶାଳୀ ଉପାୟ କରିବା ଉଚିତ। ଆଗତ ଜନସ୍ୱାର୍ଥ ମାମଲାରେ ଘରୋଇ କମ୍ପାନୀଗୁଡ଼ିକର ଭବିଷ୍ୟତ ନିଧି ପାଣ୍ଠି ଏବଂ ଆୟକର ଦାଖଲ ସମ୍ପର୍କିତ ତଥ୍ୟ ସରକାରୀ ଅଧିକାରୀମାନଙ୍କୁ ଦିଆଯିବା ପରେ ଏହାର ବ୍ୟବସାୟିକ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର କହିଛନ୍ତି, ଭାରତର ପ୍ରତିରକ୍ଷା

ବିନିର୍ମାଣ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଘଟୁଛି, ଯାହାଫଳରେ ଘରୋଇ ଉତ୍ପାଦନ 2025-26 ଆର୍ଥିକ ବର୍ଷରେ 1.78 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 2013-14 ଆର୍ଥିକ ବର୍ଷରେ ଏହା 43,000 କୋଟି ଟଙ୍କା ଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ବିନିର୍ମାଣ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ କୁମାର କହିଛନ୍ତି, ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ ଘରୋଇ ଇକୋସିଷ୍ଟମ୍ ଦ୍ରୁତଗତିରେ ବିକାଶ ଲାଭ କରୁଥିବା ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ଉଦ୍ୟୋଗ ଓ ଶିଳ୍ପଗୁଡ଼ିକ ବ୍ୟାପକ ପୁଞ୍ଜିନିବେଶ କରୁଥିବାରୁ ବିନିର୍ମାଣ କ୍ଷେତ୍ରରେ ରେକର୍ଡ ସଂଖ୍ୟକ ଉତ୍ପାଦନ ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାର ଅଟା ଏବଂ ତତ୍ସମ୍ପର୍କିତ ଉତ୍ପାଦଗୁଡ଼ିକ ଉପରୁ ରପ୍ତାନୀ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ବୈଦେଶିକ ବାଣିଜ୍ୟ ବିଭାଗ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ସରକାର ଗହମ, ଅଟା ଏବଂ ଅନ୍ୟ କେତେକ ଉତ୍ପାଦର ରପ୍ତାନୀ ନୀତିରେ ସଂଶୋଧନ କରି ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ କାନାଡ଼ା ଏବଂ ଆମେରିକା ଗସ୍ତରେ ଯିବେ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଗସ୍ତ କାଳରେ ଉଭୟ ଦେଶ ସହ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ଆର୍ଥିକ ସହଯୋଗ ଦୃଢ଼ କରିବା ସହ ପୁଞ୍ଜିନିବେଶ ସମ୍ପର୍କିତ ଆଲୋଚନା କରାଯିବ। ଟରଣ୍ଟୋ ଗସ୍ତ କରି ଶ୍ରୀମତୀ ସୀତାରମଣ ତାଙ୍କ କାନାଡ଼ା ପ୍ରତିପକ୍ଷ ଫ୍ରାଙ୍କୋଇସ୍ ଫିଲିଙ୍କ ସହ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନା କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଯୋଗଦେବେ। ଏହି ଆଲୋଚନା ଉଭୟ ଦେଶ ପାଇଁ ବୃହତ୍ ଅର୍ଥନୈତିକ ବିକାଶ, ଆର୍ଥିକ କ୍ଷେତ୍ର ସହଯୋଗ, ଦ୍ୱିପାକ୍ଷିକ ପୁଞ୍ଜିନିବେଶ ସୁଯୋଗ ଆଦି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ସାମଗ୍ରୀ ପରିବହନ କ୍ଷେତ୍ରରେ 40%ରୁ ଅଧିକ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ନାଇଡୁ କହିଛନ୍ତି, କେନ୍ଦ୍ର ସରକାର ଦେଶରେ ବିଶ୍ୱସ୍ତରୀୟ ବିମାନ ପରିବହନ ହବ୍ ପ୍ରତିଷ୍ଠା କରିବା ଲାଗି ଉଦ୍ୟମ କରୁଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସାମଗ୍ରୀ ପରିବହନ ନେଟୱାର୍କର ବିସ୍ତାର ଉପରେ ଗୁରୁତ୍ୱ ଦେଇଛନ୍ତି। ଗୁଜରାଟର ସାଇବର ଆତଙ୍କବାଦ ଘଟଣାରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ 5 ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ବିହାର ଏବଂ ଦିଲ୍ଲୀର କେତେକ ସ୍ଥାନରେ ଚଢ଼ଉ କରାଯାଇଥିବା ସୂଚନା ଦିଆଯାଇଛି। ଏନେଇ ଗତବର୍ଷ ଗୁଜରାଟରେ ମାମଲା ପଞ୍ଜିକୃତ ହୋଇଥିଲା। ସୂଚନା ଅନୁଯାୟୀ ଗତବର୍ଷ ଅପରେସନ୍ ସିନ୍ଦୁର ସମୟରେ କେନ୍ଦ୍ର ସରକାରଙ୍କର 54 ୱେବ୍ସାଇଟ୍ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ହାସଲ କରିବା ଲାଗି ଚେଷ୍ଟା କରାଯାଇଥିଲା। ଗତ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସପ୍ତଧାରା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଏକ ରୋଡ୍ମ୍ୟାପ୍ ବୋଲି ବିଜେପି କହିଛି। ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବିଜେପି ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର କହିଛନ୍ତି, ସପ୍ତଧାରାରେ ବିନିର୍ମାଣ ଶକ୍ତି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତି ବିଦ୍ୟା ଓ ନବସୃଜନ, ଗତିଶକ୍ତି, ପ୍ରତିରକ୍ଷା ଶକ୍ତି, ନୀଳ ଓ ସବୁଜ ଅର୍ଥନୀତି ଭଳି 7 ଉଦୀୟମାନ ଧାରା ଦେଶକୁ ବିକଶିତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ୟୁପିଆଇର 10 ସଫଳ ଯାତ୍ରାକୁ ସ୍ମରଣ କରି ଡକ୍ଟର ପାତ୍ର କହିଛନ୍ତି, ଏହା ବିଶ୍ୱର ସର୍ବବୃହତ ବାସ୍ତବ ସମୟ ଦେଣନେଣ ବ୍ୟବସ୍ଥା ହୋଇପାରିଛି, ଏହା ଦେଶକୁ ସମୃଦ୍ଧ କରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ବିହାରରେ ପ୍ରବାହିତ ଗଙ୍ଗା ଏବଂ ଅନ୍ୟ ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପାଟନା ସମେତ ଭାଗଲପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଭାଗଲପୁର ଜିଲ୍ଲାର ନୌଗାଛିଆ ସ୍ଥିତ ରାଘପୁର ରିଙ୍ଗବନ୍ଧରେ ଏକ ଘଳିଆ ସୃଷ୍ଟି ହେବା ଫଳରେ ନିକଟସ୍ଥ ଗ୍ରାମଗୁଡ଼ିକ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ବେଗୁସରାଇ ଜିଲ୍ଲାରେ ଝାମଟିଆ ଗ୍ରାମ ନିକଟରେ ଏକ 30 ଓସାରର ଘଳିଆ ଯୋଗୁଁ ଅନେକ ପଞ୍ଚାୟତ ଜଳମଗ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପରିସ୍ଥିତିର ଆକଳନ କରିବା ପାଇଁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଆକାଶମାର୍ଗରୁ ନିରୀକ୍ଷଣ କରିଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ପରେ ଫରକ୍ଷା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲି ଦିଆଯାଇଛି, ଫଳରେ ଜଳ ପ୍ରବାହ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା କରାଯାଉଛି। କ୍ରିକେଟ୍ କଲମ୍ବୋରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ ଭାରତ ବିପକ୍ଷରେ ଆୟୋଜକ ଶ୍ରୀଲଙ୍କା ପ୍ରଥମ ଇନିଂସ ବ୍ୟାଟିଂ କରୁଛି। ସମୱାଦ ଲେଖା ହେଲା ବେଳକୁ ଶ୍ରୀଲଙ୍କା 41 ଓଭରରେ 5 ୱିକେଟ୍ ହରାଇ 160 ରନ୍ କରିଛି। ପୂର୍ବରୁ ଭାରତ 9 ୱିକେଟ୍ ହରାଇ ପ୍ରଥମ ଇନିଂସରେ 503 ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା। ଧ୍ରୁବ ଜୁରେଲ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଥିଲେ। ଏହି ସିରିଜ୍ରେ ପ୍ରଥମ ଟେଷ୍ଟରେ ଭାରତ 165 ରନ୍ରେ ଜିତିବା ପରେ 1-0 ସିରିଜ୍ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକୀକୃତ ଦେଣନେଣ ସେବା UPI ଦେଶର ଡିଜିଟାଲ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି କହିଲେ ପ୍ରଧାନମନ୍ତ୍ରୀ। ଚୀନରେ ଆଜି ସୀମା ସମ୍ପର୍କିତ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେବେ ଜାତୀୟ ସୁରକ୍ଷା ପରାମର୍ଶଦାତା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ଡିଜିଟାଲ ନେଣଦେଣ କ୍ଷେତ୍ରରେ ୟୁପିଆଇ ବୈପ୍ଳବିକ ପରିବର୍ତ୍ତନ ଆଣିଛି, 10 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ମାସ 22 ତାରିଖରୁ ହେବ ଆରମ୍ଭ। ଆୟୁଷ୍ମାନ ଯୋଜନା ଅଧୀନରେ 91ଟି ନୂତନ କର୍କଟ ଚିକିତ୍ସା ସୁବିଧାକୁ ସାମିଲ କରାଯାଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ 3 ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବନ୍ୟା ପ୍ରଭାବିତ ଅଞ୍ଚଳରେ ସର୍ପାଘାତରେ 6 ଜଣଙ୍କ ମୃତ୍ୟୁ। ଭାରତରେ ସାର୍ବଜନୀନ ଡିଜିଟାଲ ଆର୍ଥିକ କାରବାର ୟୁପିଆଇ 10 ବର୍ଷ ପୂରଣ କରିଛି। ଗତ ଦଶନ୍ଧିରେ ୟୁପିଆଇ ଭାରତର ଡିଜିଟାଲ ନେଣଦେଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହା ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ମେରୁଦଣ୍ଡ ହେବା ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣର ପ୍ରମୁଖ ଚାଳକ ଭାବେ ଉଭା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଭାରତର ଡିଜିଟାଲ ଦେଣନେଣ ଯାତ୍ରାରେ ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଦେଶବାସୀଙ୍କୁ ସେମାନଙ୍କ ୟୁପିଆଇ ସମ୍ବନ୍ଧିତ ଅନୁଭବ ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଭାରତୀୟ ୟୁପିଆଇର ସଫଳତା ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ୟୁପିଆଇ ବ୍ୟବସ୍ଥା ଗତ 10 ବର୍ଷ ମଧ୍ୟରେ ବିଶ୍ୱର ସବୁଠାରୁ ବୃହତ ଡିଜିଟାଲ କାରବାରର ମାଧ୍ୟମ ଭାବେ ସ୍ୱୀକୃତି ଲାଭ କରିଛି। ଏହି ବ୍ୟବସ୍ଥା 2016 ମସିହା ଅଗଷ୍ଟ ମାସ 25 ତାରିଖରେ ଆରମ୍ଭ ହୋଇଥିଲା। ୟୁପିଆଇ ଯୋଗୁଁ ଦୈନନ୍ଦିନ ଅର୍ଥ କାରବାର ଦ୍ରୁତ ଓ ସହଜ ହୋଇପାରିଛି। ବିଲ୍, ମୋବାଇଲ ରିଚାର୍ଜ, ଟ୍ରେନ୍ ଟିକେଟ୍ ଆଦି ବିଭିନ୍ନ ଆବଶ୍ୟକତାର ନେଣଦେଣ ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇପାରୁଥିବାରୁ ଏହାର ବ୍ୟବହାର ବୃଦ୍ଧି ପାଇଛି। 2016-17 ଆର୍ଥିକ ବର୍ଷରେ ବାର୍ଷିକ କାରବାର ସଂଖ୍ୟା 1,78,00,000 ହୋଇଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 24,162 କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ମଇ ମାସରେ ପ୍ରଥମ ଥର ପାଇଁ ୟୁପିଆଇ ମାସିକ କାରବାର ସଂଖ୍ୟା 2,300 କୋଟି ଟଙ୍କା ଅତିକ୍ରମ କରିଛି। ଗତ ଦଶନ୍ଧି ମଧ୍ୟରେ ଏହା ହେଉଛି ସର୍ବାଧିକ ମାସିକ କାରବାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ୟୁପିଆଇ ବ୍ୟବସ୍ଥା ଦ୍ୱାରା ଟଙ୍କା କାରବାର ଦ୍ରୁତ ଏବଂ ସୁବିଧାଜନକ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ୟୁପିଆଇ ଡିଜିଟାଲ ନେଣଦେଣକୁ ଦୈନନ୍ଦିନ ଜୀବନର ଏକ ସହଜ ଓ ଅବିଚ୍ଛିନ୍ନ ଅଂଶରେ ପରିଣତ କରିଛି। ରାସ୍ତାକଡ଼ର ଛୋଟ ଦୋକାନୀଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ, ଗାଁଠାରୁ ସହର ପର୍ଯ୍ୟନ୍ତ ୟୁପିଆଇ ପ୍ରତ୍ୟେକ କାରବାରକୁ ସୁଗମ କରିପାରିଛି। ଏହା ଅଧିକ ସଂଯୋଜିତ, ସଶକ୍ତ ଏବଂ ଆତ୍ମନିର୍ଭର ରାଷ୍ଟ୍ର ଗଠନକୁ ସୁଦୃଢ଼ କରିଛି। ଆଗାମୀ ଦଶନ୍ଧିରେ ୟୁପିଆଇର ପରିସର ଆହୁରି ବୃଦ୍ଧି ପାଇବ। ନୂତନ ବ୍ୟବହାରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୟୁପିଆଇ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବାକୁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ

0: ଆସନ୍ତା ମାସ 22 ତାରିଖରୁ ଆରମ୍ଭ ହେବ। ଅଧିବେଶନ କାଳରେ 9ଟି କାର୍ଯ୍ୟ ଦିବସ ରହିବା ସହ ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଅଧିବେଶନ ଅକ୍ଟୋବର ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଆୟୁଷ୍ମାନ ଯୋଜନା ଅଧୀନରେ 91ଟି ନୂତନ କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଏଥିସହ 311 କୋଟି ଟଙ୍କା ବ୍ୟୟ ବରାଦରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯାଇଛି। କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଗସ୍ତ କରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହି ଅବସରରେ ସେ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରୋଗୀମାନେ ଯେଭଳି ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇପାରିବେ ସେ ନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରହିଥିବା 3 ରଥର ଭଙ୍ଗା କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକ୍ରମେ ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ବିଧି ପରମ୍ପରା ଅନୁଯାୟୀ ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥର ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି, ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଦେବଗଡ଼ ଜିଲ୍ଲାର ବାରକୋଟଠାରେ ସର୍ବାଧିକ 162.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ଲଘୁଚାପର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେହିଭଳି କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହାତୀ ଓ ତେଲ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଭଦ୍ରକ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ କଳାହାଣ୍ଡି ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱରଠାରେ ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଅପରକୋଲା, ବାଲିମେଳା, ମାଛକୁଣ୍ଡ, ଇନ୍ଦ୍ରାବତୀ, ସାଳନ୍ଦୀ, ଲୋୟର ସୁକ୍ତେଲ ଜଳଭଣ୍ଡାରର ଜଳସ୍ତର କମିବା ସହ ସ୍ୱାଭାବିକ ଜଳ ନିଷ୍କାସିତ ହେଉଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୌଣସି ପ୍ରକାର ବିପଦ ନଥିବା ଶ୍ରୀ ପୂଜାରୀ କହିଛନ୍ତି।
1: କେବଳ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼କୁ ଛାଡ଼ିଦେଲେ, ବୌଦ୍ଧ ଜିଲ୍ଲାକୁ ଛାଡ଼ିଦେଲେ, ବାକି ସବୁ ୟେଲୋ ଜୋନ୍ ଭିତରେ ଅଛି। ସାମଗ୍ରିକ ଭାବରେ ଦେଖିଲେ ବର୍ତ୍ତମାନ ଓଡ଼ିଶାରେ ରିଲିଫ୍ ସେଣ୍ଟରର ସଂଖ୍ୟା ହେଲା 957। ଯେଉଁ ନୂଆକରି 2282 ବ୍ୟକ୍ତି ସ୍ଥାନାନ୍ତରିତ ହୋଇଛନ୍ତି, ପ୍ରତି ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ସଂଖ୍ୟା ହେଲା 4,94,125। ଫ୍ରି କିଚେନ୍ ଯେଉଁଟା ନୂଆକରି ଖୋଲା ହେଇଛି ତା ସଂଖ୍ୟା ହେଲା 95 ଏବଂ ବର୍ତ୍ତମାନ ରାଜ୍ୟରେ ଫ୍ରି କିଚେନ୍ର ସଂଖ୍ୟା ହେଲା 944। ବିଗତ 2 ଦିନ ଭିତରେ ସ୍ୱତନ୍ତ୍ର ଭାବରେ ପୁଣି 28ଟା ODRF ଟିମ୍।
0: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 622.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,97,663 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 16ଟି ଗେଟ୍ ଦେଇ 2,88,116 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ ବନ୍ୟା ପ୍ରଭାବିତ ଜଳବନ୍ଦୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ସାପ କାମୁଡ଼ାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାଉରକେଲା ଚାନ୍ଦିପୋଷ ଥାନା ହାତୀଓଡ଼ା ଗ୍ରାମରେ 2 ଜଣ, ବଣାଇ ଟିକାୟତପାଲ୍ଲୀ ଥାନା ଭୂୟାଁସାହିରେ 2, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁରରେ 1 ଏବଂ ଭଦ୍ରକର ଚାନ୍ଦବାଲି ବ୍ଲକର ଉତ୍ତୁକୁଡ଼ା ପଞ୍ଚାୟତରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ଓଡ଼ିଶୀ ସଙ୍ଗୀତ, ଜଗନ୍ନାଥ ସଂସ୍କୃତି ଓ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଆଜି ତାଙ୍କ ପୁଣ୍ୟତିଥିରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ତାଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ରଘୁନାଥ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଓଡ଼ିଆ ସଙ୍ଗୀତ ଓ ସଂସ୍କୃତି

ଶକ୍ତିକୁ ସମୃଦ୍ଧ କରିବାରେ ତାଙ୍କର ଅମୂଲ୍ୟ ଅବଦାନ ଚିରସ୍ମରଣୀୟ ହୋଇ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟସ୍ତରରେ ପୁରସ୍କାର କରାଯିବ। ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2 କୋଟି ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ। ଗଞ୍ଜାମ ଜିଲ୍ଲାରେ ଶାନ୍ତି ସୁରକ୍ଷା ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧ ନିରୋଧି ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚିହ୍ନଟ ଅପରାଧୀ ଓ ଅଭ୍ୟାସଗତ ଅପରାଧୀଙ୍କୁ ଅପରାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ ସଚେତନ କରାଯାଉଛି। ଆଇନର ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଂଗଠନ ସଂଶୋଧନ ଏସ୍ଆଇଆର୍ର ସମୟସୂଚୀ, ଭୋଟର ପଞ୍ଜୀକରଣ ଏବଂ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ ଅଧିକାରୀ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଭାରତର ଡିଜିଟାଲ ଦେଣନେଣ କ୍ଷେତ୍ରରେ ୟୁପିଆଇ ବୈପ୍ଳବିକ ପରିବର୍ତ୍ତନ ଆଣିଛି, 10 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ମାସ 22 ତାରିଖରୁ ହେବ ଆରମ୍ଭ। ଆୟୁଷ୍ମାନ ଯୋଜନା ଅଧୀନରେ 91ଟି ନୂତନ କର୍କଟ ଚିକିତ୍ସା ସୁବିଧାକୁ ସାମିଲ କରାଯାଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ 3 ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେ ବଡ଼ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ।

ମନ୍ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ୍, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ ଦର୍ଶନ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଆପକା ସୁରର କଥାଚିତ୍ରରୁ ହିମେଶ ରେଶମିଆ ଓ ଶ୍ରେୟା ଘୋଷାଲଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।

ନା ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ, ଶିଳ୍ପୀ ଭୀମସେନ ଯୋଶୀ। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟଲାଇଟ୍ ରାତି 9:15 ଏବଂ ରାତି 9:30 ରହିଛି। ମନିଟକ୍ ଆଣ୍ଡ ମନ୍ଥନ୍ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସାରଙ୍ଗୀ ଏବଂ ତବଲା, ଏଥିରେ ଶୁଣିବେ ରାଗ ହେମନ୍ତ ଉଦେଶ। ପରିବେଷଣ କରିବେ ଉସ୍ତାଦ ସୁଲତାନ ଖାନ ଓ ଉସ୍ତାଦ ଜାକିର ହୁସେନ। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00, ସେତେବେଳେ ଯାଇ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ବର୍ଷା ଭିଜା ସନ୍ଧ୍ୟାରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଜିର କାର୍ଯ୍ୟକ୍ରମକୁ ମୁଁ ଆପଣଙ୍କ ମିତ ଅନିନ୍ଦିତା ରଥ। ଆପଣମାନେ ଯେଉଁଠି ଥାଆନ୍ତୁ, ଆମ ସହିତ ଯୋଡ଼ି ହୋଇଥିବା ପ୍ରତ୍ୟେକ ଶ୍ରୋତାଙ୍କୁ ମୋର ଅନ୍ତରରୁ ଧନ୍ୟବାଦ। ଆଜି ପୁଣି ଥରେ ଆମେ ଆସିଛୁ ଆପଣମାନଙ୍କ ସହ କିଛି ସମୟ କଥାବାର୍ତ୍ତା ହେବା ପାଇଁ, ଆପଣମାନଙ୍କ କଥା ଶୁଣିବା ପାଇଁ, ଆପଣମାନଙ୍କ ମନର କଥା ଜାଣିବା ପାଇଁ। ଫୋନ୍ ଇନ୍ କାର୍ଯ୍ୟକ୍ରମରେ ସବୁଠାରୁ ସୁନ୍ଦର କଥା ହେଉଛି, ଏଠାରେ କେବଳ ଆମେ କଥା ହୋଇନଥାଉଁ, ଆପଣମାନଙ୍କ ସ୍ୱର ହିଁ ଏହି କାର୍ଯ୍ୟକ୍ରମକୁ ଜୀବନ୍ତ କରିଥାଏ। ତେଣୁ

0: ଆଜି ଆପଣଙ୍କ ଫୋନ୍ କଲ୍, ଆପଣଙ୍କ ପ୍ରଶ୍ନ, ଆପଣଙ୍କ ଅନୁଭବ ଏବଂ ଆପଣଙ୍କ ମତାମତକୁ ଅପେକ୍ଷା କରିଛୁ। କଲ୍ କରନ୍ତୁ ଏବଂ ଆମ ସହିତ ଯୋଡ଼ି ହୋଇଯାଆନ୍ତୁ। ଆମ ନମ୍ବରଟି ହେଲା 88 0667029562 8 0667029563। ତେବେ ଫୋନ୍ ଉଠାନ୍ତୁ ଏବଂ କଲ୍ କରନ୍ତୁ। ଆଜି ଆମ ପାଖରେ ଏହିସବୁ ଗୀତ ରହିଛି। କିଛି ଓଡ଼ିଆ ଭକ୍ତିଭରା ଭଜନ, ଓଡ଼ିଆ ଚଳଚ୍ଚିତ୍ର ନାୟକ ନୁହେଁ ଖଳନାୟକ, କିଛି ଓଡ଼ିଆ ଚଳଚ୍ଚିତ୍ର ହିଟ୍ସ ପ୍ରଣବ ପଟ୍ଟନାୟକ, ଚିତ୍ତା ଜେନା ଓ ସକନ୍ଦର ଆଲମଙ୍କ କଣ୍ଠରେ, ହିନ୍ଦୀ ଚଳଚ୍ଚିତ୍ର ରକ୍ଷ୍ଟର ବୀରଜରା, ଅଭିମାନ, ଚୁପକେ ଚୁପକେ, ହମ୍ ଦିଲ ଦେ ଚୁକେ ସନମ, ଏମ୍ଏସ୍ ଧୋନି, ଦିଲୱାଲେ ଦୁଲ୍ହନିଆ ଲି ଜାଏଙ୍ଗେରୁ କିଛି ଗୀତ ରହିଛି। ତେବେ ଆମ ପ୍ରଥମ ଶ୍ରୋତାଙ୍କ ସହ କଥା ହେଇଯିବା।
1: ହ୍ୟାଲୋ,
0: ନମସ୍କାର ଭଉଣୀ। ପ୍ରଥମେ ଆପଣ ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ। ନମସ୍କାର,
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଅପା।
0: ହଁ ଭଉଣୀ, କେମିତି ଅଛନ୍ତି?
1: ମୁଁ ବହୁତ ଭଲ ଅଛି ଅପା, ଆପଣ ମାନେ କେମିତି ଅଛନ୍ତି?
0: ଆମେ ମଧ୍ୟ ବହୁତ ଭଲରେ ଅଛୁ। ଆଜି କେଉଁ ଗୀତଟି ଶୁଣିବେ?
1: ମତେ ଗୋଟାଏ ଭଜନ ଶୁଣେଇ ଦେବେ ଅପା?
0: ନିଶ୍ଚୟ ନିଶ୍ଚୟ। ତେବେ ଆପଣ ଗୋଟେ ଆଜି ଭଜନଟେ ଗାଇ ଦିଅନ୍ତୁ, ଅନେକ ଦିନ ହେଲା ଆପଣଙ୍କ କଣ୍ଠସ୍ୱର ଶୁଣିନୁ ଆମେ।
1: ଗୋଟାଏ ଭଜନ ଗାଇ ଦଉଛି ଅପା, ଗୋଟେ ପ୍ରଭୁଙ୍କର ଗୋଟେ ଭଜନ ଗାଇ ଦଉଛି।
0: ନିଶ୍ଚୟ ନିଶ୍ଚୟ ଭଉଣୀ।
1: ଦୟା ସାଗର ଦିନ ବନ୍ଧୁ ହେ କୃପା ସିନ୍ଧୁ, ଦୟା ସାଗର ଦିନ ବନ୍ଧୁ

0: ବା ବହୁତ ସୁନ୍ଦର ଭଉଣୀ, ବହୁତ ସୁରିଲା କଣ୍ଠ ଅଛି ଆପଣଙ୍କର।
1: ହଁ ପା,
0: ଆଉ କୁହନ୍ତୁ କଣ କରୁଥିଲେ ଏବେ?
1: ବର୍ତ୍ତମାନ ଏବେ ଯୋଉ ରେଡିଓ ଷ୍ଟେସନ କୁ କଲ କରୁଥିଲି ଆଉ କଥା ହବାକୁ, ଆଉ ଅପା ମାନେ ଆସିଲେଣି ସନ୍ଧ୍ୟାରେ, ଅପା ମାନଙ୍କର କଥା ମନେ ପଡିଗଲା ଯେହେତୁ ମୁଁ କଲ କରିବି ଭାବିକି ମୋବାଇଲ ଧରିକି ଅପା ଡାଇଲ କରୁଥିଲି।
0: ବହୁତ ସୁନ୍ଦର, ଆପଣଙ୍କର ପ୍ରଥମ କଲଟି ଲାଗିଯାଇଛି। ତେବେ କେମିତି ସବୁ କରୁଛନ୍ତି ବର୍ଷା ଦିନରେ?
1: ବର୍ଷା ଦିନରେ ତ ଅପା ଆମେ ଏମିତି, ଏବେ ତ ବର୍ଷା ଟିକେ ହଉଛି ଅପା, କେତେବେଳେ ହଉଛି କେତେବେଳେ ହଉନି ଅପା, ଆଉ ବର୍ଷା ଦିନରେ ଆମ ଦେହ ପା ଯତ୍ନ କଥା ହେଲା, ଆମେ ଠିକ ଭାବରେ ଖାଉଛୁ, ଠିକ ଭାବରେ ଆମେ ଠିକ ଭାବରେ ଯୋଉ କାମ କରିବା କଥା ସେଇ କାମ ଆମେ କରୁଛୁ ଅପା।
0: ବହୁତ ସୁନ୍ଦର ଭଉଣୀ, ସେମିତି ଦେହ ଦେଖିକି ଚାଲନ୍ତୁ।
1: ହଁ ଅପା,
0: ତେବେ ଭଜନଟି ଶୁଣି ନେବା।
1: ହଁ ଅପା,
0: କଲ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭଉଣୀ। ନମସ୍କାର
1: ଅପା। ନମସ୍କାର
0: ନମସ୍କାର।

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ,
1: ହ୍ୟାଲୋ ଭଉଣୀ, ନମସ୍କାର।
0: ନମସ୍କାର ଭାଇ, କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
1: ମୁଁ ରେଡିଓ ପାଟନର ଚିତ୍ରରଞ୍ଜନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ। ଆଉ
0: ହଁ,
1: କେମିତି ଅଛନ୍ତି?
0: ବହୁତ ଭଲରେ ଅଛି ଭାଇ, ଆପଣ କେମିତି ଅଛନ୍ତି?
1: ମୁଁ ମଧ୍ୟ ବହୁତ ଭଲରେ ଅଛି, ଖୁସିରେ ଅଛି।
0: ବହୁତ ଭଲ କଥା। ତେବେ ଆଜି କେଉଁ ଗୀତଟି ଶୁଣିବେ?
1: ଆଜି କୋଉ କୋଉଟା ଅଛି କି ମୁଁ ତ ଟିକେ ଶୁଣିପାରିଲିନି ତ
0: ଭାଇ, କିଛି ଓଡ଼ିଆ ଭକ୍ତିଭରା ଭଜନ ରହିଛି ଏବଂ ଓଡ଼ିଆ ଚଳଚ୍ଚିତ୍ର ନାୟକ ନୁହେଁ ଖଳନାୟକ, କିଛି ଓଡ଼ିଆ ଚଳଚ୍ଚିତ୍ର ହିଟ୍ସ ପ୍ରଣବ ପଟ୍ଟନାୟକ, ଚିତ୍ତା ଜେନା, ସକନ୍ଦର ଆଲମଙ୍କ କଣ୍ଠରେ ରହିଛି। ହିନ୍ଦୀ ଚଳଚ୍ଚିତ୍ର ରକ୍ ଷ୍ଟାର, ବୀରଜାରା, ଅଭିମାନ, ଚୁପକେ ଚୁପକେ, ହମ୍ ଦିଲ ଦେ ଚୁକେ ସନମ, MS ଧୋନି, ଦିଲୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେ ରୁ କିଛି ଗୀତ ରହିଛି।
1: ହମ୍ ଦିଲ ଦେ ଚୁକେ ସନମ ରୁ ଶୁଣେ।
0: କେଉଁ ଗୀତଟି ଶୁଣିବେ ଭାଇ?
1: ଯୋଗୀ ତ ହେଲେ ବି ହେବ।
0: ଠିକ ଅଛି, ତେବେ କ'ଣ କରୁଥିଲେ ଏବେ?
1: ମୁଁ ତ ଏବେ ବିରି ଗ୍ରାଇଣ୍ଡର କରୁଛି।
0: ଆଚ୍ଛା, ହୋଟେଲ କ'ଣ ବରା ବନେଇବା ପାଇଁ?
1: ହଁ ହଁ ବରା ବନେଇବା ପାଇଁ।
0: ଆଚ୍ଛା, ହୋଟେଲରେ ଲୋକ ଅଛନ୍ତି ଏବେ?
1: ଏବେ ତ ବିକ୍ରି ହଉନି, ଏବେ ଖାଲି ସାମାନଟା ଆଲୁ ଉଲା ସିଝା ଚାଲିଛି,
0: ଆଚ୍ଛା,
1: ଆଉ
0: ଏବେ
1: ବିରି
0: ସବୁ
1: ଗ୍ରାଇଣ୍ଡର କରା ହେଇପାରେ, ଫ୍ରିଜରରେ ରଖା ହେବ, କାଲି ସକାଳୁ ଏକା ବିରି ବରା ହେବ।
0: ଓହୋ, ସନ୍ଧ୍ୟାରେ ଖୋଲୁ ନାହାନ୍ତି କି ଦୋକାନ?
1: ନା ନା ସନ୍ଧ୍ୟାରେ ନାହିଁ, ଖାଲି ସକାଳୁ ଏକା।
0: ଆଚ୍ଛା, ଭଲ ବିକ୍ରି ହେଉଥିବ ସକାଳେ?
1: ହଁ ହଁ ଭଲ ବିକ୍ରି ହେଉଛି, ଆପଣ ତ ବୁଲି ଆସୁନାହାନ୍ତି ଆଉ।
0: ଯିବା ଯିବା ଭାଇ, ବର୍ଷା ଟିକେ ଛାଡ଼ୁ, ନିଶ୍ଚିତ ଭାବରେ ଯିବୁ ଆମେ ସମସ୍ତେ ମିଶିକି।
1: ହଁ
0: ଠିକ ଅଛି ଭାଇ, ତେବେ ଏଇ ଗୀତଟି ଶୁଣି ନେବା।
1: ହଉ ମ୍ୟାଡ଼ାମ ରହିଲେ, ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ ଭାଇ, ନମସ୍କାର।
1: ନମସ୍କାର।

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମନୋଜ କୁମାର ପଟେଲ କହୁଥିଲେ।
0: ହଁ ମନୋଜ ଭାଇ, ପ୍ରଥମେ କହିଦିଅନ୍ତୁ ଆଜି। ହଁ ଭାଇ, ମୁଁ ବହୁତ ଭଲରେ ଅଛି। ଆଜି କେଉଁ ଗୀତଟି ଶୁଣିବେ?
1: ଆଜ୍ଞା, ମୁଁ ତ ଅଲଗା ଜାଗାରେ ଅଛି, ତ ସେଥିପାଇଁ କୋଉ ଗୀତ ଅଛି
0: ଆଜି ଭାଇ? କିଛି ଭଜନ ରହିଛି, ଓଡ଼ିଆ ଚଳଚ୍ଚିତ୍ର ନାୟକ ନୁହେଁ ଖଳନାୟକ, ଆଉ କିଛି ଓଡ଼ିଆ ଚଳଚ୍ଚିତ୍ର ହିଟ୍ସ ରହିଛି, ହିନ୍ଦୀ ଚଳଚ୍ଚିତ୍ର ରକ୍ଷାର।
1: ଖଳନାୟକର ଦେଇଦେବେ?
0: ଠିକ୍ ଅଛି ଭାଇ।
1: ଆଜ୍ଞା, ନାୟକ ନୁହେଁ ଖଳନାୟକର ଜନ୍ମ ଜନ୍ମ ଧରି ଏମିତି ଥିବା ସାଥି।
0: ନିଶ୍ଚୟ ନିଶ୍ଚୟ ଭାଇ। କୁଆଡ଼େ ବୁଲି ଯାଇଛନ୍ତି ବାହାରକୁ?
1: ଆଜ୍ଞା, ଧାନ ଅନଲାଇନ୍ ଚାଲିଛି, ତ ସେଠିକି ପଳେଇ ଆସିଛି ଆଉ ଅନଲାଇନ୍ କରିବା ପାଇଁ।
0: ଓହୋ, ଏତିକି ଲେଟ୍ ହେଲାଣି? ଆପଣଙ୍କ ମାନେ ଘର ପାଖରେ ନା ଦୂରରେ?

0: ପାଖରେ ମାନେ 2 କିଲୋମିଟର ହେବ ଆଜ୍ଞା।
1: ଆଚ୍ଛା, କେମିତି ବର୍ଷା ହଉଛି ନା ନାଇଁ?
0: ହଁ, ବର୍ଷା ତ ସବୁଦିନ ହଉଛି ଆଜ୍ଞା।
1: ନା, ଏବେ ହଉଛି ନା ନାଇଁ ସେପଟେ?
0: ଏବେ ହେଇନି, ସକାଳେ ହେଇଥିଲା ଆଉ।
1: ଆଚ୍ଛା, ତେବେ କୁହନ୍ତୁ ବର୍ଷା ଦିନରେ କ'ଣ ସବୁ ଲଗେଇଛନ୍ତି?
0: ସେମିତି କାକୁଡ଼ି, ଭେଣ୍ଡି ସେସବୁ ଲଗେଇଛୁ ଆଉ।
1: ଆଚ୍ଛା ଭାଇ, ବର୍ଷା ଯେତେବେଳେ ମାନେ ଅଧିକ ହୁଏ କେମିତି ତାକୁ ସବୁ କରନ୍ତି, କ'ଣ ସବୁ ଦିଅନ୍ତି ଆପଣଙ୍କ ଗଛମାନଙ୍କରେ? ପୋକ ଫୋକ ତ
0: ଆଜ୍ଞା,
1: ହେଇଯାଉଥିବ?
0: ପୋକ ହେଲେ ମାନେ ଔଷଧ ଦୋକାନରୁ ନେଇକି ଆସୁ
1: ଆଚ୍ଛା, ଫର୍ଟିଲାଇଜର
0: ଆଉ।
1: ଦିଅନ୍ତି ନା ଘରେ ଏମିତି କମ୍ପୋଷ୍ଟ କରିକି ଦିଅନ୍ତି?
0: ନାଇଁ, ଦୋକାନରୁ ଆଣିକି ଦଉ ଆଜ୍ଞା, ମାନେ ଘରର କାମ ଦିଏନି ନା।
1: ନାଇଁ, କିଛି ଚାଷୀ ଭର୍ମି କମ୍ପୋଷ୍ଟ ମଧ୍ୟ ବ୍ୟବହାର କରନ୍ତି, ତ ଆପଣ ଏମିତି ଦୋକାନରୁ ଆଣିକି କରନ୍ତି?
0: ହଁ ଆଜ୍ଞା।
1: ଆଚ୍ଛା,
0: ଆଉ ଅନିନ୍ଦିତା ବଣି କି ଆପଣ?
1: ହଁ ଭାଇ, ଯା ହଉ, ଆପଣ ଜାଣିପାରିଲେ।
0: ଆଜ୍ଞା, ଗତ ଥର ତ ମୁଁ ଚିଠି ଦେଇଥିଲି, କିନ୍ତୁ ଚିଠି
1: ଆପଣ ଚିଠି ଦେଇଥିଲେ? ନାଇଁ ଭାଇ, ଆମ ପାଖରେ ଯେତିକି ଚିଠି ଆସିଥିଲା ଆମେ ତ ସାମିଲ କରିଥିଲୁ।
0: ଆଜ୍ଞା ଆଜ୍ଞା,
1: ଆଚ୍ଛା, ଯଦି ଆପଣ,
0: ଏଥର 2 ଖଣ୍ଡ ଚିଠି ଦଉଛି ଆଜ୍ଞା, ଏଥର 2 ଖଣ୍ଡ ଚିଠି ଦେବି।
1: ହଁ, ନିଶ୍ଚୟ ନିଶ୍ଚୟ, ଆପଣ ପଠାନ୍ତୁ, ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ସାମିଲ କରିବୁ।
0: ଆଜ୍ଞା ଆଜ୍ଞା,
1: ଠିକ୍ ଅଛି ଭାଇ, ତାହେଲେ ଗୀତାଟି
0: ଲଗେଇ ଦଉ ଦଉ ଲାଗିଗଲା ଆଜ୍ଞା।
1: ବହୁତ ଖୁସିର କଥା ଭାଇ, ଯା ହଉ, ଆପଣ ବାହାରେ ଥାଇ ମଧ୍ୟ ଏତେ ବ୍ୟସ୍ତତାରେ କଲ୍ କରୁଛନ୍ତି, ବହୁତ ଖୁସି ଲାଗେ ଏମିତି ଆପଣ ମାନେ କଲ୍ କଲେ।
0: ଆଜ୍ଞା ଆଜ୍ଞା, ଠିକ୍ ଅଛି ଭଉଣୀ, ମୁଁ ରଖୁଛି, ଅନ୍ୟ ଶ୍ରୋତା ମାନେ ମଧ୍ୟ ଲାଇନ୍ରେ ଅଛନ୍ତି।
1: ହଁ ଭାଇ, ଠିକ୍ ଅଛି, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ ହ୍ୟାଲୋ
1: ନମସ୍କାର ସବୁ।
0: ନମସ୍କାର ଭାଇ, ପ୍ରଥମେ ଆପଣ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁଙ୍କୁ ଜଣାଇ ଦିଅନ୍ତୁ।
1: ବିଲକୁଲ, ମୁଁ ଜୀବନ ମୁନ୍ କହୁଛି କଳାହାଣ୍ଡି ଜିଲ୍ଲାର।
0: ହଁ ଭାଇ, କେମିତି ଅଛନ୍ତି?
1: ମୁଁ ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
0: ହଁ ଭାଇ, ମୁଁ ବହୁତ ଭଲରେ ଅଛି। ଆଜି କେଉଁ ଗୀତଟି ଶୁଣିବେ କୁହନ୍ତୁ?
1: ଆଜି ଆପଣ ଦେଇଦେବେ ହିନ୍ଦୀର ଚୁପକେ ଚୁପକେ ଚଳଚ୍ଚିତ୍ରରୁ।
0: ଚୁପକେ ଚୁପକେ ଚଳଚ୍ଚିତ୍ରରୁ, ନିଶ୍ଚୟ। ତାହେଲେ ଏବେ କ'ଣ କରୁଥିଲେ?
1: ଆଜି ଟିକେ ଲେଟ୍ ହୋଇଗଲା, ମାନେ ମୁଁ ଭାବୁଥିଲି ମାନେ କାର୍ଯ୍ୟକ୍ରମ ଆରମ୍ଭରୁ ମୋର ପ୍ରଥମ କଲ୍ ଲାଗିବ ବୋଲି, କିନ୍ତୁ ଆଜି ଟିକେ ଲେଟ୍ ହୋଇଗଲା। ଏ ଜଣେ ବ୍ୟକ୍ତିଙ୍କ ପରିସ୍ରା ଜାମ୍ ହୋଇଯାଇଥିଲା, ତ ତାଙ୍କର ପରିସ୍ରା ନଳୀରୁ କ୍ୟାଥେଟର୍ ପାଇପ୍ କନେକ୍ଟ କରୁଥିଲି, ଯେମିତି ସରିଛି ସେମିତି ଏକା ଜଲ୍ଦି ବାହାରକୁ ଆସିକିନା ଆପଣଙ୍କୁ କଲ୍ କରୁଛି।
0: ବାପରେ, ଏତେ ବ୍ୟସ୍ତତାରେ ମଧ୍ୟ ଆପଣ ଆମ କାର୍ଯ୍ୟକ୍ରମକୁ କଲ୍ କରିବାକୁ ଭୁଲୁ ନାହାନ୍ତି। ବହୁତ ବହୁତ ଧନ୍ୟବାଦ ଭାଇ ସେଥିପାଇଁ।
1: ଆମର ପ୍ରଥମ କର୍ତ୍ତବ୍ୟ ହେଉଛି, ଦେଖନ୍ତୁ ଆମେ ଯେଉଁ କାମ

0: କିନ୍ତୁ ଏମର୍ଜେନ୍ସି ଟାଇମ୍ରେ ମୁଁ କଲ୍ କରିପାରେନି, କିନ୍ତୁ ତଥାପି ମୁଁ ଚେଷ୍ଟା କରେ କଲ୍ କରିବା ପାଇଁ। ଆଉ ଯେତେବେଳେ ଫୋନ୍ଟା ଲାଗିଯାଏ ବହୁତ ଭଲ ଲାଗେ।
1: ବହୁତ ଭଲ କଥା ଭାଇ। ତେବେ ଆପଣ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ନା ନାହିଁ?
0: କାର୍ଯ୍ୟକ୍ରମ ମୁଁ ଯେତେବେଳେ ବି ସମୟ ପାଏ କାର୍ଯ୍ୟକ୍ରମ ମୁଁ ଶୁଣେ। ଆଗ ଅପେକ୍ଷା ଏବେ କାର୍ଯ୍ୟକ୍ରମ ମାନେ ବହୁତ କିଛି ଆପଣମାନେ ପରିବର୍ତ୍ତନ କରିଛନ୍ତି, ବହୁତ କିଛି ସୂଚନା ଶିକ୍ଷା ସମସ୍ତେ ପାଇପାରୁଛନ୍ତି।
1: ପରିବର୍ତ୍ତନଟା ଆପଣଙ୍କୁ ଭଲ ଲାଗୁଛି ନା ନାହିଁ? ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି?
0: ନିଶ୍ଚୟ ନିଶ୍ଚୟ ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି।
1: ଚିଠି ଗୋଟେ ଲେଖୁନାହାନ୍ତି ଭାଇ, ଏତେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
0: ଆଚ୍ଛା ଠିକ୍ ଅଛି, ମୁଁ ଭଏସ୍ ମେସେଜ ପଠାଇବା ପାଇଁ ଭାବୁଛି।
1: ହଁ ଭାଇ, ଆପଣ ଲେଖିକି ପଠାଇଲେ ଆହୁରି ଭଲ ଲାଗନ୍ତା।
0: ଲେଖିକି? ଆଚ୍ଛା ଠିକ୍ ଅଛି, ମୁଁ ଚେଷ୍ଟା କରିବି। ଯଦି ସମୟ ପାଇଁ ତାହେଲେ ନିଶ୍ଚୟ ମାନେ ଗୋଟେ ସାଧା କାଗଜରେ ଲେଖିକି ମୁଁ ପଠାଇଦେବି।
1: ନିଶ୍ଚିତ ଭାବରେ ଭାଇ, ଆପଣ ହ୍ୱାଟ୍ସଆପ୍ରେ ମଧ୍ୟ ଟାଇପ୍ କରି ପଠାଇ ପାରିବେ। ନିଶ୍ଚିତ ଭାବରେ ଆପଣ ଆପଣଙ୍କ ବ୍ୟସ୍ତତାରୁ ଟିକେ ସମୟ କାଢି ଚିଠିଟିଏ ଲେଖନ୍ତୁ, ଆମେ ଆପଣଙ୍କ ଚିଠିର ଅପେକ୍ଷାରେ ରହିଛୁ। ତେବେ ଆପଣଙ୍କ ପସନ୍ଦର ଗୀତଟି ଶୁଣି ନେବା।
0: ଧନ୍ୟବାଦ ଆପଣଙ୍କୁ, ନମସ୍କାର।
1: ନମସ୍କାର ଭାଇ।

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ,
1: ହ୍ୟାଲୋ,
0: ହଁ ନମସ୍କାର ଭାଇ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମ୍ୟାଡ଼ାମ ମୁଁ ଉଗ୍ରେଶନ ପଟେଲ କହୁଥିଲି, ଟାଙ୍ଗୁରପଦର ବଲାଙ୍ଗୀର ଜିଲ୍ଲାରୁ।
0: ହଁ ଭାଇ, ପ୍ରଥମେ ଆଜି କହିଦିଅନ୍ତୁ କେଉଁ ଗୀତଟି ଶୁଣିବେ।
1: ରକ୍ଷାର ଶୁଣିଦେବେ ଆଜ୍ଞା, ଫିର ସେ ଉଡ଼ି ଚଲା ଗୋଟେ ଗୀତଟେ ଅଛି, ଏଇଟା ମୋହିତ ଚୌହାନ ଗାଇଛନ୍ତି।
0: ହଁ ଭାଇ ଠିକ୍ ଅଛି, ନିଶ୍ଚୟ। କ'ଣ କରୁଥିଲେ ଏବେ?
1: ମ୍ୟାଡ଼ାମ କିଛି ନାହିଁ, ଘରେ ଥିଲି ମ୍ୟାଡ଼ାମ, ବିଲ ପଟେ କିଛି ମାନେ ଘାସ ଲତା ଟିକେ ଉପାଡ଼ୁଥିଲି, ମାନେ ଚିନାମାନ ଚାଷ ହୋଇଛି ତ, ମାନେ କିଛି
0: ଆଚ୍ଛା
1: ତାକୁ
0: ଆଚ୍ଛା,
1: ଦେଖାକା କରୁଥିଲି।
0: ଆଉ ସେପଟେ ବର୍ଷା କେମିତି?
1: ବର୍ଷାରେ ଗତକାଲି ବହୁତ ପ୍ରବଳ ବର୍ଷା ହେଲା ମ୍ୟାଡ଼ାମ, ମୁଁ ତ ଟିକେ ଭିଜିଗଲି ବର୍ଷାରେ, ସେଥିପାଇଁ ଟିକେ ଥଣ୍ଡା ମଧ୍ୟ ଧରି ଦେଇଛି।
0: ହଁ ଭାଇ, ଦେଖିକି ଆଉ କ'ଣ ସବୁ କରୁଛନ୍ତି, ମାନେ ଥଣ୍ଡା ହେଲେ, ଏମିତି ଭାଇରାଲ ଫିଭର ହେଲେ କ'ଣ ସବୁ ଘରୋଇ ଉପଚାର କରୁଛନ୍ତି?
1: ଘରୋଇ ଉପଚାର ତ ମୁଁ କିଛି ବେଶୀ କରେନି ଆଜ୍ଞା। ହଁ ଘରୋଇ ଉପଚାର କହିଲେ କୁହନ୍ତି ଯେ ଯୋଉ ଚାହାରେ ଯଦି ଆମେ ତୁଳସୀ ପତ୍ର କିମ୍ବା ଅଦା ଦେଖିକି ପିଇଲେ ଟିକେ ଭଲ ହୁଏ କୁହନ୍ତି, କିନ୍ତୁ ଡାକ୍ତରଙ୍କୁ ଟିକେ ଦେଖିଥିବେ ଆଜ୍ଞା, ମୁଁ ଡାକ୍ତର ସହ ଦେଖା ହେଇଛି, କିଛି ମେଡିସିନ ଦେଇଛନ୍ତି, ଖାଇଦେଲେ ଭଲ ହବ।
0: ହଁ ନିଶ୍ଚିତ ଭାବରେ, ଯଦି ଜ୍ୱର ଅଧିକା ରହୁଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇକି ହିଁ ଆପଣ ଔଷଧ ଖାଇବା କଥା।
1: ଆଜ୍ଞା
0: ହେଲେ ବି ଆପଣ ଘରେ ଏମିତି ବର୍ଷା ଦିନରେ ଟିକେ ଟିକେ ଫୁଟା ପାଣି କରିକି ପିଇପାରିବେ, କାଢ଼ା ମଧ୍ୟ ବନେଇକି ପିଇପାରିବେ।
1: ଆଜ୍ଞା,
0: ତେବେ କୁହନ୍ତୁ, ଆଉ ଏବେ ଘରକୁ ଗଲେ କ'ଣ କରିବେ?
1: ଘରେ ଆଜ୍ଞା କିଛି ସେମିତି କିଛି ନାହିଁ, ଯେତେବେଳେ ଘରକୁ ଗଲେ ପିଲା ଛୁଆଙ୍କ ସହିତ ମିଶିକି ଟିକେ ଏମିତି ସମୟ ବିତେଇ ଦିଏ, ଆଉ
0: ହଁ
1: ପ୍ରାୟତଃ ଅଧିକାଂଶ ସମୟ ବିଲରେ ଖଟେ ଆଜ୍ଞା, ବିଲରେ ଖଟିଲା ପରେ ପୁଣି ଫିଲ୍ଡରେ କାମ କରେ।

0: ହଁ,
1: ସେଦିନ
0: ମାନେ
1: ସୋସିଆଲ ମିଡ଼ିଆରେ ଟିକେ ବେଲେ ବେଲେ ଏସବୁ ଦେଖିଦିଏ।
0: ସନ୍ଧ୍ୟାବେଳେ
1: ଦୂରଦର୍ଶନ ତ
0: ଘରକୁ
1: ମୋର ବହୁତ
0: ଗଲେ
1: ପ୍ରିୟ।
0: ବହୁତ ଭଲ ଲାଗୁଥିବ ପିଲାମାନଙ୍କ ସହ ସମୟ ବିତେଇବା ପରେ।
1: ଆଜ୍ଞା
0: ଠିକ ଅଛି ଭାଇ, ତାହେଲେ ଗୀତଟି ଶୁଣି ନେବା।
1: ହଁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।
1: ନମସ୍କାର।

0: ଆସନ୍ତୁ ଆଜିର ଶେଷ କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଲାଗୁଛି କଲ୍ଟି କଟିଯାଇଛି। ବନ୍ଧୁ ଲାଗୁଛି କଲ୍। ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଲକ୍ଷ୍ମୀ ନାରାୟଣ ବାବା କହୁଥିଲି, ସେଣ୍ଡଲ ସେବର୍ଣ୍ଣପୁର।
0: ହଁ ଭାଇ, କେମିତି ଅଛନ୍ତି?
1: ବହୁତ ବଢ଼ିଆ ଅଛି ଆଜ୍ଞା, ମଝିରେ ଟିକେ ଜ୍ୱର ହେଉଥିଲା।
0: କହିଦିଅନ୍ତୁ ଆଜି କେଉଁ ଗୀତଟି ଶୁଣିବେ?
1: ଆଜି କ'ଣ କ'ଣ ଅଛି ଆଜ୍ଞା?
0: ଆଜି କିଛି ଭଜନ ରହିଛି ଭାଇ, ଓଡ଼ିଆ ଚଳଚ୍ଚିତ୍ର ନାୟକ ନୁହେଁ ଖଳନାୟକ, ଆଉ କିଛି ଓଡ଼ିଆ ଚଳଚ୍ଚିତ୍ର ହିଟ୍ସ ରହିଛି, ହିନ୍ଦୀ ଚଳଚ୍ଚିତ୍ର ରକ୍ ଷ୍ଟାର, ବିରଜାରା, ଅଭିମାନ, ଚୁପକେ ଚୁପକେ, ହମ୍ ଦିଲ୍ ଦେ ଚୁକେ ସନମ, ଏମ୍ ଏସ୍ ଧୋନି ଏବଂ ଦିଲୱାଲି ଦୁଲ୍ହନିଆରୁ କିଛି ଗୀତ ରହିଛି। ନିଶ୍ଚୟ ନିଶ୍ଚୟ ଭାଇ, କ'ଣ କରୁଥିଲେ ଏବେ? ଓହୋ, କାଇଁ ଆପଣଙ୍କ ଦେହ ଠିକ୍ ଅଛି ତ?
1: ମୋ ଦେହ ଠିକ ଅଛି, ଜଣେ ଆମ କାକାରେ ଗୋଟେ ଆଡମିଟ୍ ଅଛନ୍ତି ତ ହସ୍ପିଟାଲରେ, ମାନେ ତାକୁ ଟିକେ ଦେଖି ଯାଇଥିଲି।
0: ଆଚ୍ଛା ଆଚ୍ଛା, ଆଉ ସେଇଠି ବର୍ଷା ହେଉଛି?
1: ବର୍ଷା ସକାଳେ ଟିକେ ହେଉଥିଲା ଆଜ୍ଞା, ଏବେ ବର୍ତ୍ତମାନ
0: ଏବେ ପାଗ ଠିକ୍ କରିଛି। ତେବେ କୁହନ୍ତୁ ଭାଇ, ଏଇ ଆମ ଅଗଷ୍ଟ 15 ପରେ କ'ଣ କ'ଣ ସବୁ କଲେ ଏତେ ଦିନ?
1: ରାକ୍ଷୀ
0: ପୂର୍ଣ୍ଣମୀ ଅଛି, କ'ଣ ରାକ୍ଷୀ ମାନେ କ'ଣ ସବୁ ମିଠା ବନେଇବେ, କ'ଣ ମିଠା କିଣାକିଣି କରିବେ? ଆପଣଙ୍କୁ କ'ଣ ପସନ୍ଦ ମିଠା ଭିତରୁ?
1: ମିଠା ଭିତରୁ ମୋତେ ବେଶୀ ପସନ୍ଦ ଲାଗେ ଆଜ୍ଞା, କ'ଣ ଜିନିଷ ତ ମୋତେ ବେଶୀ ଭଲ ଲାଗେ, ମାଲପୁଆ ଆଉ ଆମର ଛେନାପୋଡ଼।
0: ବହୁତ ବଢିଆ ଜିନିଷ ଆପଣଙ୍କୁ ଭଲ ଲାଗେ
1: ଆଉ କ'ଣ କାରଣ ଜାଣେ ଆଜ୍ଞା, କ୍ଷୀରମାନ ବି ଭଲ ଲାଗେ, କିନ୍ତୁ ଆମ କ୍ଷୀରମାନ ଯେଉଁଟା ହେଉଛି ସେଟା ଆଜ୍ଞା ଟିକେ ଡୁପ୍ଲିକେଟ୍ ହେଉଛି, କ୍ଷୀରମାନ ହେଉଥିଲା ସେଟା ବହୁତ ଭଲ ଟେଷ୍ଟ ଥିଲା ଆଜ୍ଞା। ଆଉ କେବଳ ରସଗୋଲା ମୋତେ ଭଲ ଲାଗେ, ରସଗୋଲା ଆଉ ଗୋଲା ରସମଲାଇ ଯେଉଁ ସେଟା ମାନେ ବହୁତ ଭଲ ଲାଗେ ଆଜ୍ଞା।
0: ଆଚ୍ଛା ଆଚ୍ଛା, ଠିକ୍ ଅଛି ଭାଇ, ଆଜି ତ ସମୟ ହେଇଯାଇଛି, ଗୀତାଟି ଶୁଣି ନେବା।
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର ଭାଇ।

ଶ୍ରୋତା ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଆଉ ଏକ ଦିନ ଆଉ ଏକ ସୁନ୍ଦର ଆଲୋଚନା ନେଇ ଆପଣମାନଙ୍କ ପାଖକୁ ଫେରିବି। ସେତିକି ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଆମ ସହିତ ଏହିପରି ଯୋଡ଼ି ହୋଇ ରୁହନ୍ତୁ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆପଣଙ୍କ ସେହି ଛୋଟିଆ ଅନୁରୋଧଟି ରହିଲା, ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଲେଖିବାକୁ ଜମାରୁ ଭୁଲିବେନି। ଆମ ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି କହି ରଖୁଛୁ, ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛୁ, 8895994143। ଆଜିର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ସକାଳ 6:10 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ଶିଳ୍ପୀମାନେ ହେଲେ ସୁମିତ ଗରାବଡ଼ୁ, ବିଜୟ କୁମାର ମିଶ୍ର, ଶିଶିର ଦାସ, ଶ୍ରୀକାନ୍ତ ଦାସ ଏବଂ ସୁରେନ୍ଦ୍ରନାଥ ଦାସ। ଚେତନା ଚିନ୍ତନ ଶୁଣିବେ 6:30। ସକାଳ 6:35 ରହିଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ, କଣ୍ଠଶିଳ୍ପୀ ଇରା ମହାନ୍ତି। ଚାଷର କଥା 7:40। ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଛାନ୍ଦ, ଶିଳ୍ପୀ ସୁଚିତ୍ରା ମହାପାତ୍ର ଓ ବୀଣାପାଣି ନାୟକ। ଓଡ଼ିଆ ଆଧୁନିକ ଗୀତକୁ ନେଇ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିବେ 8:30। କଣ୍ଠଶିଳ୍ପୀମାନେ ହେଲେ ନିବେଦିତା, ଶିବା ଓ ବାବୁଲ ସୁପ୍ରିୟ। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 9:00। 9:30 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12:00 ପ୍ରଚାର କରିବୁ ଲୋକଗୀତ କ୍ରମରେ ଘୁମୁରା ଗୀତ। ପରିବେଷଣ କରିବେ ଶିଳ୍ପୀ କାଶୀନାଥ ବିଶି ଓ ସାଥୀ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30।

0: ଶିଳ୍ପୀମାନେ ହେଲେ ମହାପ୍ରସାଦ କର, ସଙ୍ଗୀତା ଗୋସାଇଁ, ପ୍ରଦୀପ କୁମାର ପଲାଇ ଓ ଚନ୍ଦ୍ରିକା ଦାସ। ଚାଷର କଥା ରହିଛି ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଶୁଣିବେ ଦିନ 1:20। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ଆମର ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କାର୍ଯ୍ୟକ୍ରମରେ ଖେଳ ଓ ଖେଳାଳି ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଓ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ଶୁଣିବେ। ଏହି କାର୍ଯ୍ୟକ୍ରମ ତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ରହିଛି ଗୀତ ଗଜଲ କାର୍ଯ୍ୟକ୍ରମ, ଶିଳ୍ପୀ କମାଲ ଖାନ। ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ ଶୁଣିବେ ରାତି 8:15, ଶିଳ୍ପୀ ପ୍ରେମାନନ୍ଦ ବଂଶର ଓ ପ୍ରତାପ ଚନ୍ଦ୍ର ଦାସ ଓ ସାଥୀ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30, ସ୍ପଟଲାଇଟ୍ ରାତି 9:15, ରାତି 9:30 ଚର୍ଚ୍ଚା କା ବିଷୟ ହେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆସନ୍ତାକାଲି ରାତି 10:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ଶିଳ୍ପୀ ଶ୍ରୀମତୀ ଧୁନ୍ଦୁଥାଇ କୁଲକର୍ଣ୍ଣୀ। ଏଥିରେ ଶୁଣିବେ ରାଗ ଦେଶ ଓ ମୀରା ମଲ୍ଲାର। ଶ୍ରୋତାବନ୍ଧୁ, ଏ ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ-କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ-କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି କାଠି ଗୀତ, ଶିଳ୍ପୀ ମଧୁରାମ ଗୋପାଳଙ୍କ କଣ୍ଠରୁ।
1: ଖର୍ପର ଆବୁଡ଼େ ପଡ଼ିବେ ସମସ୍ତେ, କ୍ଷ ହେବ କୋଟି କୋଟି, ଖାଇ ବୁଲୁଥିବେ ଚଣ୍ଡି ଯେ ଚାମୁଣ୍ଡା, ଖଣ୍ଡ ଖଣ୍ଡ କରି କାଟି,
2: ଖଣ୍ଡ ଖଣ୍ଡ କରି କାଟି,
1: ଖଣ୍ଡିବେ ଦୟା କଲେ ଶ୍ରୀ ହରି ଓ ମନୁଆ।

0: କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସୁଚିସ୍ମିତା ବେଉରା। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ବିକାଶ ପାଇଁ ଆର୍ଥିକ ଅଭିବୃଦ୍ଧି ସହ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନର ଆବଶ୍ୟକତା ରହିଛି କହିଲେ ରାଜ୍ୟପାଳ। ରାଜ୍ୟରେ ସାର ଯୋଗାଣ ସ୍ୱାଭାବିକ ଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା, ଏବଂ ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ, ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ, ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଏବଂ ବିଭିନ୍ନ ପର୍ଯ୍ୟଟନ ବିକାଶ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ବିକଶିତ ଓଡ଼ିଶା 2036ର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ବିଶାଳ ପର୍ଯ୍ୟଟନ ସମ୍ଭାବନାକୁ ନୂତନ ପରିଚୟ ପ୍ରଦାନ, ମହିଳାଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ନୂତନ ଆତ୍ମବିଶ୍ୱାସ ଓ ସଂକଳ୍ପ ସହିତ ଆଗକୁ ବଢ଼ୁଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ବିକଶିତ ଓଡ଼ିଶାକୁ କେବଳ ଆର୍ଥିକ ଅଭିବୃଦ୍ଧି ଓ ଭିତ୍ତିଭୂମି ଦ୍ୱାରା ନୁହେଁ, ଶିକ୍ଷାର ଗୁଣବତ୍ତା, ଗୋଷ୍ଠୀ ସ୍ଥାୟିତ୍ୱତା, ନାଗରିକଙ୍କ ସ୍ୱାସ୍ଥ୍ୟ ଓ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ମାଧ୍ୟମରେ ଆଗେଇ ନେବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରରେ ଏକ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ ଓଡ଼ିଶାର ଭବିଷ୍ୟତ ନିର୍ମାଣ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଯୁବପିଢ଼ିଙ୍କୁ କେବଳ ଚାକିରି ଖୋଜିବା ନୁହେଁ, ବରଂ ଚାକିରି ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କରାଯିବା ଆବଶ୍ୟକ। ମହିଳାମାନଙ୍କ ପାଇଁ ଶିକ୍ଷା, ପ୍ରଯୁକ୍ତି, ଅର୍ଥ, ସମ୍ପତ୍ତି, ଉଦ୍ୟମିତା ଓ ନେତୃତ୍ୱ ସୁଯୋଗ ବୃଦ୍ଧି କରିବାକୁ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଆୟୁଷ୍ମାନ ଯୋଜନା ଅଧୀନରେ 91 ନୂତନ କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି।

ଦେଇଛନ୍ତି। ଏଥିସହ 311 କୋଟି ଟଙ୍କା ବ୍ୟୟ ବରାଦରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯାଇଛି। କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଗସ୍ତ କରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହି ଅବସରରେ ସେ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ରୋଗୀମାନେ ଯେଭଳି ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇପାରିବେ ସେ ନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ 22 ତାରିଖରୁ ଆରମ୍ଭ ହେବ। ଅଧିବେଶନ କାଳରେ 9ଟି କାର୍ଯ୍ୟଦିବସ ରହିବା ସହ ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଗୋଟିଏ ଛୁଟିଦିନ ରହିଥିବା ବେଳେ 2ଟି ଦିନ ବିଧାନସଭାରେ କୌଣସି ବୈଠକ ହେବ ନାହିଁ। ଏହି ଅଧିବେଶନ ଅକ୍ଟୋବର ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଧବଳେଶ୍ୱର ମନ୍ଦିର ପରିସର ଏବଂ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଜେନା କହିଛନ୍ତି। ଶ୍ରାବଣ ମାସ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ, ସୁଗମ ଯାତାୟତ ଓ ଶୃଙ୍ଖଳିତ ଭିଡ଼ ପରିଚାଳନା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରାବଣ ମାସର 4ଟି ସୋମବାରରେ 35ଟି ପୁଲିସ ଜିଲ୍ଲାର 452ଟି ପ୍ରମୁଖ ଶୈବପୀଠରେ 34 ଲକ୍ଷରୁ ଅଧିକ ଭକ୍ତ ସୁରକ୍ଷିତ ଭାବେ ଦର୍ଶନ କରିଥିଲେ। ବିଭିନ୍ନ ଶୈବପୀଠରେ ଥିବା ନଦୀ ଓ ଅନ୍ୟାନ୍ୟ ଜଳପଥ ନିକଟରେ ମଧ୍ୟ ସୁରକ୍ଷାକୁ ସୁଦୃଢ଼ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାର ଯୋଗାଣ ସ୍ୱାଭାବିକ ଚାଲିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବିଭାଗ ପକ୍ଷରୁ 2,48,667 ଟନ୍ ସାର ଯୋଗାଇ ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ଆଉ 3,20,000 ଟନ୍ ସାର ଯୋଗାଇ ଦିଆଯିବ। ବର୍ତ୍ତମାନ 60% ସାର ସମବାୟ ବିଭାଗକୁ କୃଷି ବିଭାଗ ପକ୍ଷରୁ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ସାର କଳାବଜାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲଗାଣ ବର୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବିଳମ୍ବ ହେଉଛି। ଚାଷୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ସହ ଆଗାମୀ ଦିନରେ ଆବଶ୍ୟକସ୍ଥଳେ ତାରିଖ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦପାଲି ବ୍ଲକର 70ଟି ଗ୍ରାମର 75,432 ଜଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଯାଜପୁର ଜିଲ୍ଲାର 41ଟି ଗ୍ରାମର 21,010 ଜଣ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର 64ଟି ଗ୍ରାମର 5,475 ଜଣ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ଜାରି ରହିଛି। ଅତ୍ୟଧିକ ବର୍ଷା ଯୋଗୁଁ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ପଟାମୁଣ୍ଡେଇ, ରାଜକନିକା ବ୍ଲକର ଅନେକ ସ୍ଥାନ ଜଳମଗ୍ନ ରହିଥିବା ବେଳେ ଜନସାଧାରଣଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜିଲ୍ଲାର 61ଟି ଗ୍ରାମପଞ୍ଚାୟତର 145ଟି ଗ୍ରାମ, ପଟାମୁଣ୍ଡେଇ ପୌରପାଳିକାର 11ଟି ୱାର୍ଡ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ 65ଟି ଆଶ୍ରୟ କେନ୍ଦ୍ରରେ 10,553 ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା, ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଦି ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଛତିଶଗଡ଼ ଓ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ବନ୍ୟା ସ୍ଥିତିକୁ ଆତଙ୍କିତ ନ ହେବା ପାଇଁ ଶ୍ରୀ ରାଉତ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜଳସ୍ତର ଓ ପ୍ରବାହକୁ ଆକଳନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟକୁ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଉଦ୍ଘାଟନ କରିଛନ୍ତି। ଜିଲ୍ଲାର ସାମଗ୍ରିକ ବିକାଶ, ଜନକଲ୍ୟାଣ ଓ ଆଦିବାସୀ ସମାଜର ସଶକ୍ତିକରଣ ଦିଗରେ ସ୍ୱତନ୍ତ୍ର ଉନ୍ନୟନମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଦିଗରେ ଏହି କାର୍ଯ୍ୟାଳୟ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ରେ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି ଓ ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯିବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ବୈଠକରେ ଅଧ୍ୟକ୍ଷତା କରି ସୁରକ୍ଷିତ, ସୁଗମ ଏବଂ ଶୃଙ୍ଖଳିତ ଯାତାୟତ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥଗୁଡ଼ିକରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ବୈଠକରେ ଏକ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସେମୋଲା ଗ୍ରାମପଞ୍ଚାୟତରେ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଏହାକୁ ଆଧାର କରି ଘଟୁଥିବା ହିଂସା ଓ ନିର୍ଯାତନା ବିରୁଦ୍ଧରେ ଗ୍ରାମାଞ୍ଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ସାମାଜିକ କୁପ୍ରଥାର ଭୟାବହ ପରିଣାମ ଉପରେ ଆଲୋଚନା କରାଯାଇଥିଲା। ଡାହାଣୀ ପ୍ରଥା ଏବଂ ଏ ସମ୍ପର୍କିତ ଅପରାଧକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ପ୍ରଣୟନ କରାଯାଇଛି। ଅନ୍ଧବିଶ୍ୱାସ ଆଧାରିତ କୌଣସି ଘଟଣା ଘଟିଲେ ତୁରନ୍ତ ପୁଲିସ ଓ ପ୍ରଶାସନର ସହାୟତା ନେବାକୁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଶନିବାରଠାରୁ ଉତ୍ତର ଓ ଉପକୂଳ ଜିଲ୍ଲାର ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ବିକାଶ ପାଇଁ ଆର୍ଥିକ ଅଭିବୃଦ୍ଧି ସହ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନର ଆବଶ୍ୟକତା ରହିଛି କହିଲେ ରାଜ୍ୟପାଳ। ରାଜ୍ୟରେ ସାର ଯୋଗାଣ ସ୍ୱାଭାବିକ ଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ସର୍ବାଧିକ ଡିଜିଟାଲ କାରବାର ମାଧ୍ୟମ ଭାବେ ବିଶ୍ୱ ସ୍ୱୀକୃତି ଲାଭ କରିଛି UPI। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ସାର୍ବଜନୀନ ଡିଜିଟାଲ ଆର୍ଥିକ କାରବାରର ଭିତ୍ତିଭୂମି ଭାବେ UPI ଅନ୍ୟତମ ସଫଳ ସ୍ତମ୍ଭ ଭାବେ ଉଭା ହୋଇଛି। ଗୋଟିଏ ଆପ୍ ମାଧ୍ୟମରେ ସହଜରେ ବ୍ୟକ୍ତିସ୍ତରୀୟ ଏବଂ ବ୍ୟବସାୟିକ ସ୍ତରର କାରବାର ମଧ୍ୟ ସମ୍ଭବପର ହୋଇପାରିଛି। ବହୁ କୋଟି ବ୍ୟବହାରକାରୀଙ୍କ ଆର୍ଥିକ କାରବାରର ଏହା ଏକ ପସନ୍ଦ ତଥା ଭରସାଯୋଗ୍ୟ ମାଧ୍ୟମ ପାଲଟିଛି। ଦେଶର ଆର୍ଥିକ କାରବାର ଶୈଳୀ ଏହାଦ୍ୱାରା ବିଶେଷ ଭାବେ ପରିବର୍ତ୍ତିତ ହୋଇଛି। ଡିଜିଟାଲ ବ୍ୟବଧାନକୁ ହ୍ରାସ କରିବା ସହ ସମାବେଶୀ ଆର୍ଥିକ ବ୍ୟବସ୍ଥାକୁ ଏହା ଅଧିକ ବ୍ୟାପକ ତଥା ସୁଗମ କରିପାରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟାମକ ତଦାରଖ ଅଧୀନରେ UPI ବ୍ୟବସ୍ଥା ଗତ 2016 ଅଗଷ୍ଟ 25 ତାରିଖରେ ଆରମ୍ଭ ହୋଇଥିଲା। ଗତକାଲି ଏହା ନିଜ ଯାତ୍ରାର 10 ବର୍ଷ ପୂରଣ କରିଛି। ଦଶନ୍ଧି ମଧ୍ୟରେ UPI ଦେଶର ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ବୈପ୍ଳବିକ ରୂପାନ୍ତରଣ ଆଣିପାରିଛି। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଏହା ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। ଦଶନ୍ଧି ମଧ୍ୟରେ UPI କାରବାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2016-17 ଆର୍ଥିକ ବର୍ଷରେ ବାର୍ଷିକ କାରବାର ସଂଖ୍ୟା ମାତ୍ର 1,78,00,000 ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 24,162 କୋଟିରୁ ଅଧିକ ହୋଇଛି। ଏଥିସହ କାରବାର ସଂଖ୍ୟା 13,000 ଗୁଣ ବୃଦ୍ଧି ପାଇଛି। ସେହିପରି 2016-17 ଆର୍ଥିକ ବର୍ଷରେ ଅର୍ଥ ଦେଣନେଣ 0.07,00,000 କୋଟି ଥିବାବେଳେ ଗତ ଆର୍ଥିକ ବର୍ଷରେ ପ୍ରାୟ 4,000 ଗୁଣ ବୃଦ୍ଧି ପାଇ 314,00,000 କୋଟି ପହଞ୍ଚିଛି। କାରବାର ସଂଖ୍ୟା ଏବଂ ଅର୍ଥ ଦେଣନେଣ ବୃଦ୍ଧିରେ ଏହି ସମାନ୍ତରାଳ ସମ୍ପ୍ରସାରଣ ଦୈନିକ ଖୁଚୁରା ଅର୍ଥ ଆଦାନ ପ୍ରଦାନରେ UPIର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। UPI ସହିତ ସାମିଲ ହୋଇଥିବା ବ୍ୟାଙ୍କ ସଂଖ୍ୟା 2016 21 ଥିବାବେଳେ
ଗତ ଜୁଲାଇ ମାସ ସୁଦ୍ଧା

0: ଏହା 741କୁ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ଭାରତର ଡିଜିଟାଲ୍ ପେମେଣ୍ଟର 84% UPI ମାଧ୍ୟମରେ ହୋଇଥିଲା, ଏପରିକି ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ଏହାକୁ ଆପଣାଇ ପାରିଛନ୍ତି। ବର୍ତ୍ତମାନ 11 ଦେଶରେ UPI ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଛି। ଗତ 2025 ମସିହାରେ ବିଶ୍ୱର ରିଏଲ୍ ଟାଇମ୍ ଅର୍ଥ କାରବାରରେ ଭାରତର UPIର ଅଂଶ 49% ରହିଥିଲା। ଚଳିତ ବର୍ଷ UPIର ଅଭିବୃଦ୍ଧିରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଗତ ମେ ମାସରେ ପ୍ରଥମ ଥର ପାଇଁ ମାସିକ କାରବାର ସଂଖ୍ୟା 2,300 କୋଟି ଟଙ୍କାକୁ ଅତିକ୍ରମ କରିଛି। ଗତ ଜୁଲାଇ ମାସରେ ଏହା 2,366 କୋଟି ଟଙ୍କାରେ ପହଞ୍ଚି ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଗତ ଦଶନ୍ଧି ମଧ୍ୟରେ UPI ଯାତ୍ରାରେ ଏହା ହେଉଛି ସର୍ବାଧିକ ମାସିକ କାରବାର। UPI କାରବାରକୁ ଅନୁଶୀଳନ କଲେ ବିଭିନ୍ନ କ୍ଷେତ୍ରରେ ଏହାର ପରିମାଣ ଏବଂ ଆକାରର ସ୍ପଷ୍ଟ ପାର୍ଥକ୍ୟ ଜଣାପଡ଼ିଥାଏ। ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରରେ UPI ମାଧ୍ୟମରେ ଅର୍ଥ ହସ୍ତାନ୍ତର ସ୍ୱଚ୍ଛ ପ୍ରଶାସନ ଓ ସ୍ୱଚ୍ଛ ଆର୍ଥିକ କାରବାରକୁ ଦର୍ଶାଉଛି। ଉପଭୋକ୍ତାଙ୍କ ବିଶ୍ୱସନୀୟତା ବୃଦ୍ଧି ଯୋଗୁଁ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ଏହାର ଆକାର ବୃଦ୍ଧି ପାଇ ଚାଲିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦ୍ୱାରା ଏହାକୁ ସ୍ୱୀକୃତି ମିଳିବା ଏକ ଉଲ୍ଲେଖନୀୟ ସଫଳତା। ବିଶ୍ୱର ପ୍ରମୁଖ ଆର୍ଥିକ କାରବାର ନେଟୱାର୍କକୁ UPI ପଛରେ ପକାଇଛି। ଦୈନିକ 66 କୋଟିରୁ ଅଧିକ କାରବାର ଏହାଦ୍ୱାରା ସମ୍ଭବପର ହୋଇପାରୁଛି। ତ୍ୱରିତ, ସୁରକ୍ଷିତ ଏବଂ ସମାବେଶୀ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତର ସ୍ଥିତି ବିଶ୍ୱସ୍ତରରେ ଅଧିକ ସଶକ୍ତ ହେଉଛି। ସୀମାପାର ଡିଜିଟାଲ୍ ପେମେଣ୍ଟ ପାଇଁ ଏହା ଏକ ବିଶ୍ୱାସଯୋଗ୍ୟ ମାଧ୍ୟମ ପାଲଟିଛି। ସ୍ୱୀକୃତି ମିଳିବା ଏକ ଉଲ୍ଲେଖନୀୟ ସଫଳତା। ବିଶ୍ୱର ପ୍ରମୁଖ ଆର୍ଥିକ କାରବାର ନେଟୱାର୍କକୁ UPI ପଛରେ ପକାଇଛି। ଦୈନିକ 66 କୋଟିରୁ ଅଧିକ କାରବାର ଏହାଦ୍ୱାରା ସମ୍ଭବପର ହୋଇପାରୁଛି। ତ୍ୱରିତ, ସୁରକ୍ଷିତ ଏବଂ ସମାବେଶୀ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତର ସ୍ଥିତି ବିଶ୍ୱସ୍ତରରେ ଅଧିକ ସଶକ୍ତ ହେଉଛି। ସୀମାପାର ଡିଜିଟାଲ୍ ପେମେଣ୍ଟ ପାଇଁ ଏହା ଏକ ବିଶ୍ୱାସଯୋଗ୍ୟ ମାଧ୍ୟମ ପାଲଟିଛି। ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଭୁଟାନ, ଶ୍ରୀଲଙ୍କା, ନେପାଳ, ସିଙ୍ଗାପୁର, ମରିସସ୍, କାତାର, କାମ୍ବୋଡ଼ିଆ, ଗ୍ରୀସ୍ ଏବଂ ମାଳଦ୍ୱୀପ UPI ସହ ସଂଶ୍ଲିଷ୍ଟ ହୋଇଛନ୍ତି। ଆନ୍ତର୍ଜାତିକ ସ୍ତରରେ UPIର ବ୍ୟାପକତାକୁ ଏହା ପ୍ରମାଣ କରୁଛି। ଆଗାମୀ ଦଶନ୍ଧିରେ UPIର ପରିସର ଆହୁରି ବୃଦ୍ଧି ପାଇବ। ନୂତନ ବ୍ୟବହାରକାରୀ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନକୁ ଅନ୍ତର୍ଭୁକ୍ତ କରି UPI ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବାକୁ ସରକାର ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସର୍ବାଧିକ ଡିଜିଟାଲ କାରବାର ମାଧ୍ୟମ ଭାବେ ବିଶ୍ୱ ସ୍ୱୀକୃତି ଲାଭ କରିଛି UPI। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭାରତର ଡିଜିଟାଲ ଲେନ୍ଦେନ କ୍ଷେତ୍ରରେ ୟୁପିଆଇ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଦଶ ବଛର ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ, ରାଜ୍ୟର ବିକାଶ ଲାଗି

କିମ୍ବା ଶୃଙ୍ଖଳିତ ଭାବେ ଶେଷ ହୋଇଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର କହିଛନ୍। ଶ୍ରୀକ୍ଷେତ୍ର ପୁରୀନେ ରଥଯାତ୍ରା ଶେଷ ହୋଇଥିବାର ବେଳେ ଶ୍ରୀମନ୍ଦିର ସିଂହଦ୍ୱାର ଆଗାଡ଼େ ଥିବା ତିନି ରଥର ଭାଙ୍ଗବାର କାମ ଆସିଠାନୁ ମୂଲ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ଦେଖରେଖ ଭୂଇ ସେବକମାନେ ଏହି କାମ ମୂଲ କରିଛନ୍। ସେଆଡ଼େ ବିଧି ପରମ୍ପରା ଅନୁସାରେ ପହେଲା ସୁଭଦ୍ରାଙ୍କ ଦର୍ପଦଳନ ରଥ ଭାଙ୍ଗବାର କାମ ମୂଲ ହୋଇଛି। ତା ଋତୁରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଆଉ ସବାଶେଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବା

0: ରହିଛି। ଆଇସ ତାଙ୍କର ପୁଣ୍ୟତିଥି ଅବସରରେ ସାରା ରାଇଜେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ସ୍ୱର୍ଗତ ପାଣିଗ୍ରାହୀଙ୍କର 2013 ମସିହା ଆଜିର ଦିନେ ପରଲୋକ ହୋଇଥିଲା। ତାଙ୍କର ସୁମଧୁର ଗାୟିକୀ ଲାଗି ସେ ସୁରମଣି ଭାବେ ପରିଚିତ ଥିଲେ। 2010 ମସିହାତି ତାଙ୍କୁ ପଦ୍ମଶ୍ରୀ ସମ୍ମାନିତ କରାଯାଇଥିଲା। ତାଙ୍କର ପୁଣ୍ୟତିଥି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ରଘୁନାଥ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିକରି କହିଛନ୍, ଓଡ଼ିଆ ସଙ୍ଗୀତ ସଂସ୍କୃତିକେ ସମୃଦ୍ଧ କରବାର୍ଥି ତାଙ୍କର ଅମୂଲ୍ୟ ଅବଦାନ ସବୁବେଳେ ସୁର୍ତା ହୋଇକରି ରହିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂ ଦେଓ ପ୍ରମୁଖ ସ୍ୱର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ନୂଆପଡ଼ା ବିଜ୍ଞପୀତ ଅଞ୍ଚଳ ପରିଷଦକେ ଉଲ୍ଲେଖନୀୟ କାମ ଲାଗି ରାଜ୍ୟସ୍ତରୀୟ ପୁରସ୍କୃତ କରାଯିବା। ଆୟବା ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2 କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବେ। ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାତି ରାଜ୍ୟର ଭିନ୍ନ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଇଟା ଉତ୍ତର ପଶ୍ଚିମ ଦିଗ୍କେ ଯିବାର ସମ୍ଭାବନା ରହିଛି। ଇତାର ପ୍ରଭାବତି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାନ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ଦେବଗଡ଼ ଜିଲ୍ଲାର ବାରକୋଟ୍ଠାରେ ସବୁନୁ ଜହ 162.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ଲଘୁଚାପର ପ୍ରଭାବତି ଲଗାୟତ ବର୍ଷା ଲାଗି ଭିନ୍ ଭିନ୍ ନଦୀର ଜଳସ୍ତର ବଢ଼ବାର୍କେ ଲାଗିଛି। ସେନ୍ତା କଳାହାଣ୍ଡି ଜିଲ୍ଲାନ ହାତୀ ଆଉ ତେଲ ନଦୀ ନଭିଲ ବୟର ସ୍ଥିତି ଦେଖବାର୍କେ ମିଳିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱରନ ବନ୍ୟା ପରିସ୍ଥିତି ଆଉ ଲଗାୟତ ବର୍ଷାକେ ନେଇକରି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇକରି କହିଛନ୍, ଭିନ୍ ଭିନ୍ ନଦୀନ ଜଳସ୍ତର କମ୍ବାର୍କେ ଲାଗିଛି। ଅପର କୋଲାବ, ବାଲିମେଳା, ମାଛକୁଣ୍ଡ, ଇନ୍ଦ୍ରାବତୀ, ସାଳନ୍ଦୀ, ଲୋୟର ସୁକ୍ତେଲ ଜଳଭଣ୍ଡାର ଜଳସ୍ତର କମ୍ବାର ସହିତ ସ୍ୱାଭାବିକ ଭାବେ ପାଣି ଛଡ଼ାଯାଉଛି। ଆଇବା 24 ଘଣ୍ଟା ଭିତରେ କେନ୍ସି ପ୍ରକାର ବିପଦ ନାଇଥିବାର ଶ୍ରୀ ପୂଜାରୀ କହିଛନ୍।
1: ମୁଣ୍ଡୁଳିରେ ତେଲ ନଦୀର ପାଣି ଆସିକରି ପହଞ୍ଚି ସାରିଲାଣି, ଆଗକୁ ମହାନଦୀର ପାଣି ମଧ୍ୟ ପହଞ୍ଚିବ, କିନ୍ତୁ କୌଣସି ବିପଦର ସମ୍ଭାବନା ନାହିଁ। ବର୍ତ୍ତମାନ ମଧ୍ୟ ନରା ଦେଇକରି 2 ଲକ୍ଷ କ୍ୟୁସେକ୍ ପାଣି ମାତ୍ର ନିଷ୍କାସିତ ହେଉଛି, ତେଣୁ ଏଠି କୌଣସି ପ୍ରକାର ବିପଦ ନାହିଁ।
0: ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 622.93 ଫୁଟ ରହିଥିଲା। ଏହା ଦେ 16 ଗେଟ୍ ଦେଇକରି ଫି ସେକେଣ୍ଡଥି ଜଳଭଣ୍ଡାରୁ 2,98,299 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 3,11,390 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ବନ୍ୟା ପ୍ରଭାବିତ ଇଲାକାମାନଙ୍କେ ଜଳବନ୍ଦୀ ଇଲାକାର ଭିନ୍ ଭିନ୍ ଜାଗାନ ସାପ ଚାପବାର ଲାଗି 6 ଜଣଙ୍କର ଜୀବନ ଯାଇଥିବାର ଜଣାପଡ଼ିଛି। ସେଥିର୍ ଭିତରୁ ରାଉରକେଲାର ଚାନ୍ଦିପୋଷ ଥାନା ହାତୀଓଡ଼ା ଗାଁର 2 ଜଣ, ବଣେଇ ଟିକାୟତପାଲି ଥାନା ଭୂଇଁସାହିର 2 ଜଣଙ୍କର ଜୀବନ ଯାଇଛି ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ଭାରତର ଡିଜିଟାଲ ଲେନ୍ଦେନ କ୍ଷେତ୍ରଟି ୟୁପିଆଇ ବୈପ୍ଳବିକ ପରିବର୍ତ୍ତନ ଆଣିଛି, 10 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିକାଶ ଲାଗି ଆର୍ଥିକ ଅଭିବୃଦ୍ଧି ଆଉ ଜୁଆନ ପିଢ଼ିଙ୍କ ସକ୍ରିୟ ଯୋଗଦାନକେ ଆବଶ୍ୟକତା ରହିଛି କହିଲେ ରାଜ୍ୟପାଳ। ଆଇବା ମାସର 22 ତାରିଖରୁ ମୂଲ ହେବା ବିଧାନସଭାର ମୌସୁମୀ ଅଧିବେଶନ, ଆଉ ଲଘୁଚାପର ପ୍ରଭାବତି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାନ ହୋଇପାରେ ଜବର ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଚୀନ ସୀମା ପ୍ରଶ୍ନ,
2: କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ କଲମ୍ବୋ ଟେଷ୍ଟରେ ଆଜିର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା 8 wicketରେ 265 ରନ୍ ସଂଗ୍ରହ କରିଛି ଶ୍ରୀଲଙ୍କା। ଭାରତ ଚୀନ ସୀମା ପ୍ରସଙ୍ଗ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲକ୍ଷ୍ୟ ନେଇ ବେଇଜିଂଠାରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଚୀନ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ଆସନ୍ତା ମାସରେ ନୂଆଦିଲ୍ଲୀ ଗସ୍ତରେ ଆସିବା ପୂର୍ବରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆସନ୍ତା ମାସ 12 ଓ 13 ତାରିଖରେ ବ୍ରିକ୍ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଚୀନ ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି। ଆଲୋଚନା ପୂର୍ବରୁ ଶ୍ରୀ ଡୋଭାଲ ଗତକାଲି ଦୁଇଦିନିଆ ଗସ୍ତରେ ବେଇଜିଂଠାରେ ପହଞ୍ଚିବା ପରେ ଚୀନ ଉପରାଷ୍ଟ୍ରପତି ହାନ୍ ଝାଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବେଇଜିଂ ସ୍ଥିତ ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ପାଇଁ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ, ଆର୍ଥିକ, ରାଜନୈତିକ ଏବଂ ବହୁପକ୍ଷୀୟ ମଞ୍ଚରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଭାରତ ଚୀନ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଚୀନ ଉପରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଥିବା ଭାରତୀୟ ଦୂତାବାସ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମସ୍କୋଠାରେ ତାଙ୍କ ରୁଷ ପ୍ରତିପକ୍ଷ ସର୍ଗେ ଲାଭାରୋଭ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ସହଯୋଗ, ଆଞ୍ଚଳିକ ପ୍ରମୁଖ କ୍ଷେତ୍ର, ବିଶ୍ୱ ଆହ୍ୱାନ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରୁଷର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଟାସ୍ କହିଛି, ୟୁକ୍ରେନ୍, ଇରାନ୍ ଏବଂ ଆଫଗାନିସ୍ତାନ ଆଧାରିତ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୂର୍ବରୁ ଡକ୍ଟର ଜୟଶଙ୍କର ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ବାଣିଜ୍ୟ, ଶକ୍ତି, ସାର ଏବଂ ପରମାଣୁ ସହଯୋଗ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ପର୍ଯ୍ୟବେସିତ ଆର୍ଥିକ ସହଯୋଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଭାରତ ରୁଷ ବାଣିଜ୍ୟ, ଅର୍ଥନୈତିକ, ବିଜ୍ଞାନଭିତ୍ତିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ଆଧାରିତ ଦ୍ୱିପାକ୍ଷିକ ବୈଠକରେ ଡକ୍ଟର ଜୟଶଙ୍କର ରୁଷ ଉପପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ୍ଙ୍କ ସହ ମିଳିତ ଭାବେ ସହ ଅଧ୍ୟକ୍ଷତା କରିଥିଲେ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ଗତ ମାର୍ଚ୍ଚ 11 ତାରିଖରେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି 2025 କେନ୍ଦ୍ରୀୟ ଲୋକସେବା ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଲାଗୁ ହେବା ନେଇ କେନ୍ଦ୍ର ସରକାର ଏକ ଆବେଦନ ମାଧ୍ୟମରେ ସ୍ୱଷ୍ଟୀକରଣ ଲୋଡ଼ିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ସୁପାରିଶ କରିଥିବା 958 ଜଣ ପ୍ରାର୍ଥୀଙ୍କ ନିୟୋଜନ ନେଇ

କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏହି ସ୍ୱଷ୍ଟୀକରଣ ଆବଶ୍ୟକ କରୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଏ ସଂକ୍ରାନ୍ତ ସ୍ୱଷ୍ଟୀକରଣ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି। ବିଚାରପତି ପିଏସ୍ ନରସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ତାଲିକାଭୁକ୍ତ କରିବାକୁ ଶ୍ରୀ ମେହେଟ୍ଟା କୋର୍ଟକୁ ପ୍ରାର୍ଥନା କରିଛନ୍ତି। ଅନ୍ୟ ଏକ ମାମଲାରେ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି, ଜଷ୍ଟିସ୍ ନରସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠରେ ପୂର୍ବ ମାମଲାର ବିଚାର ହୋଇ ମାର୍ଚ୍ଚ 11 ତାରିଖରେ ରାୟ ପ୍ରକାଶ ପାଇଥିଲା। ସେହି ବେଞ୍ଚରେ ଏହି ମାମଲାର ପୁନଃ ଶୁଣାଣି ପାଇଁ ସେ ଅନୁରୋଧ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖରେ କହିଛନ୍ତି, କାଣ୍ଡା ଏକ୍ସପ୍ରେସ୍ ମାଧ୍ୟମରେ ଦିଲ୍ଲୀକୁ ପ୍ରାୟ 800 ଟନ୍ ପିଆଜ ଆସୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ନାଫେଡ୍, ଏନ୍ସିସିଏଫ୍ ଏବଂ କେନ୍ଦ୍ରୀୟ ଭଣ୍ଡାର ଷ୍ଟୋର୍ରେ ପିଆଜ ପ୍ରତି କିଲୋ 35 ଟଙ୍କା ଦରରେ ବିକ୍ରି କରାଯିବ। କାଣ୍ଡା ଏକ୍ସପ୍ରେସ୍ ଚେନ୍ନାଇ, ଏର୍ଣ୍ଣାକୁଲମ୍, ମଦୁରାଇ ଏବଂ ଗୌହାଟୀକୁ ଯିବ ବୋଲି ସେ ସୂଚନା ଦେଇଛନ୍ତି। ଯୁବବର୍ଗଙ୍କୁ କୃଷିଭିତ୍ତିକ ଶିକ୍ଷା ଏବଂ ତାଲିମ ପ୍ରଦାନ ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ କୁଳପତି ତଥା ଭାରତୀୟ କୃଷି ଗବେଷଣା ପରିଷଦ ପ୍ରତିଷ୍ଠାନଗୁଡ଼ିକର ନିର୍ଦ୍ଦେଶକଙ୍କ ସମ୍ମିଳନୀକୁ ଆଜି ଉଦ୍ଘାଟନ କରି ଶ୍ରୀ ଚୌହାନ କୃଷି ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବାକୁ କହିଛନ୍ତି। ଏହା ହେଉଛି ସମୟର ଆବଶ୍ୟକତା। କୃଷିଭିତ୍ତିକ ଶିକ୍ଷାକୁ କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନ ରଖି ଚାଷ କ୍ଷେତ୍ରକୁ ସମ୍ପ୍ରସାରଣ କରିବା ଉପରେ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଫାର୍ମ ଏବଂ ଚାଷୀଙ୍କ ଅଭିଜ୍ଞତାକୁ ଏଥିରେ ଉପଯୋଗ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରସ୍ତୁତ ରହିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଉପକରଣକୁ ଉପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ପାଇଁ ବିଦ୍ୟାର୍ଥୀଙ୍କ ସହ କୁଳପତିଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ ଏକ ମୁକ୍ତ ଏବଂ ସମାବେଶୀ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନ୍ୟୁଜିଲାଣ୍ଡର ୱେଲିଂଟନ୍ଠାରେ ପ୍ରତିରକ୍ଷା ରଣନୈତିକ ଆଲୋଚନାର ଦ୍ୱିତୀୟ ସଂସ୍କରଣରେ ଉଭୟ ଦେଶର ପ୍ରତିନିଧି ଏ ନେଇ ଆଲୋଚନା କରିଛନ୍ତି। ସାମୁଦ୍ରିକ ସୁରକ୍ଷା, ମିଳିତ ସାମରିକ କ୍ଷେତ୍ର ତାଲିମ, ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଏବଂ 2030 ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତାଭ ପ୍ରସାଦ ଏବଂ ନ୍ୟୁଜିଲାଣ୍ଡ ପ୍ରତିରକ୍ଷା ମନ୍ତ୍ରଣାଳୟର ଉପସଚିବ ରିଚାର୍ଡ ସ୍ପିଡଟ୍ ଏହି ଆଲୋଚନା ବୈଠକରେ ମିଳିତ ଭାବେ ସହ ଅଧ୍ୟକ୍ଷତା କରିଥିଲେ। ପାରମ୍ପରିକ ଜ୍ଞାନ, ଆଧୁନିକ ବିଜ୍ଞାନ ଏବଂ ଔଷଧ କ୍ଷେତ୍ରର ସମନ୍ୱୟ ଉପରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ସିଏସ୍ଆଇଆର୍ ପାରମ୍ପରିକ ଜ୍ଞାନ ଆଧାରିତ ଡିଜିଟାଲ୍ ଲାଇବ୍ରେରୀ ପରିଦର୍ଶନ କରିବା ଅବସରରେ ଡକ୍ଟର ସିଂ ଏହା କହିଛନ୍ତି। ପାରମ୍ପରିକ ଜ୍ଞାନର ଅଧିକ ପ୍ରସାର ଏବଂ ପ୍ରଚାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଦେଶର ଗବେଷଣା ଏବଂ ନବସୃଜନ କ୍ଷେତ୍ର ଏକ ସମନ୍ୱିତ ଆଭିମୁଖ୍ୟ ଆଡ଼କୁ ଅଗ୍ରସର ହେଉଥିବାରୁ ପାରମ୍ପରିକ ଜ୍ଞାନର ଉପଯୋଗ, ବିଜ୍ଞାନ ଏବଂ ଔଷଧ କ୍ଷେତ୍ର ତଥା ଆନୁଷଙ୍ଗିକ ବିଷୟବସ୍ତୁର ପ୍ରସାର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭାରତର ସମୃଦ୍ଧ ପାରମ୍ପରିକ ଜ୍ଞାନଭଣ୍ଡାରର ପ୍ରାସଙ୍ଗିକତା ଏବଂ ସାମାଜିକ ପ୍ରଭାବକୁ ପାଠାଗାର ଅଧିକ ବ୍ୟାପକ କରିପାରିବ ବୋଲି ଡକ୍ଟର ସିଂ ଆଶାବ୍ୟକ୍ତ କରିଛନ୍ତି। ପାନୀୟ ଜଳ ଏବଂ ପରିମଳ ବିଭାଗ ପକ୍ଷରୁ ଆଜି ବହୁଭାଷୀ ସୁଜଲ ଗ୍ରାମ ସମ୍ବାଦର 10ମ ସଂସ୍କରଣ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ରକ୍ଷଣାବେକ୍ଷଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଗ୍ରାମ ପଞ୍ଚାୟତ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ନେଇ ଏଥିପାଇଁ ଏକ କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି ବୋଲି ପାନୀୟ ଜଳ ଓ ପରିମଳ ବିଭାଗ କହିଛି। ଆଲୋଚନାରେ ଅଧ୍ୟକ୍ଷତା କରି ବିଭାଗୀୟ ସଚିବ ଅଶୋକ କେ ମୀନା ଗ୍ରାମାଞ୍ଚଳ ଜଳ ଯୋଗାଣରେ ତୃଣମୂଳ ସ୍ତରର ଅଭିଜ୍ଞତା, ଆହ୍ୱାନ ଏବଂ ଏହାର ସମାଧାନରୁ ଲବ୍ଧ ଶିକ୍ଷାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିୟମିତ ଜଳ ଯୋଗାଣ, ଜଳ ଗୁଣବତ୍ତା, ସ୍ଥାନୀୟ ସମ୍ପ୍ରଦାୟର ସଚେତନତା, ଅଭିଯୋଗ ସମାଧାନ, ଆର୍ଥିକ ପରିଚାଳନା, ଜଳ ଉତ୍ସର ସୁରକ୍ଷା ଆଦି କ୍ଷେତ୍ରଗୁଡ଼ିକ ଉପରେ ଗ୍ରାମ ପଞ୍ଚାୟତଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ କାର୍ଯ୍ୟକ୍ରମରେ ମତ ବିନିମୟ ହୋଇଛି। ଗ୍ରାମାଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥାର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଗ୍ରାମ ପଞ୍ଚାୟତଗୁଡ଼ିକ ଅଧିକ ଦାୟିତ୍ୱ ଗ୍ରହଣ କରିବାକୁ ସଚିବ ଶ୍ରୀ ମୀନା ଆହ୍ୱାନ ଦେଇଛନ୍ତି। କଲମ୍ବୋ ଟେଷ୍ଟରେ ଆଜିର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ତା'ର ପ୍ରଥମ ଇନିଂସରେ 8

0: ୱିକେଟ୍ରେ 265 ରନ୍ ସଂଗ୍ରହ କରିଛି। ବର୍ଷା ଯୋଗୁଁ ଆଜିର ଖେଳକୁ ଶୀଘ୍ର ଶେଷ କରିବାକୁ ପଡ଼ିଥିଲା। ଶ୍ରୀଲଙ୍କା ଆଜି ଗତକାଲିର ସ୍କୋର 2 ୱିକେଟ୍ରେ 8 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସୋନାଲ ଦିନୁଷା 85 ରନ୍ ଏବଂ ଲାହିରୁ କୁମାରା 8 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଏବଂ ମାନବ ସୁଥାର 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା 1 ଲେଖାଏଁ ୱିକେଟ୍ ହାସଲ କରିଛନ୍ତି। ଶ୍ରୀଲଙ୍କା ଏବେ ମଧ୍ୟ ଭାରତର ପ୍ରଥମ ଇନିଂସ୍ ସ୍କୋରଠାରୁ 238 ରନ୍ ପଛୁଆ ରହିଛି। ଭାରତ ପ୍ରଥମ ଇନିଂସରେ 9 ୱିକେଟ୍ରେ 503 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ଚୀନ୍ ସୀମା ପ୍ରସଙ୍ଗ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଲକ୍ଷ୍ୟ ନେଇ ବେଜିଂଠାରେ ଚୀନ୍ ସହ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ। ଦ୍ୱିପାକ୍ଷିକ ସହଯୋଗ ତଥା ବିଭିନ୍ନ ଆଞ୍ଚଳିକ ଓ ବୈଷୟିକ ପ୍ରସଙ୍ଗ ନେଇ ମସ୍କୋଠାରେ ରୁଷ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲିୟାର ମାନଦଣ୍ଡ ଆଧାରିତ ଆବେଦନର ଶୁଣାଣି ପାଇଁ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସମ୍ମତି ଜଣାଇଲେ ସୁପ୍ରିମକୋର୍ଟ। କୃଷି ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ କଲମ୍ବୋ ଟେଷ୍ଟରେ ଆଜିର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ 8 ୱିକେଟ୍ରେ 265 ରନ୍ ସଂଗ୍ରହ କରିଛି ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ତିଲାଇବଣି ବ୍ଲକ କଲ୍ୟାଣ ମଣ୍ଡପଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର 13,96,30,000 ଟଙ୍କାର 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ 2,38,00,000 ଟଙ୍କାର 36 ପ୍ରକଳ୍ପ ଓ 44,00,000 ଟଙ୍କାର 6 ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ସେହିପରି ରିଆମାଳ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରିଆମାଳ ବ୍ଲକର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର 26,38,00,000 ଟଙ୍କାର 10 ପ୍ରକଳ୍ପ, ରିଆମାଳ ପଞ୍ଚାୟତ ସମିତି ପାଇଁ 1,98,00,000 ଟଙ୍କାର 33 ପ୍ରକଳ୍ପ ଓ 1,04,00,000 ଟଙ୍କାର 9 ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ
3: ଇଲେବଡ଼ି ବ୍ଲକର ଏବଂ ରିଆମାଲ ବ୍ଲକର ଆମେ 2 ବ୍ଲକର କାର୍ଯ୍ୟକ୍ରମ ହାତକୁ ନେଉ, ଯୋଉଠାରେ କି 40 କିଲୋମିଟର ରାସ୍ତା ହବ, ଆମର 40 କୋଟି ଟଙ୍କା ଖର୍ଚ୍ଚ ହବ, ଏ ବହୁତ ଗୁଡ଼େ ଗାଁକୁ କନେକ୍ଟ କରିବ। ଆମର ଯୋଉ ଯୋଜନା ଅଛି ପ୍ରଧାନମନ୍ତ୍ରୀ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ଏ ସବୁ ଯୋଜନା ମାଧ୍ୟମରେ ଗାଁକୁ କନେକ୍ଟିଭିଟି ଦେବା ସହିତ ଗାଁର ଏସେଟ୍ କେମିତି ତିଆରି ହବ ସେଥିପାଇଁ ବିଜେପିରୁ ଏଠି 6,50,000 ଅନୁମୋଦନ ହେଇଛି।
2: ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧୀରଜ ଚପଡ଼ଦାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର, ଆର୍ଥିକ କାରବାର ସମୟରେ ସତର୍କତା, ଅନ୍ଲାଇନ୍ ଠକେଇରୁ ସୁରକ୍ଷା, ମହିଳା ଓ କିଶୋରୀମାନଙ୍କ ଅଧିକାର ଏବଂ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ମହିଳା ଓ କିଶୋରୀମାନଙ୍କ ମଧ୍ୟରେ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବୃଦ୍ଧି ସହ ନିଜ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ସମବାୟ ସମିତି ସମୂହର ଉପନିବନ୍ଧକ ଭୀମସେନ ସାହୁଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସହଯୋଗରେ ସମୃଦ୍ଧି ପଞ୍ଚମ ଜିଲ୍ଲା ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ସମବାୟ ବିଭାଗ ଅଧୀନସ୍ଥ 38 ସମବାୟ ପ୍ରତିଷ୍ଠାନ କାର୍ଯ୍ୟ କରୁଥିବା କହିଥିଲେ। ସମବାୟ ସୋସାଇଟି କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ 14 ସୋସାଇଟିକୁ ଅନୁଦାନ ପ୍ରଦାନ, କମନ୍ ସର୍ଭିସ୍ ସେଣ୍ଟର, ଦୁଗ୍ଧ ସଂଗ୍ରହାଳୟ କେନ୍ଦ୍ର, ରୁଫ୍ଟପ୍ ସୋଲାର, ବାୟୋଗ୍ୟାସ୍ ପ୍ଲାଣ୍ଟ, ବଲ୍କ ମିଲ୍କ ଚିଲିଂ ସେଣ୍ଟର ଏବଂ ଆସନ୍ତା ଖରିଫ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂଘମିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ

0: ମ୍ୟାଲେରିଆ ଓ ଡେଙ୍ଗୁ ଉପରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଜିଲ୍ଲାରୁ ମ୍ୟାଲେରିଆ ଓ ଡେଙ୍ଗୁ ଚିହ୍ନଟ ଓ ନିରାକରଣ କରିବା, ରୋଗ ପାଇଁ ସତର୍କତା ଓ ସଚେତନତା ଉପରେ ଆଲୋଚନା କରିଥିଲେ। ଏହା ସହିତ ଏଡିସ୍ ମଶା ବଂଶବୃଦ୍ଧି ରୋକିବା ପାଇଁ ବିଭିନ୍ନ ଟାୟାର ମରାମତି ଦୋକାନ ଓ ପାଣି ଜମୁଥିବା ସ୍ଥାନମାନଙ୍କରେ ସଚେତନତା ସହ ମଶା କାମୁଡ଼ିବା ଦାଉରୁ ରକ୍ଷା ପାଇବା ନିମନ୍ତେ ନିୟମିତ ମଶାରୀ ବ୍ୟବହାର କରିବା ପାଇଁ ଜନସଚେତନତା ସୃଷ୍ଟି ପାଇଁ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନଙ୍କ ଆବାହନ କ୍ରମେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯାତନା ପ୍ରତିରୋଧ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁମ୍ ଯୋଗ ଦେଇଥିଲେ। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନାର ନିବାରଣ ନିଷେଧ ଓ ପ୍ରତିକାର ଆଇନ 2013 ଅନୁଯାୟୀ ବିଭିନ୍ନ କାର୍ଯ୍ୟାଳୟରେ ମହିଳା କର୍ମଚାରୀମାନେ କାର୍ଯ୍ୟ କରିଥାନ୍ତି। କର୍ମକ୍ଷେତ୍ରରେ କେତେକ ମହିଳା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ତାଙ୍କର ପ୍ରତିରୋଧ କରିବା ପାଇଁ ତଥା ସେମାନଙ୍କ ସୁରକ୍ଷା ତଥା ଅଭିଯୋଗ ଶୁଣାଣି ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଅଧିନିୟମ ପ୍ରତ୍ୟେକ ସ୍ତରରେ କଡ଼ାକଡ଼ି ଭାବେ ଲାଗୁ କରିବା ଓ ଯେଉଁ କାର୍ଯ୍ୟାଳୟରେ 10ରୁ ଅଧିକ କର୍ମଚାରୀ ଅଛନ୍ତି ସେହି ସ୍ତରରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତଥା ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: କ୍ଷେତ୍ରକୁ ଯିବ, ତାଙ୍କ ସହିତ ଆଲୋଚନା କରିବ, କଥାବାର୍ତ୍ତା କରିବ, ତମର ତାହେଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆରାମରେ ଅନ୍ତର୍ଭୁକ୍ତ ହୋଇପାରିବ।
1: ଆଚ୍ଛା ଆଚ୍ଛା,
0: ନହେଲେ ଜନସେବା କେନ୍ଦ୍ରକୁ ଯିବ।
1: ଆଉ କୃଷି ମିତ୍ର ବି ଶୁଣିଥିଲି, ସେମାନେ
0: କୃଷି ମିତ୍ରକୁ ବି ପଚାରି ପାରିବେ, ଆମ ଶ୍ରୋତା ବନ୍ଧୁ ମାନେ ବି ପଚାରି ପାରିବେ, ତମେ ବି ସେଇ କୃଷି ମିତ୍ରଙ୍କ ସହାୟତା ନବ।
1: ଠିକ ଅଛି, ତାହେଲେ କଣ କାଗଜପତ୍ର ନେଇକି ଯିବି ନା କଣ?
0: କାଗଜପତ୍ର କାଗଜପତ୍ର ବାବଦକୁ ତମକୁ ନବାକୁ ପଡିବ ଆଧାର କାର୍ଡ,
1: ଆଚ୍ଛା,
0: ତମକୁ ନବାକୁ ପଡିବ ବ୍ୟାଙ୍କ ପାସବୁକ୍,
1: ହଁ,
0: ଆଉ ପଟ୍ଟା ପାଉଥି, ଏତିକି ଜିନିଷ ତମକୁ ଦରକାର, ଆଉ ବେଶୀ କିଛି ଦରକାର ନାହିଁ।
1: ଓହୋ, ଆଉ ଯଦି ଯୋଉମାନଙ୍କର ପଟ୍ଟା ପାଉଥି ନଥିବ ସେମାନେ କଣ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେଇପାରିବେନି?
0: ହେଇପାରିବେନି କାହିଁକି, ଆରାମରେ ହେଇପାରିବେ। ଭାଗ ଚାଷୀ ଯୋଉମାନଙ୍କର ନିଜର ଜମି ବି ଅଛି, ସମସ୍ତେ ଏଥିରେ ସମାନ ପରିମାଣର ସୁବିଧା ପାଇପାରିବେ।
1: ତାହେଲେ ତାକୁ ଯାଇକି ଟିକେ ଆମକୁ ଅଧିକା ଜାଣିବାକୁ ପଡିବ ଆଉ ଏ ବିଷୟରେ। ଆଉ
0: ନିଶ୍ଚୟ,
1: ଆମେ ଯଦି ଫସଲ ବୀମା ଯୋଜନାଟା କରିବା ଆମର ଭଲ ମନ୍ଦରେ ଇଏ ବହୁତ ସାହାଯ୍ୟ କରିବ, କାହିଁକିନା ଦେଖ ବନ୍ୟାରେ ଯୋଉ ଆମର ନଷ୍ଟ ହେଇଛି ତାର ସବୁ ଭରଣା କରିବା ପାଇଁ ସରକାର ଆଗତୁରା ସବୁ ବ୍ୟବସ୍ଥା କରିଛନ୍ତି ନା ନାହିଁ?
0: ନିଶ୍ଚୟ ସରକାର ବ୍ୟବସ୍ଥା କରିଛନ୍ତି, ଏଥିପାଇଁ ଲୋକମାନଙ୍କୁ ବି ବୁଝାଯାଉଛି ଏଇ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ।
1: ଯାହା ହଉ, ସରକାରଙ୍କୁ ଧନ୍ୟବାଦ ଦବା, କାହିଁକି ନା ଏଥିରେ ଯୋଉମାନେ ବାଦ ପଡିଥିଲେ ସେମାନେ ନିହାତି ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ ଗୋଟେ ସୁଯୋଗ ମିଳିଯିବ। ଆଉ
0: ବଢିଆ ସୁଯୋଗ ଭାଇ, ବଢିଆ ସୁଯୋଗ ନିଶ୍ଚୟ ମିଳିବ।
1: ସମୟ ପାଇଁ ତୁମକୁ ବହୁତ ଧନ୍ୟବାଦ, ମୋର ଚିନ୍ତା ଟିକେ କମେଇଲ। ଏଇଠି ବି ଶ୍ରୋତାମାନଙ୍କ ଅବଗତି ନିମନ୍ତେ ଜଣେଇଦେଇ ପାରିବା, 31 ଅଗଷ୍ଟ ଭିତରେ ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ବ୍ୟବସ୍ଥା କରିବେ ଆଉ ଯୋଗାଯୋଗ କରିବେ। ଆଉ ଗୋଟିଏ କଥା, ଆମେ ଖାଲି ଚାଷ ଉପରେ ଭରସା କରିକି ଚଳିଲେ ହେବନି।
0: ନାଇଁ
1: ଦେଖ, ଆମକୁ ସିନା ସରକାର ସାହାଯ୍ୟ ଦେଲେ, କିନ୍ତୁ ଆମେ ସେ ସରକାରୀ ସାହାଯ୍ୟ ନେଇକି କଣ ସେଥିରେ ସବୁ ଚଳିପାରିବା?
0: ନା, ଆମକୁ ଅଧିକା କିଛି କରିବାକୁ ପଡିବ।
1: ସେଥିପାଇଁ ଆମେ କଣ କରିବା?
0: ସେଥିପାଇଁ ଆମେ ମହୁ ଚାଷ, ଗୋପାଳନ, ମାଛ ଚାଷ, ବଡି, ପାମ୍ପଡ଼, ଏସବୁ ଜିନିଷ ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡିବ।
1: ଏସବୁ ହେଲା ଆମର ସମନ୍ୱିତ କୃଷି। ଏହି ସମନ୍ୱିତ କୃଷି କରିଥିଲେ ଆମକୁ କଣ ଲାଭ ମିଳିବ ନା, ଗୋଟିଏ ପଟରୁ ଯଦି ଆମର ଆୟ କମିଲା ତାହେଲେ ଆଉ ଗୋଟିଏ ପଟରୁ ଆମର ଆୟ ବଢିକି ତାକୁ ଆମେ ଭରଣା କରିପାରିବା,
0: ଆୟ ବ୍ୟୟ ଦୁଇଟା ଯାକ ସମାନ ରହିବ।
1: ହଁ, ଆଉ ଏଇ ଯୋଉ ଗୋପାଳନ, ଗୋପାଳନ ଯୋଉ କହିଲ, ଏ ଗୋପାଳନଟା ହଉଛି ଆମର ଘରେ ଘରେ କରିବା ଦରକାର।
0: ଗାଈ ଗୋରୁ ଘରେ ଘରେ ସମସ୍ତେ ରଖୁଛନ୍ତି,
1: କାରଣ ଆମେ ହଉଛି ଚାଷୀବନ୍ଦୀ ଲୋକ। ଯେତେବେଳେ ଜୈବିକ କୃଷି ଉପରେ ସରକାର ହୁଅନ୍ତୁ କିମ୍ବା ଆମର ମାଟି ଚାହୁଁଛି ଜୈବିକ ଖତ, ସେ ସମୟରେ ଆମେ କେତେ ଖତ କିଣିପାରିବା ନା କୋଉଠି ମିଳୁଛି ଜୈବିକ ଖତ? ଯଦି ଆମେ ଗାଈ ଗୋରୁ ପାଳନ କରିକି ଗୋବର ଆଉ ସେମାନଙ୍କର ମୂତ୍ର ଯଦି ଆମେ ସଂଗ୍ରହ କରିକି ଜୈବିକ ଖତ ସୃଷ୍ଟି କରିପାରିବା, ବନେଇ ପାରିବା, ତାହେଲେ ଆମ ଫସଲ ପାଇଁ ବି ଭଲ ହବ, କାରଣ ଏଇ ଜୈବିକ ଖତରେ ପ୍ରସ୍ତୁତ ଖାଦ୍ୟ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟପ୍ରଦ,
0: ଭାରି ସ୍ୱାସ୍ଥ୍ୟପ୍ରଦ।
1: ଠିକ ଅଛି ଅପା, ଆଉ ସନ୍ଧ୍ୟା ସମୟ କିଛି ଗୀତବାଦ୍ୟର ବ୍ୟବସ୍ଥା କରିଛ ନା ନାହିଁ?
0: ଗୀତବାଦ୍ୟ ପୁରା ଖଞ୍ଜିକି ରଖିଛି,
1: ତେବେ ପଲ୍ଲୀ ଗୀତଟିଏ ଶୁଣିବା ଆଉ ଶ୍ରୋତାଙ୍କୁ ଶୁଣେଇବା।

0: ହଉ ସୁମନା ପା, ଗୀତଟି ଭାରି ଭଲ ଲାଗିଲା। ତେବେ ଆମର ପେଟ ପାଟଣା କଥା କ'ଣ? ଆଜି ବୈଠକରେ କ'ଣ ବିଷୟ ଅଛି?
1: ଆଜି ବିଷୟ ଅଛି ଗୋରୁମାନଙ୍କର କୃମିଜନିତ ସମସ୍ୟା ଓ ତାହାର ପ୍ରତିକାର।
0: ହଁ, ଏଇ କୃମିଟା ଭାରି ବଡ଼ ବିପଦର କାରଣ ଗାଈଗୋରୁଙ୍କ ପାଇଁ। ଏ ବିଷୟରେ ଆମର ବିଷୟ ବିଶେଷଜ୍ଞ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର କଟକର ଡକ୍ଟର ରଞ୍ଜନ କୁମାର ମହାନ୍ତ କ'ଣ କହୁଛନ୍ତି, ଆସ ଶୁଣିବା। ସାର୍, ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର।
0: ପ୍ରଥମେ ଆମର ଚାଷୀ ଭାଇମାନଙ୍କୁ କୁହନ୍ତୁ ଯେ ଏଇ କୃମିଜନିତ ସମସ୍ୟା କେତେ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରିକି ଏଇ କୃମିକୁ ଆମେ ଅବହେଳା କରିଥାଉ ଆଉ ରୋଗ ହିସାବରେ ବି ନେଇନଥାଉ, ତାଦ୍ୱାରା ଆମେ ଜାଣିପାରୁନା କୃମି ଯେ କେତେ ଆମର କ୍ଷତି କରେ। ପ୍ରକୃତରେ ଏଇ କୃମି କେତେ ପ୍ରଭାବ ଅଛି ଆଉ ଆକୁ କେତେ ଗୁରୁତ୍ୱ ଆପଣ ଦେଉଛନ୍ତି, ସେ ବିଷୟରେ ଟିକେ ପ୍ରଥମେ ଆଲୋଚନା କରି ତାପରେ ଆମେ ବିଷୟକୁ ଯିବା।
2: ଦେଖନ୍ତୁ, ଆମ ଚାଷୀ ଭାଇମାନେ କୃମିକୁ ହଠାତ୍ କି ଜାଣିପାରିନଥାନ୍ତି, ଯେପରିକି ବାହ୍ୟକୃମି ଯେମିତି ରହନ୍ତି, ଆମ ଟିଙ୍କ, ଉକୁଣି, ଡାଁସ, ସେମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ସହିତ ସେମାନେ ରକ୍ତକୁ ମଧ୍ୟ ଖାଇଯାଇଥାନ୍ତି, ଏହା ସହିତ ବିଭିନ୍ନ ପ୍ରକାର ରୋଗ କରାଇଥାନ୍ତି ଏବଂ ପ୍ରାଣୀଟି ମଧ୍ୟ ଅସହଯୋଗ ହୋଇଥାଏ, ସେ ନିଜେ କମ୍ଫର୍ଟରେ ନ ରହିବା ଦ୍ୱାରା ତାର ଠିକ୍ରେ ବଢ଼ିପାରିନଥାଏ ଏବଂ କ୍ଷୀର ମଧ୍ୟ ଠିକ୍ ହୋଇନଥାଏ। ସବୁଠୁ ଅସୁବିଧା ହେଲା ଏବେ ଯେଉଁ ଆମର ବିଭିନ୍ନ ଗାଁ ଗାଁରେ ବ୍ୟାପୁଛି ଚର୍ମବିଣ୍ଡି ବା ଲମ୍ପି ଚର୍ମ ରୋଗ, ଯେଉଁଥିରେ କି ଶରୀରରେ ଆବୁ ଭଳିଆ ବଡ଼ ବଡ଼ ହୋଇଯାଉଛି ଚର୍ମ ଉପରେ ଏବଂ ସେଗୁଡ଼ା ବିଣ୍ଡି ଭଳିଆ ବସିକି ତାପରେ ଫାଟିଗଲା ପରେ ବଡ଼ ବଡ଼ ଘା ହୋଇଯାଉଛି, ଯାହାଦ୍ୱାରା କି ବାଛୁରୀ ଗୁଡ଼ା ମରିବା ସହିତ ବେଳେବେଳେ ଗାଈମାନେ ବି ଯଦି ଆମେ ଠିକ୍ରେ ଚିକିତ୍ସା ନକଲେ ମରିଯାଉଛନ୍ତି। ଏହା ଛଡ଼ା ଦେଖିବା ଯେ ଯଦି ଟିଙ୍କମାନେ ରହିଲେ ତାହେଲେ ଆମର ଯଦି ସ୍ଥାନଟି ହେଇଥିବ ସମୁଦ୍ରକୂଳିଆ, ବିଭିନ୍ନ ପ୍ରକାର ଯେଉଁ ଜିଲ୍ଲା ଅଛି ଆମର ସମୁଦ୍ରକୂଳ ଜିଲ୍ଲା, ତାହେଲେ ସେଗୁଡ଼ିକର କ'ଣ ହୁଏ, ରକ୍ତ ପରଜୀବୀ ଗୁଡ଼ିକୁ ସେଇ ଯେଉଁ ଟିଙ୍କମାନେ ଗୋଟିଏ ଜୀବରୁ ଆଉ ଜୀବକୁ ନେଇଥାନ୍ତି, ଯାହାଫଳରେ କି ସେଇ ଯେଉଁ ରକ୍ତ ପରଜୀବୀ ରୋଗ ହେଲେ, ଯେମିତି ଆମର ରହୁଛି ସରା ବା ଥେଲେରିଆ କିମ୍ବା ବାବେସିଆ, ଯେଉଁଥିରେ ରକ୍ତ କମିଯାଇଥାଏ ଏବଂ ତାକୁ ଚିକିତ୍ସା କରିବାକୁ ବହୁତ କଷ୍ଟ ହେଇଥାଏ ଏବଂ ବହୁତ ସମୟରେ ଗାଈ ବା ଆମର ବିଭିନ୍ନ ପଶୁ ମରିବାର ମଧ୍ୟ ରହିଛି ଦୃଷ୍ଟାନ୍ତ। ଆଉ ଅନ୍ତକୃମିରେ ସେମାନେ ଶରୀରର ପ୍ରାୟ ବେଳେବେଳେ ଖାଦ୍ୟ ଯେଉଁ ଆମେ ଯୋଗାଇଥାଉ ତାର ଶତକଡ଼ା 30-40% ମଧ୍ୟ ଖାଇଯାଇଥାନ୍ତି। ତାହେଲେ ଆପଣ ଭାବନ୍ତୁ, ଯଦି ଏତେ ପରିମାଣର ଖାଦ୍ୟ ଯଦି ଅନ୍ତକୃମି ରହିକି ଖାଇଗଲେ ତାହେଲେ ସେ କେମିତି ଠିକ୍ରେ ବଢ଼ିପାରିବ, ନା ତା ଦେହ ଠିକ୍ ରହିବ, ନା ସେ ଭଲ ଭାବରେ ଆମକୁ କ୍ଷୀର ଦେବ।
0: ଆଚ୍ଛା, ସେଇ ଦୃଷ୍ଟିରୁ କୃମିଟା ବହୁତ ଗୁରୁତ୍ୱପୂର୍ଣ୍ଣ ରୋଗ ହିସାବରେ ଆପଣ ନେଉଛନ୍ତି।
2: ଆଜ୍ଞା,
0: ତେବେ ଏଇ କୃମିର ଲକ୍ଷଣ ଜଣେ କେମିତି ଜାଣିପାରିବ ଯେ ସେ ଆକ୍ରାନ୍ତ ହେଇଛି ଗାଈଗୋରୁ ବୋଲିକି?
2: ବାହ୍ୟକୃମି ଜାଣିବା ପାଇଁ ଆପଣଙ୍କର ବେଳେବେଳେ ଆମେ ଟିଙ୍କ, ଉକୁଣି ତା ଶରୀରର ମୁଖ୍ୟତଃ ଆମର କାନ ପାଖରେ ବହୁତ ଦେଖାଯାଇଥାନ୍ତି, କାନର ତଳ ପାଖରେ ଆଉ ମୁଣ୍ଡ ପାଖରେ ଥାଆନ୍ତି ଏବଂ ଦେହରେ ବି ମଧ୍ୟ ଉକୁଣି ଆଉ ଟିଙ୍କ ଦେଖାଯାଇଥାନ୍ତି। ଆଉ ଅନ୍ତକୃମି କିମ୍ବା ବାହ୍ୟକୃମି ରହିଲେ ପଶୁଟି କ'ଣ କରିବ, ଗଛ ହଉ କିମ୍ବା କାନ୍ଥ ହଉ ସେଥିରେ ଘସି ହେବ, ନିଜ ଦେହ କିମ୍ବା ପଛ ପାଖଟାକୁ ସବୁବେଳେ ଘସିବ।
0: ଆଚ୍ଛା,
2: ବେଳେବେଳେ ମାଟି ମଧ୍ୟ ଖାଆନ୍ତି, ଆଉ ଦେଖିବେ ତାର ସ୍ୱାସ୍ଥ୍ୟ ଧୀରେ ଧୀରେ କମିଯିବ, ସେ ଖାଇବ ନାହିଁ ଠିକ୍ରେ। ବେଳେବେଳେ ଛୋଟ ବାଛୁରୀ ଥିବ, ତାର ଆଗର ଯେଉଁ ଅଂଶ ଅଛି, ଯେଉଁ ଆଗର ଆମର ମୁଣ୍ଡ ତଳେ ଯେଉଁ ବେକ ପାଖର ଅଂଶ ଅଛି ସେଠି ଫୁଲିଯାଏ ଏବଂ ତା ଦେହ ଆଦୌ ଲାଗେନି, ବେଳେବେଳେ ଝାଡ଼ା ହୁଏ ଏବଂ ପତଳା ଝାଡ଼ା ହେଲା ପରେ ବେଳେବେଳେ ଗାଈ ବାଛୁରୀ ଦୁର୍ବଳ ହେଇଯାଆନ୍ତି। ତେଣୁ ଏଇସବୁ ଯେଉଁ ବିଭିନ୍ନ ପ୍ରକାର ଲକ୍ଷଣ ଅଛି ସେଇଠୁ ଆମେ ଜାଣିପାରିବା ଯେ ନିହାତି ତାର ଦେହରେ କୃମି କିମ୍ବା ବିଭିନ୍ନ ପ୍ରକାର ଅନ୍ତକୃମି କିମ୍ବା ବାହ୍ୟକୃମି ଅଛନ୍ତି।
0: ଆମର
2: ବାହ୍ୟକୃମି ଯୋଉ ରହିଲେ, ବାହ୍ୟକୃମିକୁ ତ ଆମେ ବାହାରୁ ଦେଖିପାରିବା କିନ୍ତୁ ଅନ୍ତକୃମିକୁ ଆମେ ବାହାରୁ ଦେଖିପାରିବା ନାହିଁ। ଯେମିତି ବାହ୍ୟକୃମି ଭିତରେ ଆମର ଟିଙ୍କ, ଉକୁଣି, ଡାଁସ ଏମାନେ ଯୋଉ ରହନ୍ତି ତାଙ୍କୁ ଆମେ ଦେଖିଲେ, ଯଦି ଆମେ ଦେଖିଲେ ତାଙ୍କର ସଂଖ୍ୟା ଅଧିକା ହେଇଯାଉଛି କିମ୍ବା ସେମାନେ ବଡ଼ ବଡ଼ ହେଇଗଲେଣି, ତାଙ୍କୁ ଆମେ ଚେଷ୍ଟା କରିବା ଯେ ଯଦି ବହୁତ କମ୍

0: ପରିମାଣରେ ଅଛନ୍ତି, ତାହେଲେ ଆମେ ହାତରେ ତାଙ୍କୁ ବାହାର କରିଦେଇପାରିବା।
1: ଆଚ୍ଛା,
0: କିନ୍ତୁ ଯଦି ଦେଖିବେ ଯଦି ବହୁତ ଅଧିକା ଧରନ୍ତୁ 100 କିମ୍ବା 100 ଉପରେ ଅଛନ୍ତି, ତାହେଲେ ଆମେ ହଠାତ୍ କି ତାଙ୍କୁ ବାହାର ନ କରି ଆମେ ଔଷଧ ପ୍ରୟୋଗ କରିକି ତାଙ୍କୁ ବାହାର କରିବା। କାରଣ କ'ଣ ହୁଏ, ଯଦି ଆମେ ଗୋଟେ ଗୋଟେ ଟିଙ୍କକୁ ଆମେ ବାହାର କରିବା, ସେ ବେଳେବେଳେ ଗୋଟେ ବିଷ ଛାଡ଼ିଥାନ୍ତି, ଏବଂ ସେଇ ବିଷ ଯେତେବେଳେ ବହୁତ ଗୁଡ଼ାଏ ଟିଙ୍କ ବାହାର କଲା ପରେ ବାଛୁରୀମାନେ ତାଙ୍କ ଦେହରେ ବିଷକ୍ରିୟା ଖେଳି ଯାଇଥାଏ ଏବଂ ସେମାନେ ବହୁତ ଦୁର୍ବଳ ହୋଇଯାଆନ୍ତି, ବେଳେବେଳେ ମରିପାରନ୍ତି। ତେଣୁ ଆମେ ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ପ୍ରକାର ଟିଙ୍କ ଔଷଧ ଆସୁଛି, ଯେମିତିକି ଆମର ସାଇପରମେଥ୍ରିନ୍, ଡେଲ୍ଟାମେଥ୍ରିନ୍, ବିଭିନ୍ନ ପ୍ରକାର ଏଇ ଯୋଉ କେମିକାଲର ଯୋଉ ବିଷ ଅଛି, ତାକୁ ଆମେ ତାଙ୍କ ଶରୀରରେ ଯୋଉ ଅନୁମୋଦିତ ମାତ୍ରା ଆମେ ଡାକ୍ତରଙ୍କୁ ପଚାରିକି ସେଥିରେ ଆମେ କ'ଣ କରିବା, ତାଙ୍କ ଦେହକୁ ଆମେ ସଫା କରିଦେବା, ଏବଂ ସଫା କରିବା ସମୟରେ ତାଙ୍କ ମୁହଁରେ ତୁଣ୍ଡି ଦେବା। କାରଣ ତୁଣ୍ଡି ନଦେଲେ ଚାଟିଲେ କ'ଣ ହବ ନା, ତାଙ୍କ ଆଖିରୁ ଏବଂ ମୁହଁରୁ ଲାଳ ବାହାରିବ, ଯୋଉଟା ବିଷକ୍ରିୟା କିଛି ହେଇଥାଏ। ଖାଲି ତାଙ୍କ ଦେହକୁ ସଫା କଲେ ହେବ ନାହିଁ, ତାଙ୍କ ଦେହକୁ ସଫା କରିବା ସହିତ ଆମେ କ'ଣ କରିବା ନା, ଗୁହାଳକୁ ଯୋଉ ଅନୁମୋଦିତ ମାତ୍ରା ଅଛି, ମାନେ ଆପଣ ଯଦି ଗାଈର ଦେହକୁ 1 ଲିଟର ପାଣିରେ 1 ମିଲିଲିଟର ପକେଇକି ସଫା କରୁଛନ୍ତି, ଆପଣ ଗୁହାଳ ଯେତେବେଳେ କରିବେ ସେତେବେଳକୁ ତାର 3ରୁ 4 ଗୁଣା ଆମେ ଔଷଧ ବ୍ୟବହାର କରିବା ଦରକାର।
1: ଗୁହାଳ ସଫା ରଖିବା ପାଇଁ,
0: ଗୁହାଳଟା ରେ ଯୋଉ ଟିଙ୍କର ଅଣ୍ଡା ଆଉ ଛୋଟ ଟିଙ୍କ ଯୋଉ ଥିବେ ତାଙ୍କୁ ମାରିବା ଦରକାର। ଯଦି ଆମେ ତାଙ୍କୁ ନ ମାରିଲେ, ତାହେଲେ 15 ଦିନ ଭିତରେ ପୁଣି ଆଉ ଥରେ ସେଇ ଟିଙ୍କ ମାନେ ତାଙ୍କ ଉପରକୁ ଚାଲିଯିବେ। ସଫା ତ ରଖିବା, ଚୂନ 5 ଭାଗ, ବ୍ଲିଚିଂ ପାଉଡର 1 ଭାଗ ଆମେ ତାକୁ ପାଣିରେ ମିଶେଇକି ଯଦି ଆମେ ଗୁହାଳରେ ପକେଇବା, ଏବଂ ପକେଇବା ପରେ ପାଖାପାଖି 1.5 ଘଣ୍ଟା 2 ଘଣ୍ଟା ଛାଡ଼ିଦେବା, ତାପରେ ଆମେ ସଫା କରିବା। ତାହେଲେ ଯଦି ସପ୍ତାହକୁ ଆମେ ଥରେ କିମ୍ବା 2 ଥର ଯଦି ଆମେ କରିପାରିବା, ତାହେଲେ ଟିଙ୍କ ଉକୁଣି ସଂଖ୍ୟା ଏବଂ ଆମର ଅନ୍ତକୃମି ସଂଖ୍ୟା ମଧ୍ୟ କମିଯିବାର ବହୁତ ସମ୍ଭାବନା ରହିଛି। ଏହା ଛଡ଼ା କ'ଣ କରିବା, ଗୁହାଳର ଚାରିପାଖ ଆମେ ସଫା ରଖିବା ନିହାତି ଦରକାର। ଯଦି ଅନାବନା ଗଛ ରହିଲା, ବୁଦା ରହିଲା ଏବଂ ଛୋଟ ଛୋଟ ଘାସ ବହୁତ ରହିଲା, ତାହେଲେ ତା ଦେଇକି ମଧ୍ୟ ଏବେ ବର୍ଷା ଦିନ ଏବଂ ଶୀତ ଦିନରେ ବହୁତ ଅଧିକା ଯୋଉ କୃମିମାନେ ଭିତରକୁ ପଶି ଆସିବେ, ସେ ଯୋଉ ଓଦା ପତ୍ର ଦେଇକି।
1: ଆଚ୍ଛା, ଆପଣ ଯୋଉ ବାହ୍ୟ କୃମି କଥା କହିଲେ, ସେଇଟା ଆମର ସାବଧାନତା ଅବଲମ୍ବନ କଲେ ହୁଏତ କମି ଯାଇପାରେ, କିନ୍ତୁ ଅନ୍ତକୃମି ବି ଗୋଟେ ଅଛି କହୁଥିଲେ, ସେ ଅନ୍ତକୃମିର ଲକ୍ଷଣ କ'ଣ ଆଉ ତାକୁ କେମିତି ଆମେ ପ୍ରତିରୋଧ କରିପାରିବା ବା ଚିକିତ୍ସା କରିପାରିବା, ସେ ବିଷୟରେ କ'ଣ କହିବେ?
0: ଅନ୍ତକୃମିର ମୁଖ୍ୟ ଲକ୍ଷଣ ଯୋଉ ରହିଲା, ଯେ ତାର ପଛ ପାଖ ଆଉ ଦେହଟାକୁ ସେ ଗଛ କିମ୍ବା କାନ୍ଥରେ ଘଷିବ। ଦ୍ୱିତୀୟ ଜିନିଷ ହଉଛି ଖାଇବା ସେ କମିଦେବ, ଏବଂ ତା ଦେହ ଆଦୌ ଲାଗିବନି। ଏବଂ ସବୁଠୁ ମୁଖ୍ୟ ପ୍ରୋବ୍ଲେମ ହବ କ'ଣ ନା, ଝାଡ଼ା ହେବ ଏବଂ ଝାଡ଼ାଟା ପତଳା ହବ, ଝାଡ଼ାଟା କିଛି ଦୁର୍ଗନ୍ଧ ମଧ୍ୟ ହେଇପାରେ। ଆଉ ଆମେ ଏହାର ମୁଖ୍ୟ କେମିତି ଆମେ ଚିହ୍ନଟ କରିବା, ଗାଈର ଗୋବରକୁ ଆମେ ତଳେ ପଡ଼ିଆ, ଯୋଉଟା ତଳେ ପଡ଼ିଥିବ ତାକୁ ନ ନେଇକି ଯେତେବେଳେ ଗାଈର ଗୋବର କରୁଥିବ ସେତେବେଳେ ସେଥିରୁ ଉପର ଅଂଶରୁ ସଂଗ୍ରହ କରିବା, ଏବଂ ସେଇ ଝାଡ଼ାକୁ ନେଇକି ନିକଟସ୍ଥ ଆମର ପ୍ରାଣୀ ଚିକିତ୍ସକଙ୍କ ପାଖରେ ତାକୁ ଆମେ ଟେଷ୍ଟ କରିବା। ଯଦି ଆମେ ଟେଷ୍ଟ କଲା ପରେ ଯାହା ସେ କୃମିର ଅଣ୍ଡା ଦେଖିବେ, ସେ ଅନୁସାରେ ଆପଣଙ୍କୁ ସେ ତାର ଚିକିତ୍ସାର ପ୍ରଣାଳୀ କହିଦେବେ, ଏବଂ ଯୋଉ ଆମର କୃମି ଔଷଧ ସେ ଦେଲେ ଆମେ ସେଇ କୃମି ଔଷଧକୁ ପ୍ରୟୋଗ କରିବା। କିନ୍ତୁ କୃମି ଔଷଧ ଯେହେତୁ ଆମର କୃମିକୁ ମାରିଥାଏ, ତେଣୁ ଜୀବ ଦେହରେ ମଧ୍ୟ କିଛି ସେ ବିଷକ୍ରିୟା କରିଥାଏ। ତେଣୁ ଚେଷ୍ଟା କରିବା ଯେତେବେଳେ ବି ଆମେ କୃମି ଔଷଧ ଦେବା, ଗାଈକୁ ମଧ୍ୟ ଚେଷ୍ଟା କରିବା ତା ପୂର୍ବରୁ କିଛି ଭିଟାମିନ ଆଇଦର ଇଞ୍ଜେକ୍ସନ ହଉ କିମ୍ବା ତାଙ୍କୁ ଖାଇବାକୁ ଆମେ ମିନେରାଲ ମିକ୍ସଚର ହଉ ବା ଯୋଉ ଖଣିଜ ଲବଣ ମିଶ୍ରଣ କହନ୍ତି, ତା ସହିତ କିଛି ଭିଟାମିନ ଆମେ ଦେବା ପରେ ପ୍ରାଣୀଟି ଟିକେ ସୁସ୍ଥ ହେଲା ପରେ କୃମି ଔଷଧ ଦେବା। ଯଦି ପ୍ରାଣୀଟି ଦୁର୍ବଳ ଅଛି, ତାହେଲେ ତତ୍କ୍ଷଣାତ୍ କୃମି ଔଷଧ ଦେବା ନାହିଁ।
1: ବାହ୍ୟକୃମି ହଉ ବା ଅନ୍ତକୃମିରେ ଜଣେ ଆକ୍ରାନ୍ତ ଗାଈ ଗୋରୁଙ୍କୁ ଆମେ ଗାଈ ପଲଙ୍କ ସହିତ ମିଶେଇକି ରହିବା ପାଇଁ ଚାହିଁବା ନା ତାକୁ ଅଲଗା ରଖିକି ଚିକିତ୍ସା କରିବା, ଆପଣଙ୍କ ମତରେ କ'ଣ?
0: ଦେଖନ୍ତୁ, ଆମର ଯୋଉ ଚାଷୀ ଭାଇମାନଙ୍କର ଯୋଉ ଗୁହାଳ ଅଛି, ସେଥିରେ ତ ଆମେ ଯେତେ ଚେଷ୍ଟା କଲେ ବି ଗାଈ ଗୋରୁମାନଙ୍କୁ ଅଲଗା ରଖିପାରିବା ନାହିଁ।
1: ଆଚ୍ଛା,
0: ଏବଂ ତା ଛଡ଼ା ବେଳେବେଳେ କ'ଣ ହଉଛି, ଆମର ଗୁହାଳ ପାଖ ଦେଇକି ମଧ୍ୟ କୋଉ ଗାଈ ଗଲା, ସେ ଯଦି ଗୋବର କରିଦେଲା ପାଖରେ, ତାହେଲେ ସେଥିରୁ ମଧ୍ୟ କୃମି ଆଉ ବିଭିନ୍ନ ପ୍ରକାର ଜୀବ ଆସିବାର ସମ୍ଭାବନା ରହିଛି। ତେଣୁ ଆମେ ଚେଷ୍ଟା କରିବା ଆମର ସବୁ ଗାଈ ବାଛୁରୀ ତା ସହିତ ଗୁହାଳ, ଏବଂ ଯୋଉଠି ଆମେ ବାନ୍ଧୁଥିବା ଦିନବେଳେ ମଧ୍ୟ ଯୋଉ ଜାଗାରେ ଆମେ ବାନ୍ଧୁଥିବା ସେଇ ଜାଗାକୁ ମଧ୍ୟ କୃମି ଔଷଧ ଏବଂ ଟିଙ୍କ ଔଷଧ ଦେଇକି ତାକୁ ସଫା କରିବା ଦରକାର। ଆଉ ଆମର ଯେତେ ସବୁ ଚରିବା ଜାଗା ଗୁଡ଼ା ଅଛି, ପ୍ରାୟ ସେଇ ଯୋଉ କୃମିମାନେ ବହୁତ ଅଧିକା ମାତ୍ରାରେ ଥାଆନ୍ତି। ତେଣୁ ଆମେ ଚେଷ୍ଟା କରିବା ଏଇ ଯୋଉ ବର୍ଷା ଦିନରେ ଟିକେ ସତର୍କତା ଅବଲମ୍ବନ କରିବା, କାରଣ ଏବେ ଯୋଉ ଚେପ୍ଟା କୃମି ଆଉ କଲିଜା କୃମିମାନେ ବହୁତ ଅଧିକ।

0: ଆକ୍ଚୁଆଲି ଥାଆନ୍ତି।
1: ତେବେ ବର୍ତ୍ତମାନ ବର୍ଷା ଦିନ ଏବଂ ବହୁତ ସମୟରେ ଝଡ଼ି ବର୍ଷା ବି ଚାଲିଛି, କୋଉଠି କୋଉଠି ବି ବନ୍ୟାର ପ୍ରଭାବ ବି ଅଛି, ତେବେ ଏହି ସମୟରେ ବିଶେଷ କ'ଣ ସତର୍କ ରହିବା ପାଇଁ ଆପଣ ପରାମର୍ଶ ଦେବେ?
0: ଆପଣ ବହୁତ ଭଲ ପ୍ରଶ୍ନଟି ପଚାରିଲେ। ଏବେ ଦେଖାଯାଉଛି ଯେ ଯେତେବେଳେ ପାଣି ବଢି ପାଣି ଆସୁଛି ସେତେବେଳେ ସେ ପଟୁ ମାଟିଟା ଆମର ଘାସ ଉପରେ ପଡ଼ିଯାଉଛି। ଯେଉଁ ପଟୁ ମାଟିଟା ଯେତେବେଳେ ଆମର ଗାଈଟି କିମ୍ବା ମଇଁଷି କିମ୍ବା ଯେକୌଣସି ଆମର ଜୀବ ଖାଇଲା ସେଥିରେ ପ୍ରଥମତଃ କୃମି ଯିବ, ଦ୍ୱିତୀୟ ଜିନିଷ ହେଲା ସେ ଯେଉଁ ପଟୁ ମାଟିଟା ତାର ଝାଡ଼ା କରିବ, ଯାହାଫଳରେ କି ଗାଈ ଦୁର୍ବଳ ହୋଇଯାଏ। ତେଣୁ ସେଥିପାଇଁ ସବୁ ଗୋପାଳକ ଭାଇ ଭଉଣୀ ମାନଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯଦି ଆପଣଙ୍କର ବନ୍ୟା ପାଣି ଏବେ ଜଷ୍ଟ କମିଯାଇଛି ତାହେଲେ ସେ ଜାଗାକୁ ଚରିବା ପାଇଁ ନିଅନ୍ତୁ ନାହିଁ। ପାଖାପାଖି 5-6 ଦିନ ପରେ ଆପଣ ସେ ଜାଗାକୁ ନେଇପାରିବେ। ତା ପୂର୍ବରୁ ଆପଣ ସେପଟେ ଘାସ କାଟିକି ଆଣିକି କିଛି ଦିଅନ୍ତୁ, ତାକୁ ଟିକେ ଛାଇରେ ଶୁଖେଇକି ଆପଣ ସେଇ ଘାସକୁ ଦିଅନ୍ତୁ ଏବଂ ଗାଈକୁ ଚେଷ୍ଟା କରନ୍ତୁ ଘର ଭିତରେ ନ ରଖିକି ଘର ପାଖରେ ବାନ୍ଧିକି ଗଛ ତଳେ ରଖନ୍ତୁ ଏବଂ ଅଳ୍ପ କିଛି ଚାଲିବା ପାଇଁ ନିଅନ୍ତୁ, କିନ୍ତୁ ଯେଉଁ ଜାଗାରେ ଆପଣଙ୍କ ପାଣି ଛାଡ଼ି ଯାଇଥିବ ପଟୁ ଚରିବା ଜାଗାକୁ ନିଅନ୍ତୁ ନାହିଁ। ଏବଂ ଯଦି ସାପ କାମୁଡ଼ୁଛି କିମ୍ବା ଅନ୍ୟ କିଛି ଆପଣଙ୍କର ଦେଖୁଛନ୍ତି ସେ କିଛି ବିଷଧର ଜିନିଷ ଖାଇଦେଇଛି ପୋକ କିମ୍ବା ଇଏ, ତାହେଲେ ଆପଣ ଚେଷ୍ଟା କରନ୍ତୁ ଯେତେ ଶୀଘ୍ର ପାରୁଛନ୍ତି ପ୍ରାଣୀ ଚିକିତ୍ସକଙ୍କ ସହାୟତା ନିଅନ୍ତୁ।
1: ଆଉ ଖାଦ୍ୟପେୟର କ'ଣ ବିଶେଷ ଯତ୍ନ ନେବା ଦରକାର ଏଇ କୃମି ଆକ୍ରାନ୍ତ ଗାଈଗୋରୁଙ୍କ ପାଇଁ?
0: ଦେଖନ୍ତୁ, କୃମି ରହିଲେ ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ଗୋଟିଏ ଗାଈ ଦେହରୁ ବେଳେବେଳେ 40 ଫୁଟ ଲମ୍ବାର ମଧ୍ୟ କୃମି ବାହାର କରାଯାଇଛି। ଆମର ଯେଉଁ ଗୋଲ କୃମି ବହୁତ ପରିମାଣରେ ଥାଆନ୍ତି, କିନ୍ତୁ ଚେପ୍ଟା କୃମି ବେଳେବେଳେ ଗୋଟିଏ ରହିକି ମଧ୍ୟ ସେ ବହୁତ ଲମ୍ବା ରହେ ଏବଂ ସେ ତାର ବହୁତ ଖାଦ୍ୟ ଖାଏ। ତେଣୁ ଖାଇଲା ମାନେ ଗାଈର ତାର ନିଜର ସ୍ୱାସ୍ଥ୍ୟ ଠିକ୍ ରହିବନି ଏବଂ ତାର କ୍ଷୀର ମଧ୍ୟ ଠିକ୍ ଦେଇପାରିବନି। ତେଣୁ ଆମେ ଖାଦ୍ୟ ହିସାବରେ କ'ଣ ଦେବା, ଆପଣ ଦେଖିଥିବେ ଛେଳିମାନେ ଯଦି କଅଁଳିଆ ପତ୍ର ଖାଆନ୍ତି କିମ୍ବା ଗାଈ ଗୋଟେ ବହୁତ କଅଁଳିଆ ପତ୍ର ଖାଏ ତାହେଲେ ଛେରି ହୁଏ। ତେଣୁ ଆପଣ ଯଦି କଅଁଳିଆ ପତ୍ର ବହୁତ ଅଛି ତାହେଲେ ମିକ୍ସ କରିକି ତାକୁ ଦିଅନ୍ତୁ, ଅନ୍ୟ ଖାଦ୍ୟ ସହିତ ଦିଅନ୍ତୁ। ଦ୍ୱିତୀୟ ଜିନିଷ ହେଲା ତାଙ୍କୁ ଟିକେ ଭଲ ଖାଦ୍ୟ ମାନେ ଖାଲି ଦାନା ବହୁତ ଅଧିକା ନ ଦେଇକି, ଆମର ଯଦି ଶଙ୍କର ହାତିଆ ଘାସ ଅଛି କିମ୍ବା ଭଲ କିଛି ଘାସ ଚାଷ କରନ୍ତୁ। ଚାଷୀ ଭାଇମାନେ ଯଦି ଭଲ ଘାସ ଚାଷ କରିବେ ତାହେଲେ କ୍ଷୀରର ଉତ୍ପାଦନ ଖର୍ଚ୍ଚ କମିଯିବ, ପରିମାଣ ବଢ଼ିବ, ତା ସହିତ ଗାଈର ଦେହ ମଧ୍ୟ ଭଲ ରହିବ। ଆଉ ଏବେକାର ଯେଉଁ ଲମ୍ପି ଚର୍ମ ରୋଗ ହେଇଛି ତା ପାଇଁ ସବୁ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ଆପଣଙ୍କର ଯଦି ଏଇ ରୋଗ ହେଇଛି ତା ପାଇଁ ଆପଣ ଦେଶୀ ଔଷଧ ବି ଆପଣ ବ୍ୟବହାର କରିପାରିବେ। ସେଥିରେ ଆପଣ କ'ଣ କରିପାରିବେ ନା, ତାଙ୍କୁ ସେ ଯେଉଁ ଘା ସଫା କରିବାଟା ସବୁଠୁ ବଡ଼ ଜିନିଷ। ଆଉ ଯେହେତୁ ଇଏ ଭୂତାଣୁ ଦ୍ୱାରା ହେଉଛି, ଏହାକୁ ଆମେ ଚିକିତ୍ସାଟା ଆମର ଲକ୍ଷଣ ଅନୁସାରେ କରିବା।
1: ଲକ୍ଷଣ କ'ଣ?
0: ଲକ୍ଷଣ ହେଲା ତାର ତାପମାତ୍ରା ବଢ଼ିଯିବ, 104-106 ଡିଗ୍ରୀ ହେଇଯିବ। ତାପରେ ତାର ଦେହରେ ଆବୁ ଆବୁ ଭଳିଆ ଚମଡ଼ା ଉପରେ ବାହାରିବ, ବେଳେବେଳେ ମୁହଁ ଭିତରେ, ବେଳେବେଳେ ତାର ପହ୍ନାରେ, ମଳଦ୍ୱାର ପରିଶ୍ରାଦ ଦ୍ୱାର ପାଖରେ ଏବଂ ପୁରା ସାରା ଚମଡ଼ାରେ। ସବୁଠୁ ଅସୁବିଧା ହୁଏ ଯଦି ତାର ତଣ୍ଟିରେ ଆମର ହେଇଥିବ ନିଶ୍ୱାସ ନଳୀରେ କିମ୍ବା ଖାଦ୍ୟ ନଳୀରେ, ସେଥିରେ ମରିବାର ବହୁତ ସମ୍ଭାବନା ରହିଛି। ତେଣୁ ତା ପାଇଁ କ'ଣ କରିବା, ଆପଣ ସାଧାରଣ ଜିନିଷ ହେଲା ଯେ ଚେଷ୍ଟା କରନ୍ତୁ ଆମର କିଛି ଯେମିତି ଦେଶୀ ଗଛ ଯେମିତି ହେଲା ଅମୃତଭଣ୍ଡା, ଆପଣଙ୍କର ଯଦି ଡିମ୍ବିରି କିମ୍ବା ସପୁରୀ, ଏହାର ପତ୍ର ଆଉ ତାର ଫଳ ଆପଣ ତାକୁ ଖାଇବାକୁ ଦେଲେ ଏହାର ପ୍ରତିରୋଧକ ଶକ୍ତି ବଢ଼େ। ଏହା ଛଡ଼ା କ'ଣ କରିପାରିବା ନା, ଯେତେବେଳେ ରୋଗ ଯଦି ଗୋଟେ ଗାଈକୁ ହେଇଗଲା କିମ୍ବା ଗୋଟେ ବାଛୁରୀକୁ ହେଇଗଲା ତାହେଲେ ଅନ୍ୟକୁ ପ୍ରତିଷେଧକ ଦେଇପାରିବେ। କ'ଣ କରିପାରିବେ ନା, 4 ଜିନିଷ ଅଛି, ପାନପତ୍ର 10, ଗୋଲମରିଚ 10 ଗ୍ରାମ, ଲୁଣ 10 ଗ୍ରାମ, ଗୁଡ଼ 10 ଗ୍ରାମ, ତାକୁ ନେଇକି ଆମେ ମିଶେଇଦେବା। ଗୋଲମରିଚକୁ ଗୁଣ୍ଡ କରିକି ପାନପତ୍ରକୁ ଟିକେ ଛେଚି ଦେଇକି ତାକୁ ମିଶେଇଦେବା, ମିଶେଇକି ଆମେ ଗୋଟେ ବଡ଼ ଗାଈକୁ ଆମେ ଏହାକୁ ଗୋଟେ ପାନ ଦେଇପାରିବା। ଯଦି ଛୋଟ ଅଛି ତାହେଲେ ସେ ଅନୁସାରେ ଅଧା କିମ୍ବା 4 ଭାଗରୁ ଭାଗେ କରିକି ଆମେ ଦେଇପାରିବା। ଏବଂ ପିଇବା ପାଇଁ ଏହି ସମୟରେ ଟିକେ ନଖ ଉଷୁମ ପାଣି, ଆଉ ତା ସହିତ ଯେହେତୁ ଗାଈଟି ଖାଇବାରେ ବି ଅସୁବିଧା ହୁଏ ଆପଣ ଗୁଡ଼ ଲୁଣ ଅଳ୍ପ ଟିକେ ଲେମ୍ବୁ ପକେଇକି ମଧ୍ୟ, ଆପଣ ସାଦା ପାଣି ନ ଦେଇକି ଟିକେ ଗୁଡ଼ ଲୁଣ ମିଶା ପାଣି ଦେଲେ ଗାଈ ଶୀଘ୍ର ଭଲ ହୋଇଥାଏ। ବିଭିନ୍ନ ପ୍ରକାର ହୋମିଓପାଥି ଔଷଧ ମିଳୁଛି, ଯଦି ଆପଣ ଡାକ୍ତରଙ୍କ ପରାମର୍ଶ ପାଇପାରୁନାହାନ୍ତି ତାହେଲେ ପ୍ରଥମେ ଆପଣ ହୋମିଓପାଥିର ଯେଉଁ ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ଗୋଟେ ଔଷଧ ଆଣିବେ, ଆଉ ଗୋଟେ ଫୁଲା କମେଇବା ପାଇଁ ଔଷଧ ଆଣିବେ। ସବୁଠୁ ବଡ଼ ଜିନିଷ ହେଉଛି ଘାକୁ ଆମେ ସଫା କରିବା। ତାହେଲେ ଘାକୁ କେମିତି ସଫା କରିବା, ଆପଣ ସବୁବେଳେ ଗରମ ପାଣି କରିକି ତାକୁ ନଖ ଉଷୁମ ରଖିବେ, ସେଇ ପାଣିରେ ଆପଣ ଘାକୁ ସୂତା କପଡ଼ାରେ ଜୋରରେ ଘଷିକି ସଫା

0: ସଫା କଲା ବେଳକୁ ଆପଣ ଡେଟଲ ପକାଇ ପାରିବେ ବାହାରେ। ଯଦି ମୁହଁରେ ହେଇଛି, ଖାଇବା ସୋଡ଼ା ଆପଣ ବ୍ୟବହାର କରିକି ତାକୁ ସଫା କରିଦେବେ।
1: ଆଚ୍ଛା
0: ସଫା କଲା ପରେ ଯେହେତୁ ଗାଈର ବହୁତ ଅଧିକା ଘା ହେଇଥିବ, ଆପଣ ମଲମ ଆଣିଲା ବେଳକୁ ଆପଣ ପାରିବେ ନାହିଁ। ତ ସବୁଠୁ ଭଲ ଜିନିଷ ହେଉଛି ନିମ୍ବ ପତ୍ର ବା ନିମ୍ବ ଛେଲି,
1: ଆଜ୍ଞା,
0: ତା ସହିତ ଟିକେ ଆପଣ ହଳଦୀ ଆଉ ଅଳ୍ପ ଟିକେ ନଡ଼ିଆ ତେଲ ବା ଆପଣ ରାଶି ତେଲ ମିଶେଇ ପାରିବେ, ଆଉ କିଛି ଯଦି ଆମେ ପାରିବା ଗନ୍ଧକର୍ପୂର, କାରଣ ଗନ୍ଧକର୍ପୂର ଦେଲେ କ'ଣ ହେବ, ମାଛି ବସିବାଟା ହେବ ନାହିଁ। ଯଦି ବି ଆପଣ ପ୍ରଥମ ସ୍ତରରେ ଅସୁବିଧା କିଛି ହେଉଛି, ତାହେଲେ ଏଇ ଯୋଉ ଘରୋଇ ଚିକିତ୍ସା କରନ୍ତୁ। ଘରୋଇ ଚିକିତ୍ସା କଲା ପରେ ଆପଣ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କରିକି
1: ନିଶ୍ଚୟ
0: ଆପଣ ଯାହା ତାକୁ ଯେମିତି ଭଲ କରିବା କଥା ତାକୁ କଲେ ଆପଣ ନିହାତି ଆପଣଙ୍କର ଯୋଉ ବାଛୁରୀ କିମ୍ବା ଗାଈ ମୃତ୍ୟୁମୁଖରୁ ବଞ୍ଚିଯିବ।
1: ଆମେ ଯୋଉ ଆଲୋଚନା କରୁଛେ କୃମି ପରେ, ତାପରେ ଆପଣ କହିଲେ ଚର୍ମ ବିଣ୍ଡି ରୋଗ, କିନ୍ତୁ ବର୍ତ୍ତମାନ ସରକାରଙ୍କ ତରଫରୁ କ'ଣ ଏଇ ରୋଗ ପାଇଁ କିଛି ପ୍ରତିଷେଧକ ବ୍ୟବସ୍ଥା କିମ୍ବା ଟୀକାର ବ୍ୟବସ୍ଥା କରାଯାଇଛି କି?
0: ଆଜ୍ଞା, ବହୁତ ଭଲ ପ୍ରଶ୍ନଟି ପଚାରିଲେ। ଏବେ ଦେଖନ୍ତୁ, ସରକାରଙ୍କ ପାଖରୁ ଏଇ ଯୋଉ ଚର୍ମବିଣ୍ଡି ରୋଗ ପାଇଁ ଟୀକା ଆସୁଛି, ସେ ବହୁତ ଅଞ୍ଚଳରେ ଏଇ ଟୀକା ଆମର ପ୍ରାଣୀ ଚିକିତ୍ସକଙ୍କ ପାଖରେ ଉପଲବ୍ଧ। ଆମେ ତାକୁ ଯୋଉ ଗାଈ କିମ୍ବା ବାଛୁରୀଙ୍କୁ ହେଇନାହିଁ, ଆମେ ତାଙ୍କୁ ଚେଷ୍ଟା କରିବା ଏଇ ଟୀକାଟା ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଆମେ ତାଙ୍କୁ ଦେବା ପାଇଁ। ତାହେଲେ ଆମର ଏଇ ଯୋଉ କଷ୍ଟଟା କମିଯିବ ଏବଂ ଆମେ ଏତେ କଷ୍ଟ ଭୋଗିବାନି, କିମ୍ବା ଆମେ ଏତେ ଯୋଉ ନଷ୍ଟ ଆମର ହେଇ ନପାରେ।
1: ଆଜ୍ଞା, ଆଉ ଶେଷରେ କ'ଣ ପରାମର୍ଶ ଦେବେ?
0: ଦେଖନ୍ତୁ, ଆମର ଯୋଉ ଅନ୍ତକୃମି କିମ୍ବା ବାହ୍ୟକୃମି, ସେମାନେ ବାହ୍ୟକୃମି ତ ଆମେ ଜାଣିପାରିଥାଉ, କିନ୍ତୁ ଅନ୍ତକୃମିକୁ ଜାଣିପାରିନଥାଉ। ତେଣୁ ଯଦି ଆପଣ ଅନ୍ତକୃମିକୁ ଅତି କମ୍ରେ 6 ମାସରେ ଥରେ କୃମି ଔଷଧ ଦେଇକି, କିମ୍ବା ଆପଣ କୃମି ଔଷଧ ବଦଳରେ ମଧ୍ୟ ପୁରୁଣା ଔଷଧ ଭଳିଆ ଯେମିତି ଆପଣଙ୍କ ଲିମ୍ବ ପତ୍ର ମଧ୍ୟ ମଝିରେ ମଝିରେ ଦେଲେ ସେ ଅନ୍ତକୃମି କମିଯାଇଥାନ୍ତି। ଆମେ ଅନ୍ତକୃମିମାନଙ୍କୁ ଯଦି ଆମର ପଶୁମାନଙ୍କ ପାଖରୁ ନ ହଟାଇବା, ଗୁହାଳକୁ ଠିକରେ ନ ସଫା ରଖିବା, ଗୁହାଳ ପାଖର ପରିବେଶକୁ ଯଦି ଆମେ ଶୁଷ୍କ ନ ରଖିବା, ତାହେଲେ ଆମେ ଆମର ଗାଈର ଯୋଉ ଅମଳ ପାଇବା କଥା, ଯୋଉ ଆମେ କ୍ଷୀର ପାଇବା କଥା, କିମ୍ବା ତାର ବଢ଼ିବା କଥା ଆମର ବାଛୁରୀ, ସେମିତି ବଢ଼ିପାରିବେ ନାହିଁ। ତେଣୁ ଆମେ ଯଦି ଚାହୁଁଛେ ଗୋଟେ ଭଲ ଗୋପାଳକ ହେବା, ଭଲ କ୍ଷୀର ପାଇବା ଏବଂ ଆମର ବାଛୁରୀଟି ଭଲ ଗାଈ ହେବ, ତାହେଲେ ଆମେ କୃମି ସମସ୍ୟାରୁ ଆମ ଗାଈ ବାଛୁରୀମାନଙ୍କୁ ବଞ୍ଚେଇ ବା ନିହାତି ଦରକାର।
1: ସାର୍ ବହୁତ ବହୁତ ଧନ୍ୟବାଦ, ଆଜି ଯୋଉ ବିଷୟ ଥିଲା ସେ ବିଷୟରେ ଆପଣ ଖୁବ୍ ସୁନ୍ଦର ଆଲୋଚନା କଲେ, ତା ସହିତ ବର୍ତ୍ତମାନ ଯୋଉ ବ୍ୟାପୁଥିବା ଚର୍ମବିଣ୍ଡି ରୋଗ ସେ ବିଷୟରେ ବି ଆଲୋଚନା କଲେ, ଆଉ ଚାଷୀ ଭାଇ ଭଉଣୀମାନଙ୍କୁ କିପରି ସେଥିରୁ ଚିକିତ୍ସା କରିବେ ଏବଂ ପ୍ରତିଷେଧକ ଭାବରେ କିପରି ସେମାନେ ଚିକିତ୍ସା କରିବେ ସେ ବିଷୟରେ ବି କହିଲେ। ଏ ଆଲୋଚନା ପାଇଁ ଶ୍ରୋତାବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ହଁ ଭାଇ, ଆଜି ଯୋଉ ବିଷୟଟି ବୈଠକରେ ଆଲୋଚନା ହେଲା ସେ ବିଷୟଟି ଭାରି ଭଲ ଲାଗିଲା।
1: ତାହେଲେ ଆମେ ବିଷୟ ବିଶେଷଜ୍ଞ ଯିଏ ଥିଲେ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର କଟକର ଡକ୍ଟର ରଞ୍ଜନ କୁମାର ମହାନ୍ତଙ୍କୁ ଆଉ ଥରେ ଧନ୍ୟବାଦ ଦେବା।
2: ବହୁତ ବହୁତ ଧନ୍ୟବାଦ।
1: ହଁ ସୁମନପା, ଏବେ ଟିକେ ଜାଣିବା ବଜାର ଦର।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟ ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 28 ରୁ 30 ଟଙ୍କା, ପିଆଜ କିଲୋ ପ୍ରତି 31 ରୁ 40 ଟଙ୍କା, ବିଲାତି ବାଇଗଣ 30 ରୁ 50 ଟଙ୍କା, ବାଇଗଣ 50 ରୁ 60 ଟଙ୍କା, କୋବି 60 ରୁ 70 ଟଙ୍କା, ବିନ୍ସ କିଲୋ ପ୍ରତି 80 ରୁ 95 ଟଙ୍କା, ଭେଣ୍ଡି କିଲୋ ପ୍ରତି 43 ରୁ 50 ଟଙ୍କା, କଖାରୁ 20 ରୁ 30 ଟଙ୍କା, ଝୁଡ଼ଙ୍ଗ 55 ରୁ 65 ଟଙ୍କା, ଜହ୍ନି 41 ରୁ 48 ଟଙ୍କା, କଲରା 44 ରୁ 52 ଟଙ୍କା, ଗାଜର କିଲୋ ପ୍ରତି 54 ରୁ 64 ଟଙ୍କା, ସେହିପରି ସଜନା ଛୁଇଁ 55 ରୁ 65 ଟଙ୍କା। ମନେ ରଖନ୍ତୁ, ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶି ହେବାର ସମ୍ଭାବନା ରହିଛି।
1: ହଉ, ଆମେ ଚାଷୀବନ୍ଦୀ ଲୋକ, ପାଣିପାଗ ନ ଶୁଣିକି କ'ଣ ଉଠିବା କି?
2: ନା, ପାଣିପାଗଟା ଶୁଣିଦେବା।
3: ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ଭୁବନେଶ୍ୱର ସୂଚନା ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତିମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।
1: ହଉ ସୁମନ ଅପା, ପାଣିପାଗ ତ ଶୁଣିଲେ, ଏତେ ସମୟ ଧରି ଆମ ଶ୍ରୋତାମାନେ ବି ଆମ ସହିତ ରହିଲେ, ଏବେ ବୈଠକ ଶେଷ କରିବା ନା ନାହିଁ?
2: ହଁ, ବୈଠକ ଶେଷ କରିବା, କିନ୍ତୁ ଆମ ଶ୍ରୋତାମାନଙ୍କୁ ଆଉ ଥରେ ଧନ୍ୟବାଦ।
1: ଧନ୍ୟବାଦ।
4: ହରି ଯୋଗ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ସମବେତ କଣ୍ଠରେ କେତୋଟି ଦେଶ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ରଚନା କରିଛନ୍ତି ଅକ୍ଷୟ ମହାନ୍ତି।

ପ୍ରଚାର କଲୁ କେତୋଟି ଦେଶବନ୍ଦନା ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଭକ୍ତିଗୀତ, ଶିଳ୍ପୀ ଭୀମସେନ ଯୋଶୀ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ନାଗୁ ପାତ୍ର ଏବଂ ମଞ୍ଜୁଲତା ପାତ୍ର, ଗ୍ରାମ ସାନ ଡୁଙ୍ଗୁରିଗୁଡ଼ା, ବ୍ଲକ କର୍ଲାମୁଣ୍ଡା ଏବଂ ଜିଲ୍ଲା କଳାହାଣ୍ଡିରୁ। କଥାଚିତ୍ର ଆଶିକ, କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଓ କୁମାର ସାନୁ, ଗୀତ ରଚନା ସମୀର ଏବଂ ସଙ୍ଗୀତ ସଂଯୋଜନା ଗୁଲସନ କୁମାର। କଥାଚିତ୍ର ଆଶିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ୟାର ହୋ ଗୟା ହେ ତୁଝେ କ୍ୟା କଥାଚିତ୍ରରୁ ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଶ୍ଚିମ ସିଂଭୁଇଂ ଜୁଇଗାସା ଝାରଖଣ୍ଡ ଜିଲ୍ଲାରୁ ଶିବା ଗୋପା ପ୍ରେମ ଗୋପ କପିଳ ଗୋପ ଶିଭାଂଶୁ ଗୋପ ସଙ୍ଗୀତା ଗୋପ ଲିପି ଗୋପ ଏବଂ ଦୀପାଳୀ ଗୋପ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ଏଗ୍ନି ଗୀତ ରଚନା ସମୀର ଏବଂ ସଙ୍ଗୀତ ସଂଯୋଜନା ଆନନ୍ଦରାଜ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କ୍ଷମାମୟୀ ଦେବାନୁଜ ଏବଂ ବୁବୁନ ଡୁମେରପାଲି ଜିଲ୍ଲା ବରଗଡ଼ରୁ। କଥାଚିତ୍ର ବେଟି ନମ୍ବର ୱାନ୍ କଣଧାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା ଦେବ କୋହଲି ଏବଂ ସଙ୍ଗୀତ ସଂଯୋଜନା ବିଜୁ ସାହା।

ଶିଳ୍ପୀ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଲିଙ୍କି ପପୁନି ଗୁନୁ ଭବାନୀପାଟଣା କଳାହାଣ୍ଡିରୁ। କଥାଚିତ୍ର ଢାଇ ଅକ୍ଷର ପ୍ରେମକେ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ବବୁଲ ସୁପ୍ରିୟ। ଗୀତ ରଚନା ସମୀର ଏବଂ ସଙ୍ଗୀତ ସଂଯୋଜନା ଯତୀନ ଲଲିତ।

0: ପ୍ରଚାର କଲୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସାରଙ୍ଗୀ ଓ ତବଲା ବାଦନର ଯୁଗଳବନ୍ଦୀ। ପରିବେଷଣ କରିଛନ୍ତି ଶିଳ୍ପୀ ଉସ୍ତାଦ ସୁଲତାନ ଖାନ ଏବଂ ଉସ୍ତାଦ ଜାକିର ହୁସେନ। ରାଗ ହେମନ୍ତ ଓ ଦେଶ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है। पैरा

ଚାଷର କଥା ସକାଳ 7:40 ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଛାନ୍ଦ ଶିଳ୍ପୀ ସୁମିତ୍ରା ମହାପାତ୍ର ଓ ବୀଣାପାଣି ନାୟକ। ଓଡ଼ିଆ ଆଧୁନିକ ଗୀତକୁ ନେଇ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିବେ ସକାଳ 8:30। କଣ୍ଠଶିଳ୍ପୀମାନେ ହେଲେ ନିବେଦିତା, ଶିବା ଓ ବାବୁଲ ସୁପ୍ରିୟ। ସକାଳ 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ଚାଷର କଥା ସକାଳ 7:40 ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଛାନ୍ଦ ଶିଳ୍ପୀ ସୁମିତ୍ରା ମହାପାତ୍ର ଓ ବୀଣାପାଣି ନାୟକ। ଓଡ଼ିଆ ଆଧୁନିକ ଗୀତକୁ ନେଇ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିବେ ସକାଳ 8:30। କଣ୍ଠଶିଳ୍ପୀମାନେ ହେଲେ ନିବେଦିତା, ଶିବା ଓ ବାବୁଲ ସୁପ୍ରିୟ। ସକାଳ 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ସକାଳ 9:00। ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଶ୍ରୋତାବନ୍ଧୁ, ଏହି ଥିଲା ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରଥମ ଅଧିବେଶନ ଆସନ୍ତାକାଲି ପ୍ରାତଃ 5:55।